0: ଜାତିର ପିତା ମହାତ୍ମା ଗାନ୍ଧୀ କହିଛନ୍ତି, ସତ୍ୟ ହିଁ ଭଗବାନ। ତାଙ୍କ ପାଖରେ ପହଞ୍ଚିବାର ଏକମାତ୍ର ରାସ୍ତା ହେଉଛି ଅହିଂସା। ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ସମୟ ସକାଳ 6 ବାଜିବାକୁ ଯାଉଛି। ପ୍ରଥମେ ହିନ୍ଦୀରେ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ନମସ୍କାର।

ପ୍ରଭୁ ଦୂରୁ ପ୍ରଣିପାତ କରେ। ସକାଳ ପ୍ରଣାମ ସହ ସେହି ବିଭୁଙ୍କ ନିକଟରେ ନୈବିତ୍ୟର ପ୍ରଥମ ଭକ୍ତି ଗୀତ ରୂପାୟିତ ହୋଇଛି ନିର୍ମଳା ମିଶ୍ରଙ୍କ କଣ୍ଠରେ ପୁରାତନ ରଚନାରୁ।

ତୁମ୍ଭରି ମଧୁର ସ୍ୱରରେ, ତୁମ୍ଭରି ଗୀତ ସଙ୍ଗୀତରେ ଏ ଜୀବନ ବନ୍ଧା ହୋଇଛି ପ୍ରଭୁ। ଅନ୍ତର୍ମନରେ ତୁମ୍ଭରି ମଧୁର ଶବ୍ଦର ଗୁଞ୍ଜରଣ ଏ ଜୀବନକୁ ଧନ୍ୟ କରିଛି। ଗାଉଛି ପ୍ରଭୁ ତୁମ୍ଭ ଗୀତ ପ୍ରତି ପ୍ରଭାତରେ ଏଇ ଭାବରେ। ନୈବେଦ୍ୟର ପରବର୍ତ୍ତୀ ଭକ୍ତି ଗୀତ ଗାଇଛନ୍ତି ଶିଳ୍ପୀ ଅଲେଖ ଚନ୍ଦ୍ର ସାମଲ, ରୁଦ୍ରପ୍ରସାଦ ମହାନ୍ତିଙ୍କ ରଚନାରୂପ।

ହେ ପ୍ରଭୁ, କେମିତି ତୁମ୍ଭେ ବୋଲାଉଛ ପରମେଶ୍ୱର ହରି? କାହିଁ କାହିଁ ତ ମୋ ଦୁଃଖ ହରଣ ହେଲା ନାହିଁ, ଗଲା ନାହିଁ ବି ଜୀବନ ଯାତନା ସବୁ? ହଉ ହେଉ ପ୍ରଭୁ, ତଥାପି ତୁମ୍ଭରି କରୁଣାକୁ ଅପେକ୍ଷା କରିଛି ଏଇ ଦିନ ଜନ, ତୁମ୍ଭରି ଆଶାରେ ରହିଛି ଏଇ ଦିନ ଜନ। ନୈବେଦ୍ୟର ପରବର୍ତ୍ତୀ ଭକ୍ତିଗୀତ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ରଚନାରୁ ଗାଇଛନ୍ତି ଶିଳ୍ପୀ।

ସୌମ୍ୟା ମହାନ୍ତି ଏବଂ ପଦ୍ମାବତୀ ଦ୍ୱିବେଦୀଙ୍କ ଦ୍ୱୈତ କଣ୍ଠରେ ଶୁଣୁଥିଲେ ଏହି ଭକ୍ତିଗୀତ ବିଷ୍ଣୁପ୍ରସାଦ ପଟ୍ଟନାୟକଙ୍କ ରଚନାରୁ। ଶ୍ରୋତାବନ୍ଧୁ, ଆପଣ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ଶିଳ୍ପୀ ସୁମିତା ଗୋରାବୁଡ଼ୁ, ବାବା ବୁଦ୍ଧନାଥ ଦାସଙ୍କ ରଚନାରୁ। ଦିଅ କି ନ ଦିଅ କରୁଣା ତୁମ୍ଭର, ଡାକୁଛି ଡାକିବି ତୁମ୍ଭଙ୍କୁ, ଶୁଣ କି ନ ଶୁଣ ମଦୁଃଖ କାହାଣୀ, ଗାଇଯିବି ତୁମ୍ଭ ଗୀତକୁ, ଖୋଜୁଥିବି ତୁମ୍ଭଙ୍କୁ ସକାଳ ସଞ୍ଜରେ, ଗାଇ ତୁମ୍ଭ ଗୀତ ସବୁକୁ, ସେଇ ଗୀତ ଗାଇ ବୁଝାଇ ଦେବି ମୋ ଏ ଅବୁଝା ମୋର ମନକୁ।

ଜୟ ଜଗନ୍ନାଥ କହିଦେଲେ ଚାଲିଯାଏ ରାଗରୁଷା, ତୁମ୍ଭଙ୍କୁ ଦେଖିଲେ ଏଇ ନେତ୍ର ମୋର ଭୁଲିଯାଏ ସବୁ ଆଶା, ମାଗିବାକୁ ମୋର ମନ ଆସେ ନାହିଁ, ଦେଖିଦେଲେ ତୋର ରୂପକୁ କହରେ କାଳିଆ କିମନ୍ତର ଜାଣୁ, ଆପଣାର କରୁ ତୋର ଭକ୍ତକୁ। ନୈବେଦ୍ୟର ଶେଷ ଭକ୍ତିଗୀତ ଗାଇଛନ୍ତି ଯୁଗଳକଣ୍ଠରେ ଶିଳ୍ପୀ ନିର୍ମଳା ମିଶ୍ର ଏବଂ ଭିକାରୀ ଚରଣ ବଳ, ପୁରାତନ ରଚନାରୁ।

0: ଏହି ରିଶେଷ ହେଲା ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ନିର୍ମଳା ମିଶ୍ର, ଭିକାରୀ ଚରଣ ବଳ, ପଦ୍ମାବତୀ ଦ୍ୱିବେଦୀ, ଅଲେଖ ଚନ୍ଦ୍ର ସାମଲ ଏବଂ ସୁମିତା ଗୋରାବଡ଼ୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6:35 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: শ্রোতা বন্ধুমানে কার্যক্রম শুনেছেন আকাশবাণী কটক কেন্দ্রর। শুণন্তু অনুচিন্তা উপস্থাপনা করেছেন মোহাম্মদ রফিক।
2: ମହରମ ହିଜିରି ସନ୍ର ପ୍ରଥମ ମାସର ନାମ। ହିଜିରି ସନ୍ର ଶୁଭାରମ୍ଭ ହୁଏ ଯେଉଁଦିନ ହଜରତ ମହମ୍ମଦ ନିଜର ଜନ୍ମସ୍ଥାନ

ମାୟା ପ୍ରଳୟ ଜଳରାଶି ଭିତରେ ବସୁନ୍ଧରି କେଉଁଠି ଲୁଚି ରହିଲା ତାହା ବ୍ରହ୍ମାଙ୍କୁ ଗୋଚର ନ ହୁଅନ୍ତେ ସେ ଧରଣୀ ଉଦ୍ଧାର ପାଇଁ ଶ୍ରୀବିଷ୍ଣୁଙ୍କୁ ଧ୍ୟାନ କଲେ। ମାୟାଧର ଶ୍ରୀହରି ଶୁକର ରୂପରେ ପ୍ରକଟ ହୋଇ ଜଳ ମଧ୍ୟରୁ ଦାନ୍ତରେ ଧରି ବସୁନ୍ଧରୀକୁ ଉଦ୍ଧାର କଲେ। ଉଦ୍ଧାର ସମୟରେ ପଥ ରୋଧୁଥିବା ଆଦି ରାକ୍ଷସ ହିରଣ୍ୟାକ୍ଷକୁ ସଂହାର କଲେ। ଧରଣୀ ଉଦ୍ଧାର ହୁଅନ୍ତେ ବ୍ରହ୍ମାଙ୍କ ସହ ଋଷିଗଣ ଭଗବାନଙ୍କୁ ସ୍ତୁତି କଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 77ତମ ଭାଗ। କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। শ্রোতা বন্ধুমানে কার্যক্রম শুনছেন আকাশবাণী কটক কেন্দ্রর। শুনন্তু কৃষি সূচনা।
1: প্রিয় চাষী ভাই ভৌণী মানে, বর্তমান সময়ের ভেন্ডি ফসলের শোষক জাতীয় কীট যথা যৌ পোক, পত্রডিয়া পোক, পত্রঙ্কুণি পোক এবং ধরা মাছি লাগিবার সম্ভাবনা রয়েছে। এই পোকগুড়িকর পরিচালনা পাইঁ প্রাথমিক অবস্থায় একর প্রতি 600 মিলিলিটর নিম্ব জাতীয় কীটনাশক 1500 ppm কু 200 লিটর পানিরে মিশাই সিঞ্চন করন্তু। একর প্রতি 40 গ্রাম থায়োমেথোক্সাম নামক কীটনাশক কিংবা 50 গ্রাম এসিডামিপ্রিড নামক কীটনাশক 200 লিটর পানিরে মিশাই সিঞ্চন করন্তু। ବାଇଗଣ ତଳିଘେରାରେ ଘରକଟା ରୋଗ ହୋଇ ତଳି ମରିବା ଦେଖାଦେଲେ 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ ସହିତ ମାଙ୍କଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ଏହି ଦ୍ରବଣକୁ ଝରା ଦ୍ୱାରା ମାଟିକୁ ଭିଜାନ୍ତୁ। ତଳି ଓପାଡ଼ିବା ପୂର୍ବଦିନ ସନ୍ଧ୍ୟା ସମୟରେ 10 ଲିଟର ପାଣିରେ 20 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଓ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ଏହି ଦ୍ରବଣକୁ ଝରା ସାହାଯ୍ୟରେ ସ୍ପ୍ରେ କରି ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ। ଏହି ମାସରେ ଖମ୍ବ ଆଳୁ ଲଗାନ୍ତୁ। ଦେଶୀ ଆଳୁ ଶ୍ରୀ କୀର୍ତ୍ତି, ଶ୍ରୀ ରୂପା, ହାତୀ ଖୋଜ, ଛୋଟ ଖମ୍ବ ଆଳୁ ଶ୍ରୀ କଳା, ଧଳା ଖମ୍ବ ଆଳୁ ଶ୍ରୀ ଶୁଭ୍ରା, ଶ୍ରୀ ପ୍ରିୟା, ଶ୍ରୀ ଧନ୍ୟା ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ ଅଟେ। 1 ଏକର ଜମି ପାଇଁ 8-10 କ୍ୱିଣ୍ଟାଲ ଖମ୍ବ ଆଳୁ ଦରକାର ହୋଇଥାଏ। ଏହି ଖଣ୍ଡଗୁଡ଼ିକୁ 150-200 ଗ୍ରାମ ଓଜନର ମୁଣ୍ଡା ବିହନ ଆକାରରେ ଲଗାନ୍ତୁ। ଜମିକୁ ଗୁଣ୍ଡ ଚାଷ କରି ଧାଡ଼ିକୁ ଧାଡ଼ି 3 ଫୁଟ ଓ ଗଛକୁ ଗଛ 3 ଫୁଟ ବ୍ୟବଧାନରେ ଗାତ ଖୋଳନ୍ତୁ। ଗୋବର ଖତ ଏବଂ ଜମି ଉପରେ ଉର୍ବର ମାଟି ସମ ପରିମାଣରେ ମିଶାଇ ଗାତଗୁଡ଼ିକୁ ପୂରଣ କରନ୍ତୁ। ଏକର ପ୍ରତି 32 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ ସାର ଓ 32 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଲଗାଇବାର ସମୁଦାୟ ସୁପର ଫସ୍ଫେଟ୍ ପ୍ରତି ମନ୍ଦାରେ ମାଟି ତଳେ ପ୍ରୟୋଗ କରନ୍ତୁ। ମନ୍ଦାରେ ଖମ୍ବାଳୁ ବିହନକୁ 5-10 ସେଣ୍ଟିମିଟର ଗଭୀରରେ ପୋତନ୍ତୁ। ମୌସୁମୀ ବର୍ଷା ଆରମ୍ଭ ପୂର୍ବରୁ ଖମ୍ବାଳୁ ଲଗା ହୋଇଥିଲେ ବିହନ ଲଗା ହେବା ପରେ ମନ୍ଦାକୁ ଶୁଖିଲା ନଡ଼ା, ଡାଳପତ୍ର ବା ଘାସ ଦେଇ ଘୋଡ଼ାଇ ଦିଅନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରାଇ ଦିଅନ୍ତୁ। ବୃଷ୍ଟିପୃଷ୍ଟ ଜମିଗୁଡ଼ିକରେ ଧାନ ପରିବର୍ତ୍ତେ ଅଧିକ ଅର୍ଥକାରୀ ଅଣଧାନ ଫସଲ ଯଥା ଡାଲି ଫସଲ, ତୈଳବୀଜ ଫସଲ, କପା, ସୂର୍ଯ୍ୟମୁଖୀ, ପନିପରିବା ଆଦି ଏକକ ଫସଲ ଭାବରେ ଅଥବା ମିଶ୍ରିତ ଫସଲ ଭାବରେ ଚାଷ କରନ୍ତୁ। ଖାଲ ଜମିଗୁଡ଼ିକରେ ଅଧିକ ଘାସ ଥିଲେ ଏହାର ଦମନ ପାଇଁ ତୃଣନାଶକ ବ୍ୟବହାର କରନ୍ତୁ। ବର୍ତ୍ତମାନଠାରୁ ନିଜ ଜମିର ପ୍ରକାର, ମାଟିର ଉର୍ବରତା, ଜଳସେଚନର ସୁବିଧା ଓ ଅନ୍ୟାନ୍ୟ କୃଷି ସାମଗ୍ରୀଗୁଡ଼ିକର ଉପଲବ୍ଧତାକୁ ବିଚାରକୁ ନେଇ ଫସଲ ଯୋଜନା ପ୍ରସ୍ତୁତ କରନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ସବୁଠାରୁ ବଡ଼ କଥା ହେଲା ପ୍ରତି 3 ବର୍ଷରେ ବିହନକୁ ବଦଳାଇ ଦିଅନ୍ତୁ। ଉନ୍ନତମାନର ବିହନ ବ୍ୟବହାର କରନ୍ତୁ ଯାହାଦ୍ୱାରା ଅମଳ 15% ବୃଦ୍ଧି ପାଇବ। ରାଶି ଚାଷ କରିବା ପୂର୍ବରୁ କେତେକ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରଥମେ ଏଥିପାଇଁ ଜମି ଚୟନ କରନ୍ତୁ। ଏହି ଚାଷ ପାଇଁ ଜମି ପ୍ରସ୍ତୁତି ଶେଷ ହେବା ପରେ କିପରି ଏହାକୁ ବିହନ ବୁଣିବେ ସେ ନେଇ ଚାଷୀମାନେ ଭଲ ଭାବରେ ଅବଗତ ହୁଅନ୍ତୁ। ରାଶି ଚାଷ ପାଇଁ ହେକ୍ଟର ପ୍ରତି 7.5 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ରାଶି ବିହନ ବୁଣିବା ସମୟରେ ଏହାକୁ ଧାଡ଼ିକୁ ଧାଡ଼ି ବୁଣନ୍ତୁ। ଏକଥା ମନେ ରଖନ୍ତୁ ଯେ ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ବ୍ୟବଧାନରେ ବୁଣିବା ଦରକାର। ବିହନ ବୁଣିବା ପୂର୍ବରୁ ସାର ପ୍ରୟୋଗ କରିବାକୁ ଭୁଲନ୍ତୁ ନାହିଁ। ହେକ୍ଟର ପ୍ରତି 30 କିଲୋଗ୍ରାମ ଯବକ୍ଷାରଜାନ ସାର, 20 କିଲୋଗ୍ରାମ ଫସ୍ଫରସ ସାର ଓ 20 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ରାଶିର ଅନୁମୋଦିତ କିସମଗୁଡ଼ିକ ହେଉଛି କନକ, ଉଷା, ଉମା, ଅମୃତ, ପ୍ରାଚୀ, ନିର୍ମଳା, ସ୍ମାରକ ଓ ଶୁଭ୍ରା। ଏହିସବୁ ବିହନ ଭିତରୁ ଗୋଟିଏ ଚୟନ କରି ରାଶି ଚାଷ କରନ୍ତୁ।
0: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଏବଂ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାକୁ 40-50 କିଲୋମିଟର ବେଗରେ ପବନ ବହି ବର୍ଷା ହେବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: एम आकाशवाणी संप्रति वार्ता श्रूयंताम प्रवाचक डॉक्टर गणेश हेगड़े। अथ वार्ताः। प्रधानमंत्री श्री नरेंद्र मोदी ह्यः नवदिल्ल्यां संयुक्त राष्ट्र संघस्य महासचिवस्य वित्तीय स्वास्थ्यस्य विशेषाधिवक्त्रा नीदरलैंड देशस्य राज्ञा मैक्सिमा इत्यनया सह मिलितवान्। सामाजिक माध्यम संदेशे श्रीमोदिना उक्तं यत् भारतस्य डिजिटल क्रांति वित्तीय सेवानां सारल्यम्।

ଗାଁଟି। ସନ୍ଧ୍ୟା 6:02 ଆଦିବାସୀ ସଙ୍ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବନସୁରଭି। ଏଥିରେ ଶୁଣିବେ ହୋ ସମ୍ପ୍ରଦାୟର ଗୀତ, ପରିବେଷଣ କରିବେ ସୋପାଇ ମୁଣ୍ଡା ଏବଂ ସାଥୀ। ରାତି 7:00 ପ୍ରଚାର କରିବ କେତୋଟି ଲଘୁ ସଙ୍ଗୀତ। ରାତି 17:25 ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ। ରାତି 17:30 ଆମ ଚାଷବାସ କାର୍ଯ୍ୟକ୍ରମ, ଏଥିରେ ରହିଛି ଆଲୋଚନା ଗୋପାଳନ। ଆଲୋଚକ ହେଉଛନ୍ତି ଦେବାଶିଷ ନାୟକ। ପଲ୍ଲୀଗୀତର କାର୍ଯ୍ୟକ୍ରମ ରାତି 8:00। ରାତି 8:15 ଆଲୋଚନା କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ନିଶାମୁକ୍ତ ସମାଜ, ଆଲୋଚକ ମନ୍ଦାକିନି କର। ରାତି 10:00 ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାର କରିବ ଘୋଡ଼ା ନାଚ ଗୀତ, ପରିବେଷଣ କରିବେ କ୍ଷୀରୋଚନ୍ଦ୍ର ଦାସ ଏବଂ ସାଥୀ। ରାତି 10:30 ଆକାଶବାଣୀର ସଂଗ୍ରହାଳୟରୁ ସଂଗୃହୀତ କେତୋଟି ଚିରସବୁଜ ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ଚିରନ୍ତନୀ ଶୁଣିପାରିବେ। ଶ୍ରୋତାବନ୍ଧୁ ଶୁଣୁଥିଲେ ଆଜିର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଆକାଶବାଣୀ କେନ୍ଦୁଝର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟର ବିଜ୍ଞାପନ ବିରତି ପରେ ଶୁଣିପାରିବେ ଆଜିର ସକାଳର ଆଞ୍ଚଳିକ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା ସଫଳତାର ସହ ଶେଷ ହୋଇଛି ବୋଲି ଜନଗଣନା ଅଭିଯାନର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି। ଭୁବନେଶ୍ୱରଠାରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ କଲ୍ୟାଣ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଆବାସ ଜନଗଣନା ଏପ୍ରିଲ ମାସ 16 ତାରିଖରୁ ଆରମ୍ଭ ହୋଇ ମଇ ମାସ 15 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏଥିସହିତ ସ୍ୱ ଜନଗଣନା କାର୍ଯ୍ୟକ୍ରମ ଏପ୍ରିଲ ପହିଲାରୁ ଏପ୍ରିଲ ମାସ 15 ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା 2027 ଫେବୃୟାରୀ ମାସରେ ଆରମ୍ଭ ହେବ ବୋଲି ଜନଗଣନା ଅଭିଯାନର ନିର୍ଦ୍ଦେଶକ ଶ୍ରୀ କଲ୍ୟାଣ କହିଛନ୍ତି। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଆସନ୍ତା ରବିବାର ଦିନ ଶେଷ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସୁଦ୍ଧା 3,33,7,545 ଜଣ ଭୋଟର ପରିଗଣନା ଫର୍ମ ପାଇଛନ୍ତି। ସେମାନଙ୍କ ମଧ୍ୟରୁ 3,13,42,000 ଅଧିକ ଭୋଟରଙ୍କ ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ପରିଗଣନା

0: ଫର୍ମ କମ୍ପ୍ୟୁଟରୀକରଣ କାର୍ଯ୍ୟକୁ ସଫଳତାର ସହ ଶେଷ କରି ମାଲକାନଗିରି ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜିର୍କେ ଏହି କାର୍ଯ୍ୟରେ ନିୟୋଜିତ କର୍ମକର୍ତ୍ତା ଅଧିକାରୀଙ୍କୁ ପୁରସ୍କୃତ କରିଛନ୍ତି। ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ବ୍ୟାଗ୍ ମିଳିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ବିଦ୍ୟାଳୟର ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପିଲାଙ୍କ ପାଇଁ ଏହି ସୁବିଧା ଉପଲବ୍ଧ। ରାଜ୍ୟରେ ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ ଘଟୁଥିବା ମୃତ୍ୟୁ ଏବଂ ଆର୍ଥିକ ଅନିୟମିତତା ଭଳି ପ୍ରସଙ୍ଗକୁ ନେଇ ସମସ୍ତ ନିଶା ନିବାରଣ କେନ୍ଦ୍ରର ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର କହିଛନ୍ତି। ଆସନ୍ତା ସାତ ଦିନ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାର 3,124 ମତଦାନ କେନ୍ଦ୍ର ମଧ୍ୟରୁ 2,503 ବୁଥ୍ରେ ପରିଗଣନା ଫର୍ମ ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟରଣ କରାଯାଇଛି ବୋଲି ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି। ଜିଲ୍ଲାର ମୋଟ 80% ବୁଥ୍ରେ ପରିଗଣନା ଫର୍ମ ସମ୍ପୂର୍ଣ୍ଣ ହୋଇଥିବାରୁ ଏଥିରେ ସମ୍ପୃକ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି। ଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରାକୁ ସୁନିଶ୍ଚିତ କରିବା ଏବଂ ଅତିରିକ୍ତ ଭିଡ଼କୁ ହ୍ରାସ କରିବା ପାଇଁ ପୂର୍ବତଟ ରେଳପଥ ଭୁବନେଶ୍ୱର ଏବଂ ଲୋକମାନ୍ୟ ତିଲକ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ନମ୍ବର 08407 ଭୁବନେଶ୍ୱର ଲୋକମାନ୍ୟ ତିଲକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଆଜି ରାତି 11:00 ଭୁବନେଶ୍ୱରରୁ ଛାଡ଼ିବାକୁ ଥିବାବେଳେ ଜୁନ୍ 28 ସକାଳ 9:00 ପହଞ୍ଚିବ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ମୋବାଇଲ୍ ଫୋନ୍ ଅଙ୍ଗନୱାଡ଼ି କର୍ମୀଙ୍କୁ ବଣ୍ଟନ କରାଯାଇଥିଲା। କୋରାପୁଟ ସହରସ୍ଥିତ ସଦ୍ଭାବନା ସଭାଗୃହଠାରେ ରାଜ୍ୟ ସରକାରଙ୍କର ନୋଡାଲ ସଚିବ ଆର୍ଏସ୍ ଗୋପାଳନ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନାର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ମନୋଜ ସତୱାନ ମହାଜନଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରମାଣ ସ୍ୱଷ୍ଟ ପ୍ରତିକାର ଉପରେ ବିନିଯୋଗ କରନ୍ତୁ। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଣ୍ଡିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ଅଧିକାର କିଶୋର ନ୍ୟାୟ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା 65ତମ ଅନ୍ତଃରାଜ୍ୟ ଆଥ୍ଲେଟିକ୍ସ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଓଡ଼ିଶାର ଅନିମେଷ କୁଜୁର ପୁରୁଷ 200 ମିଟରରେ ସ୍ୱର୍ଣ୍ଣପଦକ ଜିତିବା ସହ ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଅନିମେଷ 20.74 ସେକେଣ୍ଡରେ ଏହି ସଫଳତା ହାସଲ କରିଛନ୍ତି। ମହିଳା 100 ମିଟର ହର୍ଡଲ୍ସରେ ପ୍ରଜ୍ଞା ପ୍ରଶାନ୍ତି ସାହୁ କାଂସ୍ୟ ପଦକ ହାସଲ କରିବା ସହ ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ହାସଲ କରିଛନ୍ତି। ପୁରୁଷ ଡେକାଥଲନ୍ରେ ଓଡ଼ିଶାର ଜାସ୍ପିର ନାୟକ 7,131.6 ତୃତୀୟ ସ୍ଥାନରେ ରହିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ପେଟରେ ଘା ହେବାର କାରଣ ଓ ପ୍ରତିକାର ଆଲୋଚନା କରିଛନ୍ତି ଡାକ୍ତର ଉମେଶ ଚନ୍ଦ୍ର ପାତ୍ର।
2: ପେଟ କହିଲେ ଆମେ ସାଧାରଣତଃ ଖାଦ୍ୟନଳୀ ବୁଝିଥାଉ। ଏହି ଖାଦ୍ୟନଳୀ ଦାନ୍ତ ପାଖରୁ ଆରମ୍ଭ ହୋଇ ଇସୋଫେଗାସ୍ ବା ଖାଦ୍ୟନଳୀ, ପାକସ୍ଥଳୀ ବା ଷ୍ଟୋମାକ୍, କ୍ଷୁଦ୍ରାନ୍ତ ବା ସ୍ମଲ୍ ଇଣ୍ଟେଷ୍ଟିନ୍, ବୃହଦାନ୍ତର ବା ଲାର୍ଜ ଇଣ୍ଟେଷ୍ଟିନ୍ ଓ ଶେଷରେ ତା ମରଦ୍ୱାର ପାଖରେ ପହଞ୍ଚେ। ପେଟ ଭିତରେ ଏହି ଖାଦ୍ୟନଳୀ ବ୍ୟତୀତ ଅନ୍ୟାନ୍ୟ ବହୁ ଦରକାରୀ ଅର୍ଗାନ୍ ବା ଯନ୍ତ୍ର ରହିଛି। ଉଦାହରଣ ସ୍ୱରୂପ ଲିଭର୍ ବା ଯକୃତ, ବୃକକ୍ ବା କିଡ଼ନୀ, ଅଗ୍ନ୍ୟାଶୟ ବା ପେନକ୍ରିଆସ୍, ପ୍ଲିହା ବା ସ୍ପ୍ଲିନ୍, ଲିମ୍ଫନୋଟ, ବିଭିନ୍ନ ରକ୍ତଶିରା ତଥା ଜନନେନ୍ଦ୍ରିୟର ବିଭିନ୍ନ ଅଂଶ ମଧ୍ୟ ରହିଛି। ଏହି ସମସ୍ତ ଅଂଶ ବିଶେଷ ପେଟ ଭିତରେ ଏଭଳି ଭାବରେ ସଜା ହୋଇ ରହିଛି ଯେ ପେଟକୁ ଏକ ବିରାଟ କାରଖାନା ସହିତ ତୁଳନା କରାଯାଇପାରେ। ତେବେ ପେଟର ଘା ଅର୍ଥ

0: କହିଲେ ସାଧାରଣତଃ ଆମେ ଖାଦ୍ୟନଳୀ ଭିତର ଘା, ପାକସ୍ଥଳୀ ଘା ବା ପେପ୍ଟିକ୍ ଅଲସର, କ୍ଷୁଦ୍ରାନ୍ତ ବା ବୃହଦାନ୍ତ ଘା ଯଥା ସ୍ମଲ୍ ଇଣ୍ଟେଷ୍ଟିନାଲ ଅଲସର ଓ କଲୋନିଙ୍ଗ ଅଲସର ବୋଲି ବୁଝୁ। ବେଳେବେଳେ ମଳଦ୍ୱାର ଭିତରେ ମଧ୍ୟ ଘା ହୁଏ। ଏହି ସମସ୍ତ ଘା ଭିତରେ ସାଧାରଣତଃ ପାକସ୍ଥଳୀ ଘାରେ ବେଶୀ ଲୋକ ଆକ୍ରାନ୍ତ ହୁଅନ୍ତି। ଛୋଟ ଛୋଟ ପିଲାମାନଙ୍କ ଟାଇଫଏଡ୍ ଜ୍ୱର ବା ଟ୍ୟୁବରକ୍ଲୋସିସ୍ ଇତ୍ୟାଦି ହେଲେ କ୍ଷୁଦ୍ରାନ୍ତରେ ଘା ବା ସ୍ମଲ୍ ଇଣ୍ଟେଷ୍ଟିନାଲ ଅଲସର ହୋଇଥାଏ। ବୟସ ବ୍ୟକ୍ତିମାନଙ୍କର ସାଧାରଣତଃ ଲାର୍ଜ ଇଣ୍ଟେଷ୍ଟିନ୍ ବା ରେକ୍ଟମ୍ରେ ଘା ହୁଏ। ଏହାକୁ କଲୋନିକ୍ ଅଲସର ବା ରେକ୍ଟାଲ ଅଲସର କୁହାଯାଏ। ତେବେ ବୟସ ବା ଲିଙ୍ଗ ନିର୍ବିଶେଷରେ ପାକସ୍ଥଳୀୟ ଘା ସାଧାରଣତଃ ବେଶୀ ଲୋକ ଆକ୍ରାନ୍ତ ହୁଅନ୍ତି। ପାକସ୍ଥଳୀୟ ଘା ହେବାର ବିଭିନ୍ନ କାରଣ ରହିଛି। ତିନୋଟି ମୁଖ୍ୟ କାରଣ ହେଲା ହେଲିକୋବ୍ୟାକ୍ଟର ପାଇଲୋରି, ବିଭିନ୍ନ ପ୍ରକାର ପେନ୍ କିଲା ସେବନ ଓ ଜଲିଞ୍ଜା ଏଲିସନ୍ ସିଣ୍ଡ୍ରୋମ। 1984 ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଏହି ହେଲିକୋବ୍ୟାକ୍ଟର ପାଇଲୋରି ଜୀବାଣୁକୁ ଆବିଷ୍କାର କରିଥିଲେ ଓ ଗବେଷଣା ମାଧ୍ୟମରେ ସେମାନେ ଜାଣିପାରିଲେ ଯେ ଏହି ଜୀବାଣୁ ପେଟରେ ଘା ସୃଷ୍ଟି କରେ। ଏହା ବ୍ୟତୀତ ବିଭିନ୍ନ ପ୍ରକାର ପେନ୍ କିଲା ସେବନ କଲେ ପେଟ ଭିତରେ ଅମ୍ଳକ୍ଷରଣ ବଢ଼ିଯାଏ ଓ ଘା ସୃଷ୍ଟି କରେ। ଇସୋଫେଗାସରେ ଘା ହେବାର କାରଣ କିନ୍ତୁ ଅଲଗା। ବେଳେବେଳେ ଛୋଟ ଛୋଟ ପିଲାମାନେ ବା ବୟସ ବ୍ୟକ୍ତିମାନେ ଅସାବଧାନତା ବଶତଃ ହେଉ ବା ଦୁର୍ଘଟଣା ହେଉ ବା କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଫିନାଇଲ ବା ସଲଫ୍ୟୁରିକ ଏସିଡ୍ ବା ହାଇଡ୍ରୋକ୍ଲୋରିକ ଏସିଡ୍ ଇତ୍ୟାଦି ପିଇ ଦିଅନ୍ତି। ଏହା ପିଇବା ଦ୍ୱାରା ଇସୋଫେଗାସ ବା ଷ୍ଟୋମାକ୍ ଏବଂ କ୍ଷୁଦ୍ରାନ୍ତ ଭିତରେ ଏସିଡ୍ ବା ଆଲକାଲି ଜନିତ ଘା ସୃଷ୍ଟି ହୁଏ। ଏହାକୁ କୁହନ୍ତି କୋରୋସିଭ୍ ଅଲସର। ଏହା ବ୍ୟତୀତ କ୍ୟାନ୍ସର ବା କର୍କଟ ରୋଗ ହେଲେ ପେଟର ଯେକୌଣସି ଅଂଶରେ ମଧ୍ୟ ଘା ହୋଇପାରେ, ଯଥା ଇସୋଫେଜାଲ କ୍ୟାନ୍ସର, ଷ୍ଟୋମାକ୍ କ୍ୟାନ୍ସର, କୋଲନ୍ କ୍ୟାନ୍ସର ବା ରେକ୍ଟାଲ କ୍ୟାନ୍ସର ଇତ୍ୟାଦି। ଏହି କର୍କଟ ରୋଗ ପୁଣି ଖାଦ୍ୟନଳୀରୁ ଯାଇ ଦୂର ସ୍ଥାନରେ ଯଥା ଲିଭର, ଫୁସ୍ଫୁସ୍ ଓ ମସ୍ତିଷ୍କରେ ମଧ୍ୟ ଘା ସୃଷ୍ଟି କରେ। ବର୍ତ୍ତମାନ ପ୍ରଶ୍ନ ଉଠେ ଏହି ଘାର ଲକ୍ଷଣ କ'ଣ। ପେଟରେ ଘା ହେଲେ ସାଧାରଣତଃ ଭୋକ ଲାଗେ ନାହିଁ, ପେଟ ବ୍ୟଥା ହୁଏ, ବାନ୍ତି ହୁଏ, ରକ୍ତ ବାନ୍ତି ବା କଳାଝାଡ଼ା ହୁଏ। ଆଉ କ୍ୟାନ୍ସର ରୋଗ ହେଲେ ଶରୀରର ବିଭିନ୍ନ ଅଂଶ ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ମଣିଷକୁ ମୃତ୍ୟୁ ମୁଖରେ ପକାଇଦିଏ। ଏହି ରୋଗ ଜାଣିବାର ଏକ ସହଜ ବାଟ ହେଉଛି ଏଣ୍ଡୋସ୍କୋପି ବା କଲୋନୋସ୍କୋପି। ଏହା ଏକ ଯନ୍ତ୍ର ଯାହା ମାଧ୍ୟମରେ ଆପଣ ରୋଗ ଜାଣିପାରିବେ ଓ ଚିକିତ୍ସା ମଧ୍ୟ କରିପାରିବେ। ଏଣ୍ଡୋସ୍କୋପି ମାଧ୍ୟମରେ ସେହି ଘାର ବିଭିନ୍ନ ଅଂଶକୁ ନେଇ ମାଇକ୍ରୋସ୍କୋପରେ ମଧ୍ୟ ହିଷ୍ଟୋଲୋଜିକାଲ ଏକ୍ସାମିନେସନ କରିପାରିବେ। ଏହି ସମସ୍ତ ସୁବିଧା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ନୂତନ ଭାବରେ ଖୋଲାଯାଇଥିବା ହେପାଟୋଲୋଜି ବା ଲିଭର ବା ଯକୃତ ରୋଗ ବିଭାଗ ରହିଛି। ପ୍ରତିକାର ଭାବରେ କୁହାଯାଇପାରେ ଆପଣ ଖାଦ୍ୟପେୟର ନିୟମତା ଆପଣମାନେ ରକ୍ଷା କରିବେ। ନିରାମିଷ ଖାଦ୍ୟ ଶରୀର ପକ୍ଷରେ ସୁପାଚ୍ୟ, ଆମିଷ ଖାଦ୍ୟ ସେବନ ଦ୍ୱାରା ସାଧାରଣତଃ କର୍କଟ ରୋଗ ବା କ୍ୟାନ୍ସର ରୋଗର ପ୍ରାଦୁର୍ଭାବ ବେଶୀ ଭାବରେ ହୁଏ। ତେବେ କ୍ୟାନ୍ସର ଘାର ଚିକିତ୍ସା ସାଧାରଣତଃ କଷ୍ଟକର ଓ ବ୍ୟୟବହୁଳ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ପେଟରେ ଘା ହେବାର କାରଣ ଓ ପ୍ରତିକାର ଆଲୋଚନା କରିଥିଲେ ଡାକ୍ତର ଉମେଶ ଚନ୍ଦ୍ର ପାତ୍ର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meters ତଥା 972 kHz ଯୋଗେ। ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ, କହିଲେ ରାଷ୍ଟ୍ରପତି। ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚ ସ୍ତରୀୟ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପଶ୍ଚିମ ଏସିଆ ବିବାଦଜନିତ ଆର୍ଥିକ ପ୍ରଭାବ ସତ୍ତ୍ୱେ ଭାରତ ବିଶ୍ୱସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ମାର୍ଗଦର୍ଶକ ବୋଲି IMF ମତବ୍ୟକ୍ତ। ଭେଞ୍ଜୁଆଲା ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା 188 ବୃଦ୍ଧି। ଏବଂ ଭାରତ ଆୟାରଲାଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବେଲଫାଷ୍ଟରେ। ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଗତକାଲି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2023 ଓ 2024 ବ୍ୟାଚ୍ର ସାମରିକ ଇଞ୍ଜିନିୟରିଂ

0: ତାଲିମ ନେଉଥିବା ଅଧିକାରୀମାନଙ୍କୁ ସମ୍ବୋଧନ କରି ସେ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଆତ୍ମନିର୍ଭରତା ବର୍ତ୍ତମାନ ରାଷ୍ଟ୍ରଗୁଡ଼ିକ ଲାଗି ଏକ ରଣନୈତିକ ଆବଶ୍ୟକତାରେ ପରିଣତ ହୋଇଛି। ଆତ୍ମନିର୍ଭର ଦେଶ ବିପର୍ଯ୍ୟୟ ସମୟରେ ମଧ୍ୟ ବିକାଶମୂଳକ କାର୍ଯ୍ୟ ଉପରେ ପ୍ରାଧାନ୍ୟ ଦେଇ ପଦକ୍ଷେପ ନେଇଥାଏ। ଅପରେସନ୍ ସିନ୍ଦୁର ସମୟରେ ଏହା ଅଧିକ ସ୍ପଷ୍ଟ ହୋଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଶ୍ରୀମତୀ ମୁର୍ମୁ ଅପରେସନ୍ ସିନ୍ଦୁର ସମୟରେ ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା କ୍ଷମତା, ଆଧୁନିକ ଜ୍ଞାନକୌଶଳ ତଥା ଘରୋଇ ଶିଳ୍ପ ଭିତ୍ତିଭୂମିଗୁଡ଼ିକର କାର୍ଯ୍ୟକ୍ଷମତାର ସଠିକ୍ ପ୍ରସ୍ତୁତି ଓ ରଣନୈତିକ ସମୟୋପଯୋଗୀ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ସାମରିକ ଇଞ୍ଜିନିୟରିଂ ସେବାର ଅଧିକାରୀମାନେ ଦେଶର ପ୍ରତିରକ୍ଷା ଭିତ୍ତିଭୂମିର ମେରୁଦଣ୍ଡକୁ ଅଧିକ ସଶକ୍ତ କରିବାରେ ସହାୟକ ହୋଇଥାନ୍ତି। ଏହି ଅଧିକାରୀମାନଙ୍କ ଦକ୍ଷତା, ଉତ୍ସର୍ଗୀକୃତ ସେବା ତଥା କଠିନ ପରିଶ୍ରମ ମାଧ୍ୟମରେ ସମଗ୍ର ସେନାବାହିନୀ ଦେଶକୁ ଉପଯୁକ୍ତ ସୁରକ୍ଷା ଦେବାରେ ସକ୍ଷମ ହୋଇଥାନ୍ତି ବୋଲି ସେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର ଦଶମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୁଦ୍ଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହେଉଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା 3 ବର୍ଷ ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏନ୍ସିବିର 2025 ବର୍ଷ ଲାଗି ବାର୍ଷିକ ରିପୋର୍ଟ ଉନ୍ମୋଚନ କରିବା ସହିତ ଜାମ୍ମୁ ଓ ଗୌହାଟୀ ଲାଗି ନବନିର୍ମିତ ଏନ୍ସିବି କ୍ଷେତ୍ରୀୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ। ଏତଦ୍ବ୍ୟତୀତ ଶ୍ରୀ ଶାହା ଏକ ଅନ୍ଲାଇନ୍ ପାକ୍ଷିକ ଅଭିଯାନର ଶୁଭାରମ୍ଭ କରିବେ, ଯାହା ଅଧୀନରେ ଦେଶବ୍ୟାପୀ ଜବତ ହୋଇଥିବା ପ୍ରାୟ 6,000 କୋଟି ଟଙ୍କା ମୂଲ୍ୟର 2 ଲକ୍ଷ କିଲୋଗ୍ରାମରୁ ଉର୍ଦ୍ଧ୍ୱ ନିଶାଦ୍ରବ୍ୟଗୁଡ଼ିକୁ ଆଇନ ଅନୁଯାୟୀ ନଷ୍ଟ କରାଯିବ। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ଇରାନ ବିବାଦ ଏବଂ ଶକ୍ତି କ୍ଷେତ୍ରରେ ମୂଲ୍ୟବୃଦ୍ଧିର ଅର୍ଥନୈତିକ ପ୍ରଭାବ ସତ୍ତ୍ୱେ ଭାରତ ବିଶ୍ୱସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ମାର୍ଗଦର୍ଶକ ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି IMF କହିଛି। ଗତକାଲି IMF ପକ୍ଷରୁ କରାଯାଇଥିବା ନିୟମିତ ସାମ୍ବାଦିକ ସମ୍ମିଳନୀରେ ଏହାର ଯୋଗାଯୋଗ ବିଭାଗର ନିର୍ଦ୍ଦେଶକ ଜୁଲି କୋଜାକ୍ ଏହି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ବାହ୍ୟ ପ୍ରତିବନ୍ଧକ ସତ୍ତ୍ୱେ ଭାରତର ଅର୍ଥନୀତି ସ୍ଥିର ରହିଛି ଏବଂ ଘରୋଇ ଚାହିଦା ମଧ୍ୟ ସମାନ୍ତରାଳ ଭାବେ ବଜାୟ ରହିଛି। 2026-27 ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି 6.5% ବୃଦ୍ଧି ପାଇବ ବୋଲି IMF ଆକଳନ କରିଛି। ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଯୁଦ୍ଧବିରତି ସହିତ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲାଯିବା ଦିଗରେ ନିଆଯାଉଥିବା ପଦକ୍ଷେପ ଯୋଗୁଁ ବିଶ୍ୱସ୍ତରରେ ଅର୍ଥନୀତି ଉପରେ ଏକ ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି IMF ଆଶା ବ୍ୟକ୍ତ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ 3 ଦିନିଆ ସେସେଲ୍ସ ଗସ୍ତ କରିବେ। ଏହି ଅବସରରେ ଶ୍ରୀ ମୋଦି ସେସେଲ୍ସର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ପୂର୍ତ୍ତି ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ 2015 ସେସେଲ୍ସ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ସେସେଲ୍ସର ସୁବର୍ଣ୍ଣ ଜୟନ୍ତୀ ପାଳନ ମହୋତ୍ସବରେ 2 ଭାରତୀୟ ନୌଜାହାଜ ସମେତ ପ୍ରତିରକ୍ଷା ବାହିନୀର ଏକ କଣ୍ଟିଜେଣ୍ଟ ଯୋଗଦେବ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହାର୍ମିନିଙ୍କ ସହିତ ବୈଠକ କରିବେ। ଉଭୟ ନେତାଙ୍କ ମଧ୍ୟରେ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସମେତ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କର ବିଭିନ୍ନ ଦିଗରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ଆସେମ୍ବ୍ଲିରେ ଉଦ୍ବୋଧନ ଦେବା ସହିତ ସେଠାରେ ରହୁଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ। ଆଜି ଦେଶବ୍ୟାପୀ ଆଶୁରାଏ ମହରମ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ, ଧର୍ମ ଓ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ତାଜିଆ ଶୋଭାଯାତ୍ରା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। ଭେଞ୍ଜୁଆଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 188କୁ ବୃଦ୍ଧି ପାଇଛି ବୋଲି ଜାତୀୟ ଆସେମ୍ବଲିର ସଭାପତି ଜର୍ଜ ରୋଡ୍ରିଗିସ୍ ଘୋଷଣା କରିଛନ୍ତି। ଏଥିସହିତ ଆହତଙ୍କ ସଂଖ୍ୟା 1520କୁ ବୃଦ୍ଧି ପାଇଥିବା ବେଳେ 200 ଭଗ୍ନାବଶେଷ ତଳେ ରହିଯାଇଥିବା ସେ କହିଛନ୍ତି। ଶ୍ରୀ ରୋଡ୍ରିଗିସ୍ କହିଛନ୍ତି ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ଥିଲା। ଏଥିରେ 2,927 ପରିବାର ନିଜର ବାସଗୃହ ହରାଇଛନ୍ତି। ଗତ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ହୋଇଥିବା ଭୂକମ୍ପଗୁଡ଼ିକ ଭିତରେ ଏହା ସବୁଠାରୁ ଶକ୍ତିଶାଳୀ ବୋଲି ଆକଳନ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରୋଡ୍ରିଗିସ୍ ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରି ଶ୍ରୀ ରୋଡ୍ରିଗିସ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଅଣ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବାତିଲ କରିଛନ୍ତି। ଭାରତ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ରାଷ୍ଟ୍ରପତି ରୋଡ୍ରିଗିସ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସହାୟତାପୂର୍ଣ୍ଣ ବାର୍ତ୍ତା ପାଇଁ ପ୍ରଶଂସା କରିଛନ୍ତି। ଏହି ଆହ୍ୱାନପୂର୍ଣ୍ଣ ସମୟ ମଧ୍ୟରେ ଭାରତ ଓ ଭେଞ୍ଜୁଆଲା ମଧ୍ୟରେ ଲୋକସମ୍ପର୍କ ସହଯୋଗର ଭାବନା ଉପରେ ପରିବେଷ୍ଟିତ ବୋଲି ରାଷ୍ଟ୍ରପତି ରୋଡ୍ରିଗିସ୍ କହିଛନ୍ତି। ସରକାର ପାସପୋର୍ଟ ଆବେଦନ ଲାଗି ଶୁଳ୍କ ବୃଦ୍ଧି କରିଛନ୍ତି। ଏହାଦ୍ୱାରା 36 ନୂତନ ପାସପୋର୍ଟ କିମ୍ବା ପାସପୋର୍ଟ ପୁନଃ ପ୍ରଦାନ ପାଇଁ ଏଣିକି 2500 ଦେବାକୁ ପଡ଼ିବ। ପାସପୋର୍ଟ ସଂଶୋଧନ ନିୟମ 2026 ଅଧୀନରେ କରାଯାଇଥିବା ଏହି ନିଷ୍ପତ୍ତି ଆସନ୍ତା ମାସ 1 କାର୍ଯ୍ୟକାରୀ କରାଯିବ। ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ନୂତନ ନିୟମ ଅନୁଯାୟୀ ତତ୍କାଳ ଅଧୀନରେ ଏକ ନୂତନ ପାସପୋର୍ଟ କିମ୍ବା ପାସପୋର୍ଟ ପୁନଃ ପ୍ରଦାନ ଲାଗି 5000 ଦେବାକୁ ପଡ଼ିବ। ସେହିଭଳି 60 ସାଧାରଣ ପାସପୋର୍ଟ କିମ୍ବା ଏହାର ପୁନଃ ପ୍ରଦାନ ଲାଗି 3,500 ଏବଂ ତତ୍କାଳ ଅଧୀନରେ ଏଥିଲାଗି 6,000 ଏଣିକି ଦେବାକୁ ପଡ଼ିବ। ବର୍ତ୍ତମାନ 36 ପାସପୋର୍ଟ ଲାଗି 1500 ଏବଂ 60 ପାସପୋର୍ଟ 2,000 ଦେବାକୁ ପଡ଼ୁଛି। ଭାରତ ଆୟାରଲାଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବେଲ୍ଫାଷ୍ଟରେ ଖେଳାଯିବ। ଭାରତୀୟ ସମୟ 6:00 ଏହି ମ୍ୟାଚ୍ ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଭାରତ ଆୟାରଲାଣ୍ଡ ବିପକ୍ଷରେ ଦ୍ୱିତୀୟ ତଥା ଚୂଡ଼ାନ୍ତ T20 ମ୍ୟାଚ୍ ଖେଳିବ। ଏହାପରେ ଶ୍ରେୟସ୍ ଆୟରଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ଗସ୍ତ କରିବେ। ସେଠାରେ 5 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ ସିରିଜ୍ ଖେଳାଯିବ। ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ଏରେ ଏକ ମ୍ୟାଚ୍ରେ ଭାରତ ବାଂଲାଦେଶକୁ 5 ପରାସ୍ତ କରିଛି। ଇଂଲଣ୍ଡର ମଞ୍ଚେଷ୍ଟରଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 8 ହରାଇ 136 କରିଥିଲା। 137 ବିଜୟ ଲକ୍ଷ୍ୟର ପିଛା କରି ଭାରତ 16 ଓଭର ଓ 5 ବଲ୍ରେ 5 ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଶେଫାଲି ବର୍ମା 34 ବଲ୍ରୁ 53 ରନ୍ କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଗ୍ରୁପ୍ ଏର ଅନ୍ୟ ଏକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡସ୍କୁ 88 ରନ୍ରେ ପରାସ୍ତ କରିଛି। ଫିଫା ବିଶ୍ୱକପ୍ରେ ଗତକାଲି ଗ୍ରୁପ୍ ଇର ଏକ ମ୍ୟାଚ୍ରେ ଆଇଭରି କୋଷ୍ଟ କ୍ୟୁରାକାଓକୁ 2-0 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ଇକ୍ୱେଡର ଜର୍ମାନୀକୁ 2-1 ଗୋଲ୍ରେ ପରାସ୍ତ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଦକ୍ଷିଣ କୋରିଆ ବିପକ୍ଷରେ 1-0 ଗୋଲ୍ରେ ବିଜୟୀ ହୋଇଛି। ୟୁଏସ୍ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର 3 ଖେଳାଳି ସିଙ୍ଗଲ୍ସ ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମହିଳା ସିଙ୍ଗଲ୍ସ ବର୍ଗରେ ତନ୍ଭି ଶର୍ମା ଜର୍ମାନର ୟୁଭନି ଲିଙ୍କୁ 23-21 ଓ 21-16 ସେଟ୍ରେ ଏବଂ ଦେବିକା ସିହାଗ ପେରୁର ଲୁସିଆ କାଷ୍ଟିଲୋଙ୍କୁ 21-14 21-14 ସେଟ୍ରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ବର୍ଗରେ କିଦାମ୍ବି ଶ୍ରୀକାନ୍ତ ଏସ୍ ଦୟାନନ୍ଦଙ୍କୁ 21-14 21-12 ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ କହିଲେ ରାଷ୍ଟ୍ରପତି। ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚସ୍ତରୀୟ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଭାରତ ଆୟାରଲାଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବେଲ୍ଫାଷ୍ଟରେ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର ଶୁଣନ୍ତୁ ଭକ୍ତିଗୀତ ଭିକାରୀ ବଳଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ, ସଙ୍ଗୀତ ଦେଇଛନ୍ତି ଅମରେନ୍ଦ୍ର ମହାନ୍ତି।

ଭିକାରୀ ବଳଙ୍କ କଣ୍ଠରେ ଶୁଣୁଥିଲେ ଭକ୍ତିଗୀତ। ଗୀତ ରଚନା କରିଥିଲେ ଅଲେଖ ବିଶ୍ୱାଳ, ସଙ୍ଗୀତ ଦେଇଥିଲେ ଅମରେନ୍ଦ୍ର ମହାନ୍ତି। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତ। ଆଜି ଏଥିରେ ଶୁଣନ୍ତୁ ହୋ ଗୀତ, ପରିବେଷଣ କରିଛନ୍ତି ଲାଲମୋହନ ମୁଣ୍ଡା ଏବଂ ସାଥୀ।

ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣୁଥିଲେ ହୋ ସମ୍ପ୍ରଦାୟର ଗୀତ। ପରିବେଷଣ କରିଥିଲେ ଲାଲମୋହନ ମୁଣ୍ଡା ଏବଂ ସାଥୀ।

ସଚେତନତା ଧର୍ମୀ ଯେଉଁଥିରେ କିଛି ନୀତିଶିକ୍ଷା ରହିଛି। ଚାଲନ୍ତୁ ଶୁଣିବା ଛୋଟ କାହାଣୀ। ଗୋଟିଏ ଛୋଟ ପାହାଡ଼ ତଳ ଗାଁରେ ମାଧବାବୁ ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକ ରହୁଥିଲେ। ସେ ବହୁତ ଶାନ୍ତ ଓ ସରଳ ମଣିଷ ଥିଲେ। ନିଜ ଘର ଆଗରେ ସେ ଏକ ସୁନ୍ଦର ବଗିଚା କରିଥିଲେ, ଯେଉଁଥିରେ ଅନେକ ପ୍ରକାରର ରଙ୍ଗ ବେରଙ୍ଗୀ ଫୁଲ ଗଛ ସହିତ ଗୋଟିଏ ଛୋଟ ଚନ୍ଦନ ଗଛ ମଧ୍ୟ ଥିଲା। ସେହି ଗାଁରେ ରଘୁ ନାମକ ଜଣେ ବହୁତ ରାଗି ଏବଂ ଜିଦ୍ଖୋର ମାଟି କଟାଳି ରହୁଥିଲା। ସେ କୌଣସି କାରଣ ନଥାଇ ସବୁବେଳେ ଲୋକଙ୍କ ସହ ଝଗଡ଼ା କରୁଥିଲା ଏବଂ ମାଧବ ବାବୁଙ୍କ ଶାନ୍ତ ସ୍ୱଭାବକୁ ଦେଖି ସେ ସହିପାରୁନଥିଲା। ଦିନକର କଥା, ରଘୁ ନିଜର କ୍ରୋଧ ଜାହିର କରିବା ପାଇଁ ମାଧବ ବାବୁଙ୍କ ବଗିଚାରେ ପଶିଲା ଏବଂ ନିଜ ହାତରେ ଥିବା କୁରାଢ଼ୀରେ ସେହି ଛୋଟ ଛୋଟ ଚନ୍ଦନ ଗଛଟିକୁ ଜୋରରେ ଆଘାତ କଲା। କୁରାଢ଼ୀ ଚୋଟରେ ଚନ୍ଦନ ଗଛର କାଠ ଦୁଇଫାଳ ହୋଇ ତଳେ ପଡ଼ିଗଲା। ରଘୁ ଭାବିଥିଲା ମାଧବ ବାବୁ ଏହା ଦେଖି କାନ୍ଦିବେ କିମ୍ବା ତାଙ୍କ ଉପରକୁ ରାଗିବେ, କିନ୍ତୁ ମାଧବ ବାବୁ ଗଛ ପାଖକୁ ଆସିଲେ, ତଳେ ପଡ଼ିଥିବା ଚନ୍ଦନ କାଠକୁ ହାତରେ ଉଠାଇଲେ ଏବଂ ରଘୁ କହିଲେ, ରଘୁ, ତୁମେ ଏହି ଚନ୍ଦନ ଗଛକୁ ଆଘାତ କଲ, ହେଲେ ଦେଖ ସେ ତୁମକୁ ବଦଳେ କ'ଣ ଦେଲା। ରଘୁ ଆଶ୍ଚର୍ଯ୍ୟ କୁରାଢ଼ୀକୁ ଚାହିଁଲା। ଚନ୍ଦନ ଗଛକୁ କାଟିବା ପରେ ସେହି ଗଛରୁ ବାହାରିଥିବା ସୁଗନ୍ଧିତ ରସ ରଘୁର ସେ ଧାରୁଆ କୁରାଢ଼ୀରେ ଲାଗିଯାଇଥିଲା। ଯେଉଁ କୁରାଢ଼ୀ ଗଛକୁ କାଟିଦେଲା, ଚନ୍ଦନ ଗଛଟି ନିଜେ ଶେଷ ହୋଇ ମଧ୍ୟ ସେହି କୁରାଢ଼ୀକୁ ସୁବାସିତ କରିଦେଲା। ରଘୁ ମାଧବ ବାବୁଙ୍କ କଥା ଶୁଣି ନିଶ୍ଚଳ ହୋଇ ଠିଆ ହୋଇଗଲା, ସ୍ଥାଣୁ ପାଲଟିଗଲା ଏବଂ ଧୀରେ ଧୀରେ ସେ ଚିନ୍ତା କଲା, କ୍ଷମା ଏବଂ ସରଳତା ହେଉଛି ମଣିଷର ସବୁଠାରୁ ବଡ଼ ଶକ୍ତି। ଚନ୍ଦନ ଗଛ ଯେତିକି ତାକୁ ଆଘାତ କରିଥିଲା, କୁରାଢ଼ୀକୁ ମଧ୍ୟ ନିଜ ସୁଗନ୍ଧରେ ମହକାଇ ଦେଲା। ଜଣେ ସତ୍ ମଣିଷର ସ୍ୱଭାବ ମଧ୍ୟ ସେମିତି ହେବା ଉଚିତ। ଠିକ୍ ସେମିତି ଶ୍ରୋତାବନ୍ଧୁ, ଜଣେ ସତ୍ ମଣିଷର ସ୍ୱଭାବ ମଧ୍ୟ ସେମିତି ହେବା ଉଚିତ। ଆମକୁ କଷ୍ଟ ଦେଉଥିବା ବା ଆମ ସହ ଖରାପ ବ୍ୟବହାର କରୁଥିବା ଲୋକଙ୍କୁ ଆମେ ପ୍ରତିଶୋଧ ନୁହେଁ, ବରଂ ନିଜର ଭଲ ବ୍ୟବହାର ଓ କ୍ଷମା ଦ୍ୱାରା ହିଁ ଜିତିପାରିବା। ରଘୁର ଆଖିରୁ ଲୁହ ବୋହିଗଲା। ସେ ନିଜ କୁରାଢ଼ୀ ଫିଙ୍ଗିଦେଇ ମାଧବ ବାବୁଙ୍କ ଗୋଡ଼ ତଳେ ପଡ଼ିଗଲା ଏବଂ ସେହିଦିନଠାରୁ ନିଜ ଭିତରର କ୍ରୋଧକୁ ସବୁଦିନ ପାଇଁ ତ୍ୟାଗ କଲା। ତେଣୁ ଏଇଠୁ ଆମେ ଜାଣିବାକୁ ପାଇଲେ, କ୍ରୋଧକୁ ଆମେ ପରିତ୍ୟାଗ କରିବା ଉଚିତ। କ୍ରୋଧ ସବୁବେଳେ ମଣିଷର କ୍ଷତି ସାଧନ କରିଥାଏ, ଯାହାଦ୍ୱାରା ମଣିଷ ଅନେକ ଅସୁବିଧାରେ ପଡ଼ିବା ସହିତ ଅନେକ କଷ୍ଟ ସ୍ୱୀକାର କରିଥାଏ। ତେଣୁ କ୍ରୋଧଠାରୁ ବିଚ୍ୟୁତ ହୋଇ ଏକ ଶାନ୍ତ ସ୍ୱଭାବ, ସରଳ ସ୍ୱଭାବର ଜୀବନଯାପନ କରିବା ଆମ ପାଇଁ ଶ୍ରେୟ ହେବ।

0: ଆଜି 2026 ମସିହାର ଜୁନ୍ 26 ତାରିଖ। ଆଜି ସାରା ବିଶ୍ୱରେ ପାଳିତ ହେଉଛି ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ବା ଇଣ୍ଟରନ୍ୟାସନାଲ୍ ଡେ ଏଗ୍ନେଷ୍ଟ ଡ୍ରଗ୍ ଆବ୍ୟୁଜ୍ ଆଣ୍ଡ ଇଲିସିଟ୍ ଟ୍ରାଫିକିଂ ବା ବିଶ୍ୱ ନିଶା ନିବାରଣ ଦିବସ ଭାବେ ପାଳନ କରାଯାଏ। ସମାଜକୁ ନିଶାମୁକ୍ତ କରିବା ଏବଂ ବେଆଇନ ନିଶା କାରବାରକୁ ରୋକିବା ପାଇଁ ଜନସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଯଦି ଆମେ ଆଜି ଦିନର ପୃଷ୍ଠଭୂମି କଥା ଦେଖିବା, ତେବେ 1987 ମସିହା ଡିସେମ୍ବର 7 ତାରିଖରେ ଜାତିସଂଘ ସାଧାରଣ ସଭାରେ ଏକ ସଂକଳ୍ପ ଗୃହୀତ ହୋଇଥିଲା ଏବଂ 1999 ମସିହା ଜୁନ୍ 26ରୁ ପ୍ରଥମ କରି ଏହି ଦିବସ ପାଳନ କରାଯାଇଛି। 19 ଶତାବ୍ଦୀରେ ଚୀନରେ ହେଉଥିବା ଅଫିମର ବେଆଇନ ବ୍ୟବସାୟ ବିରୋଧରେ ଚୀନର ପ୍ରସିଦ୍ଧ ଅଧିକାରୀ ଲିନ୍ ଜେକ୍ସକୁ ଜୁନ୍ 25 ତାରିଖ ସୁଦ୍ଧା ଅଫିମ କାରବାରକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥିଲେ। ଏହି ଐତିହାସିକ ପଦକ୍ଷେପକୁ ସ୍ମରଣ କରି ଜୁନ୍ 26କୁ ଚୟନ କରାଯାଇଛି। ବିଶ୍ୱର ନିଶାର ସମସ୍ୟା ଚିରସ୍ଥାୟୀ ସମସ୍ୟା, ନୂତନ ଆହ୍ୱାନ ଏବଂ ଅଭିନବ ସମାଧାନ ନିହାତି ଆବଶ୍ୟକ। ଏହା ହେଉଛି ପ୍ରତିବର୍ଷ ଜାତିସଂଘର ନିଶାଦ୍ରବ୍ୟ ଏବଂ ଅପରାଧ ବିଭାଗ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ଥିମ୍ ଜାରି କରାଯାଏ, ଯାହା ଏ ବର୍ଷର ଥିମ୍। ଏହି ବର୍ଷର ମୁଖ୍ୟ ଲକ୍ଷ୍ୟ ହେଉଛି ଆଧୁନିକ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି କିପରି ନିଶା ଚାଲାଣକୁ ରୋକାଯାଇପାରିବ ଏବଂ ଯୁବପିଢ଼ିଙ୍କୁ ଏଥିରୁ ଦୂରେଇ ରଖିବା ପାଇଁ କିଭଳି ନୂଆ ନୂଆ ଉପାୟ ଅପଣାଯାଇପାରିବ। ନିଶା କେବଳ ଯେ ଶରୀରକୁ ନଷ୍ଟ କରେ ନାହିଁ, ବରଂ ମାନସିକ ସ୍ଥିତି ମଧ୍ୟ ବିଗାଡ଼ିଥାଏ। ଏହା ବିଷୟରେ ଲୋକଙ୍କୁ ସଚେତନ କରିବା ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ଅନେକ ସମୟରେ ଖରାପ ସଙ୍ଗତରେ ପଡ଼ି ନିଶା ଆଡ଼କୁ ଆକର୍ଷିତ ହୁଅନ୍ତି। ସେମାନଙ୍କୁ ସଠିକ୍ ଶିକ୍ଷା ଓ ମାର୍ଗଦର୍ଶନ କରାଇବା ଆଜିର ଦିନର ଲକ୍ଷ୍ୟ। ଅବୈଧ ନିଶା କାରବାର ଯୋଗୁଁ ଦେଶରେ ଅପରାଧ, ଚୋରି ଓ ମାଫିଆ ରାଜ ବଢ଼ିଥାଏ। ଏହାକୁ ରୋକିବା ପାଇଁ ଆନ୍ତର୍ଜାତୀୟ ସ୍ତରରେ ସମସ୍ତ ଦେଶ ମିଳିମିଶି କାର୍ଯ୍ୟ କରନ୍ତି। ଆମ ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ଭାରତ ମଧ୍ୟ ଏ ଦିଗରେ ତା'ର ପ୍ରୟାସ ଜାରି ରଖିଛି। ଭାରତରେ ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ ଚାଲୁ ରହିଛି। ଏହା ସହିତ ନିଶାଗ୍ରସ୍ତ ଲୋକଙ୍କୁ ସଠିକ୍ ପରାମର୍ଶ ଏବଂ ସାହାଯ୍ୟ ଯୋଗାଇ ଦେବା ପାଇଁ ଏକ ଜାତୀୟ ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି, ଯେଉଁଠାରେ ମାଗଣାରେ କାଉନ୍ସିଲିଂ ସୁବିଧା ମିଳୁଛି। ତେଣୁ ନିଶ୍ଚିତ ରୂପେ ଆମେ ସମସ୍ତେ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା, ଯାହା ସମାଜ ପାଇଁ ଏବଂ ପରିବାର ପାଇଁ ମଧ୍ୟ ଏକ ମୁଣ୍ଡବ୍ୟଥାର କାରଣ ହୋଇଥାଏ। ନିଶା ସେବନ କରିବା ଦ୍ୱାରା ଉକ୍ତ ବ୍ୟକ୍ତିର ତ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ, ସ୍ୱାସ୍ଥ୍ୟଗତ ହେଉ, ମାନସିକ ହେଉ ବା ବିଭିନ୍ନ ପ୍ରକାର ଶାରୀରିକ ପରିବର୍ତ୍ତନ ହୋଇଥାଏ ଏବଂ ଅନେକ ସମସ୍ୟା ଦେଖାଯାଇଥାଏ। କିନ୍ତୁ ତା ବ୍ୟତିରେକ ଗୋଟିଏ ପରିବାରର ଆର୍ଥିକ ଅବସ୍ଥା, ପରିବାରର ପାରିବାରିକ ସ୍ଥିତି ମଧ୍ୟ ଦୋହଲି ଯାଇଥାଏ। ଏଥିସହିତ ସାମାଜିକ ବ୍ୟବସ୍ଥା ମଧ୍ୟ ବିଗିଡ଼ି ଯାଇଥାଏ। ସେହି ପରିବାର ଲୋକମାନେ ବିଭିନ୍ନ ପ୍ରକାର ମନସ୍ତାପରେ ରହିବା ସହିତ ଆଖପାଖର ଲୋକମାନେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି। ତା ସହିତ ଗୋଟିଏ ଗାଁ, ଗୋଟିଏ ଜିଲ୍ଲା, ଏଭଳି ଧୀରେ ଧୀରେ ଏହା ବ୍ୟାପି ସାରା ଦେଶକୁ ବିଗାଡ଼ି ଦେଇଥାଏ। ତେଣୁ ଆମେ ସମସ୍ତେ ଆଜି ଭଳି ଦିନରେ ଶପଥ ନେବା, କେହି ନିଶା ଖାଇବା ନାହିଁ ବା ନିଶା ଦ୍ରବ୍ୟକୁ ପ୍ରୋତ୍ସାହନ କରିବା ନାହିଁ। ନିଶାକୁ କିପରି ଛାଡ଼ିପାରିବା ଆଲୋଚନା କରୁଛନ୍ତି ଡକ୍ଟର ଶୁଭେନ୍ଦୁ ନାରାୟଣ ମିଶ୍ର।
1: ଯେତେବେଳେ କୌଣସି ଲୋକ ନିଶା ଖାଏ, ଆର ଦୁଇ ପ୍ରକାର ଇଫେକ୍ଟ ଥାଏ। ଗୋଟେ ହେଲା ସର୍ଟ ଟର୍ମ ବା ସାଙ୍ଗେ ସାଙ୍ଗେ ଯେତେବେଳେ ଆମେ ନିଶାଟା ନେଉଛେ, ଏବେ ନେଉଛେ ନିଶା, ଆମର କ'ଣ ସାଇଡ୍ ଇଫେକ୍ଟ ହେବ? ଯେତେବେଳେ ନିଶାଟା ବହୁତ ଦିନ ଖାଇବ ଜଣେ, ତାର କ'ଣ ସାଇଡ୍ ଇଫେକ୍ଟ ହେବ? ଯେତେବେଳେ ଲିକ୍ୱର ସାଙ୍ଗେ ସାଙ୍ଗେ ନିଶା ଖାଉଛି, ତମେ ଆମେ ଗୋଟେ ଗୋଟେ ପଦାର୍ଥକୁ ବା ସବଷ୍ଟାନ୍ସକୁ ଅଲଗା ଅଲଗା କରିବା। ପ୍ରଥମେ ହେଲା ଆଲକୋହଲ। ଯେତେବେଳେ ଲୋକ ଆଲକୋହଲ ଖାଏ, ନିଶା ବଢ଼ିବା ସହିତ ତାର ପାଟି ପ୍ରଥମେ ଖନି ମାରିଥାଏ, ତାପରେ ଚାଲିବା ବେଳେ ତାର ଗେଟ୍ ଆବ୍ନର୍ମାଲିଟି ବା ଚାଲିବା ଅସୁବିଧା ହୁଏ। ଗ୍ରାଜୁଆଲି ଯେତେବେଳେ ନିଶା ଡୋଜ୍ ବଢ଼ିଯାଏ, ତାର ସବୁ ଡିସିସନ୍ ନେବାରେ ପ୍ରୋବ୍ଲେମ୍ ହୁଏ। ଆପଣମାନେ ଦେଖିବେ ଯେତେବେଳେ ଲୋକ ପିଲାମାନେ ଗାଡ଼ି ଚଲାଉଥିବେ, ଆଲକୋହଲ ନେବା ଦ୍ୱାରା ତାଙ୍କର କନଫିଡେନ୍ସ ବଢ଼ିଯାଏ, ଓଭର କନଫିଡେନ୍ସ ହେଇଯାଆନ୍ତି। ତ ସେମାନେ ରାସ୍ତାରେ ଗଲାବେଳେ ଯଦି ଦୁଇଟା ଟ୍ରକ୍ ଯାଉଛି, ସେମାନେ ଲାଗିବ ଆମେ ତା ଭିତରେ ନେଇଯିବୁ, ଯାହାଫଳରେ ସେମାନେ ଆକ୍ସିଡେଣ୍ଟ କରିଦିଅନ୍ତି, ଓଭର କନଫିଡେଣ୍ଟ ହୋଇଯାଆନ୍ତି, ଆଉ ଡିସିସନ୍ ତାଙ୍କ ନେଇପାରନ୍ତିନି। ଏଇଟା ହେଲା ଯେତେବେଳେ ଲୋକ ଇଣ୍ଟକ୍ସିକେଟେଡ୍ ଥାଏ ଆଲକୋହଲରେ। ଆଉ ଯଦି ବହୁତ ଦିନ ଖାଇବେ, ଲିଭର ଡ୍ୟାମେଜ୍ ହୁଏ, ଲିଭର ସିରୋସିସ୍ ହୁଏ, କ୍ୟାନ୍ସର ହୁଏ, ବ୍ଲଡ୍ ପ୍ରେସର, ଷ୍ଟ୍ରୋକ୍ ଏସବୁ ହୁଏ। ବେଳେବେଳେ ଇସୋଫେଜିଆଲ୍ ବ୍ଲିଡିଂ ହେଇକି ଆମ ଡେଥ୍ ମଧ୍ୟ ହୋଇଯାଏ, ଏସବୁ ଆଲକୋହଲ ଦ୍ୱାରା ହୁଏ। ଯଦି ଆମେ ନିକୋଟିନ୍ ଦେଖିବା ବା ଟବାକୋ, ତାର ଦୁଇ ପ୍ରକାର ଥାଏ, ସ୍ମୋକ୍ଲେସ୍ ଥାଏ, ଆଉ ଗୋଟେ ସ୍ମୋକ୍ବାଲା ଥାଏ। ସ୍ମୋକ୍ଲେସ୍ରେ ଦେଖିବେ ଯେଉଁମାନେ ଗୁଟ୍କା ଖାଉଛନ୍ତି, ସବୁ ସଫଲ ଖାଉଛନ୍ତି, ସେପଟେ ତାଦ୍ୱାରା ହେଇଥାଏ। ଆଉ ଯଦି ସ୍ମୋକ୍ବାଲା, ଯେଉଁଟା ଆମେ ଧୂଆଁ, ଯେଉଁଟାକି ଆମର ସିଗରେଟ୍ସ କୁହା ହୁଏ, ଯାହାଦ୍ୱାରା କ'ଣ ହୁଏ, ସେମାନେ ଆମର ଯଦି କ୍ୟାନ୍ସର ସର୍ଟ ଟର୍ମ ଖାଇଲେ, ୟୁଜୁଆଲି ଟିକେ ଆମର ଷ୍ଟ୍ରେସ୍, ଲୋକ ଭାବନ୍ତି ଆମେ ନିଶା ଖାଇବା ଦ୍ୱାରା ଆମ ଷ୍ଟ୍ରେସ୍ ରିଲିଫ୍ ହେଉଛି, ଆମକୁ ଫ୍ରି ଲାଗୁଛି, ବଟ୍ ଗ୍ରାଜୁଆଲି ସେଟା ତା ଅଣ୍ଡରରେ ଲୋକ ଆଡିକ୍ସନ୍ ହେଇଯାଆନ୍ତି, ଆଉ ବହୁତ ଗୁଡ଼ିଏ ଡ୍ୟାମେଜ୍ ହୁଏ। ଯଦି ଆପଣ ନିକୋଟିନ୍ କଥା ଭାବିବେ, ଯଦି ନିକୋଟିନ୍ ବହୁତ ଦିନ ଖାଉଛନ୍ତି, ସେମାନେ ଛୋଟ ମାନେ ନଖଠୁ ନେଇକି ଚୁଟି ପର୍ଯ୍ୟନ୍ତ କେଉଁ ଏରିଆ ନାହିଁ ଯାହାଦ୍ୱାରା କ୍ୟାନ୍ସର ହୁଏନି, ସବୁବେଳେ ଲଙ୍ଗସ୍ ପ୍ରୋବ୍ଲେମ୍ ହେବ, ଲଙ୍ଗସ୍ରେ କ୍ୟାନ୍ସର ହେବ, COPD ବା ଗୋଟେ କୋନିକ୍ ଗୋଟେ ଲଙ୍ଗସ୍ ଡିଜିଜ୍ ହୁଏ, ଏସବୁ ବହୁତ ଗୁଡ଼ିଏ ରୋଗ ଯେଉଁଠିକି ଆସ୍ଥମା ବାହାରିଯିବ, ଆଉ ସବୁ ଏରିଆରେ ପ୍ରୋବ୍ଲେମ୍ ବାହାରିବ ଆମ ନିକୋଟିନ୍ ଦ୍ୱାରା। ଯଦି ଆମେ ଦେଖିବା କାନାବିସ୍, କାନାବିସ୍ ମାନେ କ'ଣ, ସେଇଟା ହେଉଛି ଗାଞ୍ଜା, ତାର ଅଲଗା ନାମ ହେଲା, ଗୋଟେ ହେଲା ୱିଡ୍, ପଟ୍, ଗ୍ରାସ୍, ଜଏଣ୍ଟ, ଏସବୁ ଆମର କାନାବିସ୍ ସାଟାଇବା ଗୋଟେ ପ୍ଲାଣ୍ଟରୁ ଆସେ, ଯାହା ଖାଇବା ଦ୍ୱାରା ଯଦି ଅଳ୍ପ ସମୟ ଖାଇବେ, ଯେଉଁଟାକି ଆମର ପାରାନୋଇଆ ଭଳିଆ ଦେଖାଯିବ, ଆମକୁ ଲାଗିବ ଲୋକ ଆମ ବିଷୟରେ କଥା ହେଉଛନ୍ତି, ସନ୍ଦେହ କରିବ, ଗୋଟେ ସିଜୋଫ୍ରେନିଆ ଟାଇପ୍ ଗୋଟେ ସିମ୍ପଟମ୍ ଦେଖାଯିବ, ଭୋକ ବଢ଼ିଯିବ, ଏସବୁ ଜିନିଷ ଇନିସିଆଲ ହୁଏ। ଗ୍ରାଜୁଆଲ ଯଦି ବହୁତ ଦିନ ଖାଉଛି, ସେଇଟା ମଧ୍ୟ ତମର ସାଇକେଟ୍ରିକ୍ ପ୍ରୋବ୍ଲେମ୍ ବାହାରିବ, ତାର ଯେତିକ ଗୋଟେ କିଛି କାର୍ଯ୍ୟ କରିବାକୁ ଇଚ୍ଛା ହେବନି, ସବୁବେଳେ ଚୁପଚାପ ବସିବ, ବୋକା ଭଳିଆ ବସିବ, କୌଣସି କାର୍ଯ୍ୟରେ ଶକ୍ତି ଲାଗିବନି, ଯେଉଁଟା ଆମୋଟିଭେସନାଲ ସିଣ୍ଡ୍ରୋମ୍ କୁହା ହୁଏ, ଏସବୁ ଜିନିଷ ଆମର କାନାବିସ୍ରେ ଦେଖାଯାଏ। ଆଉ ଯଦି ଆମେ ଇନହେଲେସନ୍, ଯେଉଁମାନେ ଦେଖିବେ ଯେମିତି ଡେଣ୍ଡ୍ରାଇଟ୍ ହଉ, ହ୍ୱାଇଟନର୍ ହଉ, ଯେଉଁ ଛୋଟ ଛୋଟ ପିଲାମାନେ ଏଗୁଡ଼ା ଖାଆନ୍ତି, ଯେଉଁମାନେ ଛୋଟବେଳେ ଚାଇଲ୍ଡ ଆବ୍ୟୁଜ୍ ହୋଇଥିବେ, କି ଯେଉଁମାନେ ଆଲକୋହଲ କିଣିପାରୁନଥିବେ, ଦେଖିବେ ଛୋଟ ଛୋଟ ଗୋଦାମ ମାନଙ୍କରେ, ମାର୍କେଟ ବିଲ୍ଡିଂ ମାନଙ୍କରେ ଛୋଟ ଛୋଟ ଲୋକ ଜରି ଘଟୁଥିବେ ଟ୍ରେନ୍ରେ ପିଲାମାନେ, ସେମାନେ ସବୁ ଏଇସବୁ ନିଶା ଖାଆନ୍ତି, ଯେ କାରଣ ସେମାନେ ଆଫୋର୍ଡ କରିପାରନ୍ତିନି ଆଲକୋହଲ ପିଇବା, ବା ସେମାନଙ୍କୁ ଲୋକ ଦୋକାନରେ ଦିଅନ୍ତିନି, ଯାହାଫଳରେ ଏଇ ଯେଉଁ ନିଶା ଯେଉଁଟା ଶୁଙ୍ଘିକି ଯେଉଁ ନିଶା ନିଅନ୍ତି, ହ୍ୱାଇଟନର୍ ହଉ ବା ଡେଣ୍ଡ୍ରାଇଟ୍ ହଉ, ସେମାନେ ନିଅନ୍ତି ୟୁଜୁଆଲି। ଏହାଦ୍ୱାରା ଲୋକର ପିଲାର ଆପେଟାଇଟ୍ କମିଯାଇଥାଏ, ମସଲ ମାସ୍ କମିଯାଇଥାଏ, ୱିକ୍ ହେଇଯାଇଥାଏ, ବେଳେବେଳେ ଅତ୍ୟଧିକ ନେଇକି ମଧ୍ୟ ସେମାନେ ସଡନ୍ କାର୍ଡିଆକ୍ ଆରେଷ୍ଟ ବା ଡେଥ୍ ହେଇଯାଆନ୍ତି ସେମାନଙ୍କର। ଯଦି ଆମେ ବ୍ରାଉନ୍ ସୁଗାର କଥା କହିବା ବା ଅପିଓଏଡ୍ସ, ଅପିଓଏଡ୍ସ ଯେତେବେଳେ ନ୍ୟାଚୁରାଲ୍ସ ଥାଏ ତାକୁ ମର୍ଫିନ୍ କୁହନ୍ତି ବା କୋଡିନ୍ କୁହନ୍ତି, ଦେଖିବେ କୋଡିନ୍ଟା କଫ୍ ସିରପ୍ରେ ଥାଏ, ଲୋକମାନେ କଫ୍ ସିରପ୍ ଆଡିକ୍ସନ୍, ସେଇଟା ହେଉଛି କୋଡିନ୍। ଯଦି ଆମେ ଟିକେ ସେମି ସିନ୍ଥେଟିକ୍ ଦେଖିବା, ସେଇଟା ହେଉଛି ଆମର ଡାଇଏଷ୍ଟିନ୍ ମର୍ଫିନ୍ କୁହନ୍ତି, ଯାହାକୁ ହେରୋଇନ୍ କହନ୍ତି। ହେରୋଇନ୍ ଅଲଗା ନାଁ ହେଲା, ବ୍ରାଉନ୍ ସୁଗାର ମିଳେ, ତାର ହ୍ୱାଇଟ୍ ଲେଡ଼ି ଥାଏ, ଯଦି ଆପଣ ଭୁବନେଶ୍ୱର ମାର୍କେଟ୍ ତାକୁ ପାଉ ମଧ୍ୟ କହନ୍ତି, ଯାହାଫଳରେ ଏଇଟା ଆଡିକ୍ସନ୍ ହୁଏ। ଯେତେବେଳେ ଲୋକ ସେଇଟା ନିଅନ୍ତି, ତାଙ୍କୁ ଗୋଟେ କିକ୍ ମାନେ ଗୋଟେ ବହୁତ ଖୁସି ଲାଗେ, ଗୋଟେ ପ୍ଲେଜର୍ ଲାଗେ, ତ ଦୁନିଆରୁ ସେମାନେ ଡିଟାଚ୍ ହେଇଯାଆନ୍ତି, ତାଙ୍କ ଯେଉଁ ଟେନସନ୍ ଥାଏ, ଆଉ ଯେଉଁ ଷ୍ଟ୍ରେସ୍ ଥାଏ, ଯେଉଁ ପେନ୍ ହେଉଥାଏ ବଡିରେ, ସେସବୁ ପଳେଇଯାଏ, ଯାହାଫଳରେ ସେମାନେ ଗ୍ରାଜୁଆଲି ଗୋଟେ କିକ୍ ନେଲା ପରେ, ଗୋଟେ ନେଲା ପରେ ଗ୍ରାଜୁଆଲି ଗ୍ରାଜୁଆଲି ସେଇଟା ତାଙ୍କର ଆଡିକ୍ସନ୍ ହେଇଯାଏ, ସେମ୍ କିକ୍ ବା ସେମ୍ ମାନେ ଖୁସି ପାଇବା ପାଇଁ ତା ଡୋଜ୍ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ବଢି ବଢି ଚାଲେ। ଏଗୁଡ଼ା ସବୁ ଆମର ନିଶାର ଭେରାଇଟିଜ୍, ଆମ ଯେଉଁଟାକି ଆମ ଇଣ୍ଡିଆରେ ଆଭେଲେବୁଲ। ବହୁତ ଲୋକ ଭାବନ୍ତି, ଆଉ ଯେଉଁ ଆମର ଅନ୍ଧବିଶ୍ୱାସ ଅଛି ଯେ ନିଶା ଏମିତି ସଡନ୍ଲି ଛାଡ଼ିବା କଥା ନୁହଁ, ବା ଛାଡ଼ିଦେଲେ ଆମେ ଜୀବନଟା ପୁରା ମରିଯିବ, ଏସବୁ ଭୁଲ କଥା। ଯଦି ଆପଣ ଡାକ୍ତରଙ୍କ ପରାମର୍ଶରେ, କୌଣସି ଆପଣ ଯଦି ହସ୍ପିଟାଲ ଟର୍ସିଆରୀ କେୟାର ହସ୍ପିଟାଲରେ ଅଛନ୍ତି, ଆପଣ ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲ ଆଡମିସନ୍ ହୋଇ ଆରାମସେ ଆପଣ ନିଶା ଛାଡ଼ିପାରିବେ, କାରଣ ଆମର ବହୁତ ଗୁଡ଼ିଏ ଟେକ୍ନିକ୍ ଆସିଲାଣି ନିଶା ଛାଡ଼ିବାର। ତ ପ୍ରଥମେ ୱିଡ୍ରଲ୍ ହେଲେ କ'ଣ ଦେଖାଯିବ, ସବୁ ନିଶାର ୱିଡ୍ରଲ୍ ଅଲଗା ଅଲଗା ଥାଏ। ୱିଡ୍ରଲ୍ ମାନେ ଆପଣ ଯେତେବେଳେ ନିଶାଟା ବନ୍ଦ କରିଦେବେ, ସପୋଜ୍ ଆପଣ ଆଲକୋହଲ ବନ୍ଦ କରୁଛନ୍ତି, ଫାଷ୍ଟ ଆପଣ ହାତ ଟିକେ ଥରିବ, ଗ୍ରାଜୁଆଲି ଆପଣଙ୍କୁ ଟିକେ ହାଲୁସିନେସନ୍ ଟାଇପ୍ର ହେବ, କିଏ ଡାକିଲା ଭଳିଆ ଲାଗିବ, ଆଖିରେ ଦେଖାଯିବ, ଭିଜୁଆଲ୍ ହାଲୁସିନେସନ୍ ହେବ, ତା'ପରେ ବେଳେବେଳେ ଟିକେ ଟାଇମ୍ ବଢ଼ିବା ସହିତ କନଫ୍ୟୁଜନ୍ ବଢ଼ିବ, ବହୁତ ଲୋକ ଏମିତି ହାତରୁ ସୂତା କାଢ଼ନ୍ତି, ଖଟ ତଳେ କ'ଣ ଅଛି ଖୋଜନ୍ତି, ଏମିତି ଜାଣିପାରନ୍ତିନି। ଗ୍ରାଜୁଆଲି ବେଳେବେଳେ ଲୋକମାନଙ୍କୁ ମଧ୍ୟ ଫିଟ୍ସ ଥାଏ, ଫିଟ୍ସ ହୁଏ, ରମ୍ ଫିଟ୍ସ ଯେଉଁଟା କହନ୍ତି, ନିଶା ଛାଡ଼ିବା ସହିତ ଗ୍ରାଜୁଆଲି ଟାଇମ୍ ବଢ଼ିବା ସହିତ ଏଇଟା ବଢ଼ି ବଢ଼ି ଯାଏ। ବଟ୍ ଏମିତି ଗୋଟେ ଷ୍ଟେଜ୍ ଆସେ, 6-7 ଦିନ ପରେ ଯଦି ଆପଣ ହସ୍ପିଟାଲରେ ଆଡମିସନ୍ ହେବେ ବା କୌଣସି ସାଇକାଟ୍ରିଷ୍ଟଙ୍କ ପାଖରେ ଟ୍ରିଟମେଣ୍ଟ ହୋଇପାରିବେ, ଡିଆଡିକ୍ସନ୍ ସ୍ପେଶାଲିଷ୍ଟ ପାଖରେ ଟ୍ରିଟମେଣ୍ଟ ହୋଇପାରିବେ, ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ 7 ଦିନ ଗଲା ପରେ ସେଇଟା ଆପଣ ସବୁ ପଳେଇବ। ଏଇଟା କିଛି ଏତେ ଜୀବନ ପ୍ରତି ଏତେ ରିସ୍କ ନଥାଏ, କିନ୍ତୁ ହସ୍ପିଟାଲ ଆଡମିସନ୍ ହେବା ଅତ୍ୟନ୍ତ ଜରୁରୀ, ଆପଣ ଏସବୁ ପଳେଇବ, ତାପରେ ନିଶା ନ ଖାଇବା ପାଇଁ ମେଡ଼ିସିନ୍ ଚାଲେ। ସେମିତି ଯେତେବେଳେ ଆପଣ ଏନି ନିଶା, ସପୋଜ୍ ଆପଣ ଯଦି ବ୍ରାଉନ୍ ସୁଗାର ଖାଉଛନ୍ତି, ବ୍ରାଉନ୍ ସୁଗାର ଛାଡ଼ିଲେ ସେଇଟା ଗୋଟେ କୁହା ହୁଏ ଟର୍କି କୁହା ହୁଏ। ଟର୍କି ହେଲା କ'ଣ ହବ, ଆପଣଙ୍କ ଆଖିରୁ ପାଣି ଗଳିବ, ନାକରୁ ପାଣି ଗଳିବ, ରୁମ ଟାଙ୍କୁରି ଉଠିବ, ଦେହ ହାତ ବିନ୍ଧିବ, ପେଟ କରଣ ହବ, ବେଳେବେଳେ କାହାକୁ ଫିଟ୍ସ ମଧ୍ୟ ମାରିପାରେ, ସିଭିଅର ଝାଡ଼ା ହବ, ଆଖିକି ଡାଇଲେଟେଡ଼ ହେଇଯିବ, ଏଇସବୁ ଜିନିଷ ଦେଖାଯିବ। ସିଭିଅର ବଡି ପେନ୍, ଲୋକ ମଧ୍ୟ କାହା ଉପରେ ଠିଆ ହେଲେ ମଧ୍ୟ, ଗୋଡ଼ରେ ଚଢ଼ିଲେ ମଧ୍ୟ ସେଗୁଡ଼ା କମେନି, ଯାହାଫଳରେ ଏଇଟାକୁ ଟର୍କି କୁହା ହୁଏ। ସେମିତି ଯଦି ସିଗରେଟ୍ ଛାଡ଼ିବେ, ସିଗରେଟ୍ ଛାଡ଼ିଲା ବେଳେ ବେଳେ ଲୋକ ବହୁତ ଚିଡ଼ଚିଡ଼ା ଲାଗେ, ଇରିଟେବୁଲ ଲାଗେ, ରେଷ୍ଟଲେସ୍ ଲାଗେ, କନସେନଟ୍ରେସନ୍ କରିପାରନ୍ତିନି ପାଠପଢ଼ାରେ, ଯାହାଫଳରେ ଯେକୌଣସି ନିଶା ଆପଣ ଖାଉଥିବେ ଯେତେବେଳେ ଛାଡ଼ିଦେବେ ଏହିସବୁ ସିମ୍ପଟମ୍ସ ଦେଖାଯିବ, ଯାହାଫଳରେ ଆପଣ ଆଉ ନିଶା ଛାଡ଼ିପାରନ୍ତି ନାହିଁ। ଆସ୍ତେ ଆସ୍ତେ ଗୋଟେ ସିଗରେଟ୍ରୁ 10 ସିଗରେଟ୍ରେ ପରିଣତ ହୋଇଯାଏ, ଗୋଟେ ପେକ୍ ଆଲକୋହଲ ପିଉଥିବେ ରିଲାକ୍ସ ପାଇଁ, ଆସ୍ତେ ଆସ୍ତେ ସେଇଟା ସବୁଦିନ ପିଇବାରେ ପରିଣତ ହେବ। ଟିକେଟିଏ ବ୍ରାଉନ୍ ସୁଗାର ଖାଉଥିବେ, ସେଇଟା ଡୋଜ୍ ପ୍ରତିଦିନ 4-5 ଖାଇବେ, ଏମିତି ହେଇକି ନିଶାଟା ଆପଣ ବଢି ବଢି ଯିବ। ନିଶାର ଛାଡ଼ିଲା ପରେ ଆମର ମ୍ୟାନେଜମେଣ୍ଟ ଅଲଗା ଥାଏ, ଯେମିତିକି ସପୋଜ୍ ଆଲକୋହଲ ୱିଡ୍ରଲ୍ ଅଛି, ସାତ ଦିନ ତାର ୱିଡ୍ରଲ୍ ଗଲା ପରେ ତମେ ତାର ଆମର ଆଣ୍ଟି କ୍ରେଭିଂ କେମିତି ସେ ନିଶା ନ ଖାଇବ ସେଥିପାଇଁ କରୁ। ଆଲକୋହଲ ଛାଡ଼ିବାର ଗୋଟେ ସବୁ ବହୁତ ଗୁଡ଼େ ମେଡ଼ିସିନ ମାର୍କେଟରେ ଅଛି। ତାପରେ ଆଗରୁ କେତେ ଜଣ ଅଛନ୍ତି ଯିଏ ଗୁପ୍ତରେ ମଦ ଖାଇବା ଛାଡ଼ନ୍ତୁ, ତ ଆମର ବି ସେଇ ମେଡ଼ିସିନଟା ଯେଉଁଟାକି ମଦ ଖାଇଲେ ଲୋକର ବାନ୍ତି ହେବ। ଆସ୍ତେ ଆସ୍ତେ ବହୁତ ଟେକ୍ନିକ୍ ଆସିଲାଣି, ଇଭିନ୍ ସବକ୍ୟୁଟାନିୟସ୍ ପ୍ୟାଚ୍ ଅଫ୍ କେତେ ଜିନିଷ ମିଳୁଛି, କେତେଟା ଇଞ୍ଜେକ୍ସନ୍ ଦିଆହେଉଛି ଯେଉଁଟାକି ରଖା ହେଇକି ବଡିରେ ଗୋଟେ ଗୋଟେ ମାସ୍କ ଟାଇପ୍ର ରହୁଛି, ଯାହା ଆସ୍ତେ ଆସ୍ତେ ରିଲିଜ୍ ହେବ, ତ ମଦ ଖାଇବାର ଇଚ୍ଛା ହେବନି। ଏଇଟାକୁ ଆମର ନାଲଟ୍ରେକ୍ସନ୍ର ଗୋଟେ ସବକ୍ୟୁଟାନିୟସ୍ ଗୋଟେ ଆଭେଲେବୁଲ୍ ଅଛି, ପ୍ୟାଚେସ୍ ଅଛି। ସପୋଜ୍ ବ୍ରାଉନ୍ ସୁଗାର ଯଦି କହିବେ, ବ୍ରାଉନ୍ ସୁଗାର ଯେତେବେଳେ ଛାଡ଼େ ଟର୍କି ହୁଏ, ଅପିଓଏଡ୍ସ ୱିଡ୍ରଲ୍ରେ ଆମେ ଅପିଓଏଡ୍ ସବଷ୍ଟିଚ୍ୟୁସନ୍ ଥେରାପି ଅଛି, କେତେ ଗୁଡ଼େ ମେଡ଼ିସିନ୍ ଅଛି ଯେଉଁଟାକି ଆମ ଜିଭ ତଳେ ଦେଲେ ସେ ମେଡ଼ିସିନ୍ ଖାଇଲେ ଆପଣଙ୍କ ଯେଉଁ ଟର୍କି ହେଉଛି ସେଇଟା ହେବନି। ତା'ର ପେନ୍ କିଲର୍ ମ୍ୟାନେଜମେଣ୍ଟ, ଯେଉଁଟା ପେନ୍ ହେଉଛି ବା ଯେତିକ ଆଖିରୁ ପାଣି ଗଳୁଛି, ନାକରୁ ପାଣି ଗଳୁଛି, ତା ସବୁଯାକର ମ୍ୟାନେଜମେଣ୍ଟ ମଧ୍ୟ ଓଏସ୍ଟି ବା ଅପିଓଏଡ୍ ସବଷ୍ଟିଚ୍ୟୁସନ୍ ଥେରାପି ଅଛି। ସପୋଜ୍ ଆପଣ ନିକୋଟିନ୍ ଦେଖିବେ, ସପୋଜ୍ ନିକୋଟିନ୍ର ଯେମିତି ତା'ର ଲଜେନ୍ସେସ୍ ଅଛି, ଚୁଇଙ୍ଗମ୍ସ ଅଛି, ନିକୋଟିନ୍ ପ୍ୟାଚ୍ ଅଛି, ତାପରେ ବହୁତ ମେଡ଼ିସିନ୍ ଭର୍ନିକ୍ଲିନ୍, ବୁପ୍ରୋପିଓନ୍, ଏସବୁ ବହୁତ ଗୁଡ଼ିଏ ମେଡ଼ିସିନ୍ ୟୁଜ୍ ହେଉଛି, ଯାହାଫଳରେ ଆମେ ନିକୋଟିନ୍ ବା ଟବାକୋ ମଧ୍ୟ ଲୋକଙ୍କୁ ଛାଡ଼ିବାକୁ ସାହାଯ୍ୟ କରୁଛି। ଲୋକମାନେ ଯେତେବେଳେ ନିଶା ଖାଆନ୍ତି, ବହୁତ ଜଣ ଷ୍ଟ୍ରେସ୍ ପାଇଁ ଖାଆନ୍ତି, ନିଦ ହେଉନି ଖାଆନ୍ତି, ରିଲାକ୍ସ ରହିବା ପାଇଁ ଖାଆନ୍ତି, କିମ୍ବା ବହୁତ ଜଞ୍ଜାଳ ଭିତରେ ଥାଆନ୍ତି ସେଥିପାଇଁ ନିଶା ଖାଆନ୍ତି, ଏସବୁ ଜିନିଷରୁ ମୁକ୍ତି ରହିବାକୁ ହେଲେ ଆପଣ ସବୁଦିନ କିଛି ନା କିଛି ବ୍ୟାୟାମ କରନ୍ତୁ, କିଛି ମର୍ଣ୍ଣିଂ ୱାକ୍ କରନ୍ତୁ, ଜିମ୍ ଯାଆନ୍ତୁ, ଜୁମ୍ବା କରନ୍ତୁ, ଫ୍ୟାମିଲି ସହିତ ଆଉଟିଂରେ ଯାଆନ୍ତୁ। କିଛି ବି ପ୍ରୋବ୍ଲେମ୍ ହେଲେ ଆପଣଙ୍କୁ ସାଙ୍ଗ ସହିତ ଡିସ୍କସନ୍ କରନ୍ତୁ, ଫ୍ରେଣ୍ଡ ସହିତ ଡିସ୍କସନ୍ କରନ୍ତୁ, ଅକାରଣରେ ନିଶାକୁ ଯାଆନ୍ତୁନି, କାରଣ ନିଶାକୁ ଗଲେ ମାନେ ସେଥିରୁ ବାହାରିବା ଅତ୍ୟନ୍ତ କଷ୍ଟକର। ନିଜ ପ୍ରୋବ୍ଲେମ୍ ପ୍ରଥମେ କାହା ସାଙ୍ଗ ମାଙ୍ଗ ଏମାନେ ସମସ୍ତଙ୍କୁ କହିକି ସଲ୍ୟୁସନ୍ କରନ୍ତୁ, ଆଉ ନିଜ ପାଇଁ କିଛି ଟାଇମ୍ ଦିଅନ୍ତୁ, ଏକ୍ସରସାଇଜ୍ କରନ୍ତୁ, ଆପଣ ଆରାମସେ ନିଶା କବଳରୁ ମୁକ୍ତ ରହିପାରିବେ।
0: ଧନ୍ୟବାଦ ସାର୍। ଜୁନ୍ 26 ତାରିଖ ଆଜିର ଦିନରେ ଅନେକ ବ୍ୟକ୍ତିବିଶେଷଙ୍କର ଜନ୍ମଦିବସ, ସେହି ଅନୁକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଅନ୍ୟତମ ଭାରତୀୟ ରାଜନୀତିର ଏକ ପ୍ରମୁଖ ଚେହେରା ଏବଂ ଓଡ଼ିଶାର ଜଣେ ପ୍ରତିଷ୍ଠିତ ନେତା। ସେ ବର୍ତ୍ତମାନ ଭାରତ ସରକାରଙ୍କ କ୍ୟାବିନେଟ୍ରେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଔଦ୍ୟୋଗିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଭାରତର ନୂତନ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବା ଏବଂ ଦେଶର ଯୁବପିଢ଼ିଙ୍କୁ ଦକ୍ଷ କରିବା ଦିଗରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ସେ 1969 ମସିହା ଜୁନ୍ 26 ତାରିଖରେ ଓଡ଼ିଶାର ଅନୁଗୁଳ ଜିଲ୍ଲାର ତାଳଚେରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଦେବେନ୍ଦ୍ର ପ୍ରଧାନ ବାଜପେୟୀ ସରକାରଙ୍କ ସମୟରେ ଜଣେ କେନ୍ଦ୍ରମନ୍ତ୍ରୀ ଥିଲେ। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ମାନବ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସେ ନିଜର ରାଜନୈତିକ ଜୀବନ ଜଣେ ସ୍ନାତକୋତ୍ତର ଛାତ୍ର ଭାବରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ଆରମ୍ଭ କରିଥିଲେ। ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦର ସଭାପତି ମଧ୍ୟ ନିର୍ବାଚିତ ହୋଇଥିଲେ। ସେ 2000 ମସିହାରେ ଓଡ଼ିଶାର ପାଲଲହଡ଼ା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ପ୍ରଥମ କରି ମୁଖ୍ୟଧାରା ରାଜନୀତିକୁ ଆସିଥିଲେ। ଏହି ସମୟରେ ସେ ଓଡ଼ିଶାର ଶ୍ରେଷ୍ଠ ବିଧାୟକ ଭାବେ ଉତ୍କଳମଣି ଗୋପବନ୍ଧୁ ପ୍ରତିଭା ପୁରସ୍କାର ମଧ୍ୟ ପାଇଥିଲେ। ସେ 2004 ମସିହାରେ ଓଡ଼ିଶାର ଦେବଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିହାର ଏବଂ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ। 2024 ଲୋକସଭା ନିର୍ବାଚନରେ ଓଡ଼ିଶାର ସମ୍ବଲପୁର ଲୋକସଭା ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇ ସଂସଦକୁ ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଦ୍ୱିତୀୟ କାର୍ଯ୍ୟକାଳରେ ସେ ଦୀର୍ଘ ଦିନ ଧରି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଥିଲେ। ଏହି ସମୟରେ ଗରିବ ମହିଳାମାନଙ୍କୁ ମାଗଣା ଗ୍ୟାସ୍ ସଂଯୋଗ ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିବା ଐତିହାସିକ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ସଫଳ ରୂପାୟନ ହୋଇଥିଲା। ଶିକ୍ଷାମନ୍ତ୍ରୀ ଭାବରେ ସେ ଦେଶରେ ବୈଷୟିକ ଶିକ୍ଷା, ଦକ୍ଷତା ବିକାଶ, ମାତୃଭାଷାରେ ଶିକ୍ଷାଦାନ ଏବଂ ଡିଜିଟାଲ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ଓଡ଼ିଶାରେ ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପ ଏବଂ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ସେ ସର୍ବଦା ଚେଷ୍ଟିତ। ଧର୍ମେନ୍ଦ୍ର ପ୍ରଧାନ ଜଣେ ଦକ୍ଷ ପ୍ରଭାବଶାଳୀ ନେତା ଭାବରେ ବିବେଚିତ। ଆଜି ତାଙ୍କର ଜନ୍ମଦିବସ, ତେଣୁ ତାଙ୍କୁ ଆକାଶବାଣୀ କେନ୍ଦୁଝର ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛୁ।

ସେହିପରି 1985 ଜୁନ୍ 26 ତାରିଖରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ ଅର୍ଜୁନ କପୁର, ଯିଏକି ବଲିଉଡ୍ ଜଗତରେ ଜଣେ ଜଣାଶୁଣା ଅଭିନେତା। ସେ ନିଜର ଚମତ୍କାର ଅଭିନୟ ଏବଂ ବ୍ୟକ୍ତିତ୍ୱ ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ୍ ପରିଚିତ। ସେ ବଲିଉଡ୍ର ପ୍ରସିଦ୍ଧ କପୁର ପରିବାରରୁ ଆସିଛନ୍ତି। ସେ ହେଉଛନ୍ତି ବଲିଉଡ୍ର ପ୍ରଖ୍ୟାତ ଚଳଚ୍ଚିତ୍ର ପ୍ରଯୋଜକ ବୋନି କପୁର ଏବଂ ତାଙ୍କର ପ୍ରଥମ ପତ୍ନୀ ସ୍ୱର୍ଗୀୟା ସୋନା ସୁରୀ କପୁରଙ୍କ ପୁତ୍ର। ବଲିଉଡ୍ର ପ୍ରସିଦ୍ଧ ଅଭିନେତା ଅନିଲ କପୁର ଏବଂ ସଞ୍ଜୟ କପୁର ହେଉଛନ୍ତି ତାଙ୍କର କକା, ଏବଂ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କର ସାବତ ଭଉଣୀ। ସେ ଯେତେବେଳେ ଫିଲ୍ମ ଜଗତକୁ ଆସିନଥିଲେ ତା ପୂର୍ବରୁ କ୍ୟାମେରା ପଛରେ କାମ କରୁଥିଲେ। ସେ କଲ୍ ହୋନା ହୋ, ସାଲାମେ ଇଶ୍କ ଭଳି ସୁପରହିଟ୍ ଫିଲ୍ମର ଆସିଷ୍ଟାଣ୍ଟ ଡିରେକ୍ଟର ଭାବରେ କାର୍ଯ୍ୟ କରୁଥିଲେ। ପ୍ରଥମେ ସେ 2012 ୟଶରାଜ ବ୍ୟାନର୍ର ସୁପରହିଟ୍ ଫିଲ୍ମ ଇସ୍କି ଜାଦେ ମାଧ୍ୟମରେ ଅଭିନେତା ଭାବେ ବଲିଉଡ଼ରେ ଡେବ୍ୟୁ କରିଥିଲେ, ଏବଂ ଏହି ଫିଲ୍ମରେ ତାଙ୍କର ଦମଦାର ଅଭିନୟ ଏବଂ ରଫ୍ଟପ୍ ଅଭିନୟ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଥିଲା। ତାଙ୍କର କେତୋଟି ପ୍ରସିଦ୍ଧ ଫିଲ୍ମ ହେଲା ଟୁ ଷ୍ଟେଟ୍ସ, ଗୁଣ୍ଡେ, କି ଆଣ୍ଡକା, ହାଫ୍ ଗାର୍ଲଫ୍ରେଣ୍ଡ, ଭୂତ ପୋଲିସ, ସନ୍ଦୀପ ପିଙ୍କି ଫରାର ଏବଂ ସିଂହମ ଏଗେନ୍। ଆଜି ହେଉଛି ବିଶିଷ୍ଟ ଅଭିନେତା ଅର୍ଜୁନ କପୁରଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କୁ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି।

ମୁନି ତରୁଣ ସାଗର ଥିଲେ ଜୈନ ଧର୍ମର ଦିଗମ୍ବର ପନ୍ଥାର ଜଣେ ଅତ୍ୟନ୍ତ ପ୍ରସିଦ୍ଧ, ପ୍ରଭାବଶାଳୀ ଏବଂ ସ୍ପଷ୍ଟବାଦୀ ସନ୍ଥ। ମୁନି ତରୁଣ ସାଗର 1967 ଜୁନ୍ 26 ତାରିଖରେ ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାର ଗୁହଞ୍ଚି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିଲାଦିନର ନାମ ଥିଲା ପବନ କୁମାର ଜୈନ। ସେ ତାଙ୍କର ସ୍ୱତନ୍ତ୍ର ପ୍ରବଚନ ଶୈଳୀ, କଡ଼ବେ ପ୍ରବଚନ, ତିକ୍ତ ପ୍ରବଚନ ପାଇଁ ସାରା ଦେଶରେ ପରିଚିତ। ସେ ଜାତି ଧର୍ମ ନିର୍ବିଶେଷରେ ସମାଜର ସବୁ ବର୍ଗର ଲୋକଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ଥିଲେ ଏବଂ ତାଙ୍କୁ ଜଣେ ରାଷ୍ଟ୍ରସନ୍ଥର ମାନ୍ୟତା ମିଳିଥିଲା। ମାତ୍ର 13 ବର୍ଷ ବୟସରେ ସେ ସଂସାର ତ୍ୟାଗ କରି ଜୈନ ଦୀକ୍ଷା ଗ୍ରହଣ କରିଥିଲେ। ଆଚାର୍ଯ୍ୟ ପୁଷ୍ପଦନ୍ତ ସାଗରଜୀଙ୍କଠାରୁ ଦୀକ୍ଷା ନେବା ପରେ ତାଙ୍କ ନାମ ତରୁଣ ସାଗର ହୋଇଥିଲା। ତରୁଣ ସାଗରଜୀଙ୍କ ପ୍ରବଚନ ଦେବାର ଶୈଳୀ ଅନ୍ୟ ସନ୍ଥମାନଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲା। ସେ ସମାଜରେ ଚାଲିଥିବା କୁସଂସ୍କାର, ଦୁର୍ନୀତି, କନ୍ୟା ଭ୍ରୂଣ ହତ୍ୟା ଏବଂ ରାଜନୈତିକ ଭ୍ରଷ୍ଟାଚାର ଉପରେ ଅତି ସ୍ପଷ୍ଟ ଓ ଶାଣିତ ଭାଷାରେ ପ୍ରହାର କରୁଥିଲେ। ସେ କହୁଥିଲେ, ମୋ ପ୍ରବଚନ କିଛି ଲୋକଙ୍କୁ ତିକ୍ତ ଲାଗିପାରେ, କିନ୍ତୁ ଏହା ସମାଜର ସୁଧାର ପାଇଁ ଏକ ଔଷଧ ଭଳି କାମ କରେ। ତାଙ୍କର ଏହି କଡ଼ବେ ପ୍ରବଚନ ପୁସ୍ତକ ଆକାରରେ ମଧ୍ୟ ପ୍ରକାଶିତ ହୋଇଛି, ଯାହା ବହୁ ସଂଖ୍ୟାରେ ବିକ୍ରି ହୋଇଛି। ସେ ପ୍ରଥମ ଜୈନ ସନ୍ଥ ଥିଲେ ଯିଏକି କୌଣସି ସରକାରୀ ବିଧାନସଭା ଗୃହକୁ ଯାଇ ସେଠାରେ ନେତା ଓ ମନ୍ତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ। ସେ ହରିୟାଣା ଏବଂ ମଧ୍ୟପ୍ରଦେଶ ବିଧାନସଭାରେ ନିଜର ପ୍ରବଚନ ଦେଇ ରାଜନୀତିର ଧର୍ମ, ନୈତିକତା ଏବଂ ସେବା ମନୋଭାବର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ସେ କୌଣସି ଗୋଟିଏ ଧର୍ମରେ ସୀମିତ ନଥିଲେ। ସେ ପ୍ରାୟତଃ କହିଥିଲେ ଯେ ହିନ୍ଦୁ, ମୁସଲମାନ, ଶିଖ କିମ୍ବା ଜୈନ ହେବା ପୂର୍ବରୁ ଜଣେ ଭଲ ମଣିଷ ହେବା ଜରୁରୀ। ସେ ମହିଳା ସଶକ୍ତିକରଣ, ମାତା ପିତାଙ୍କ ସେବା ଏବଂ ପରିବେଶ ସୁରକ୍ଷା ଉପରେ ସବୁବେଳେ ଜନସଚେତନତା ସୃଷ୍ଟି କରୁଥିଲେ। 2018 ସେପ୍ଟେମ୍ବର 1 ତାରିଖରେ ମାତ୍ର 51 ବର୍ଷ ବୟସରେ ଜଣ୍ଡିସ୍ ଏବଂ ଅନ୍ୟାନ୍ୟ ଅସୁସ୍ଥତା କାରଣରୁ ଦିଲ୍ଲୀଠାରେ ତାଙ୍କର ମହାନିର୍ବାଣ ହୋଇଥିଲା। ଆଜି ସେହିଭଳି ଜଣେ ମହାମୁନିଙ୍କର ଜନ୍ମଦିବସ, ତେଣୁ ତାଙ୍କର ଆବର୍ତ୍ତମାନରେ ମଧ୍ୟ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ।

ଜନ୍ମଦିବସର ଧାରାରେ ମନପ୍ରୀତ ସିଂ 1992 ଜୁନ୍ 26 ପଞ୍ଜାବର ଜଲନ୍ଧର ନିକଟସ୍ଥ ମିଠାପୁର ଗ୍ରାମରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମନପ୍ରୀତ ସିଂ ହେଉଛନ୍ତି ଭାରତୀୟ ହକି ଜଗତର ଜଣେ କିମ୍ବଦନ୍ତୀ ଖେଳାଳି ଏବଂ ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ଅଧିନାୟକ। ତାଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ଦୀର୍ଘ 41 ବ୍ୟବଧାନ ପରେ ଅଲମ୍ପିକ୍ସରେ ପଦକ ଜିତି ଏକ ନୂଆ ଇତିହାସ ସୃଷ୍ଟି କରିଥିଲା। ଭାରତର ପୂର୍ବତନ ହକି ଅଧିନାୟକ ପରଗଟ ସିଂଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ମାତ୍ର 9 ବୟସରୁ ହକି ଖେଳିବା ଆରମ୍ଭ କରିଥିଲେ। ମନପ୍ରୀତ ସିଂ ପଡ଼ିଆରେ ଜଣେ ଦକ୍ଷ ହାଫ୍ବ୍ୟାକ୍ ଭାବରେ ଖେଳନ୍ତି। ଖେଳକୁ ସଠିକ୍ ଭାବେ ପରିଚାଳନା କରିବା, ଆକ୍ରମଣ ଭାଗକୁ ବଲ୍ ଯୋଗାଇବା ଏବଂ ରକ୍ଷଣ ଭାଗକୁ ମଜବୁତ କରିବାରେ ସେ ଜଣେ ମାହିର ଖେଳାଳି। ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ସଫଳତା ଥିଲା ଟୋକିଓ ଅଲମ୍ପିକ୍ସ 2020। ତାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ଜିତିଥିଲା। 1980 ମସ୍କୋ ଅଲମ୍ପିକ୍ସ ପରେ ଏହା ଭାରତର ଦ୍ୱିତୀୟ ଅଲମ୍ପିକ୍ସ ହକି ପଦକ। ଏହି ଅଲମ୍ପିକ୍ସ ଉଦ୍ଘାଟନୀ ସମାରୋହରେ ସେ ମୁକ୍କା ବାଜ୍ ମେରି କମ୍ଙ୍କ ସହ ଭାରତର ପତାକାଧାରୀ ମଧ୍ୟ ଥିଲେ। ଏହାପରେ ପ୍ୟାରିସ୍ ଅଲମ୍ପିକ୍ସ 2024 ସେ ମଧ୍ୟ ଭାରତୀୟ ଦଳର ସଦସ୍ୟ ଭାବେ ଦ୍ୱିତୀୟ ବ୍ରୋଞ୍ଜ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ। ମନପ୍ରୀତ ସିଂଙ୍କ ଅତୁଳନୀୟ ଅବଦାନ ପାଇଁ ହକି ଖେଳରେ ତାଙ୍କୁ ଭାରତର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର 2021 ପାଇଥିଲେ। କ୍ରୀଡ଼ା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅର୍ଜୁନ ପୁରସ୍କାର 2018 ସେ ପାଇଥିଲେ। 2019 ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ସେ ବିଶ୍ୱର ଶ୍ରେଷ୍ଠ ହକି ଖେଳାଳି ଭାବେ ନିର୍ବାଚିତ ହୋଇଥିଲେ। ତେଣୁ ଏହିଭଳି ଜଣେ ଦକ୍ଷ ଏବଂ ସୁନାମଧନ୍ୟ ଭାରତୀୟ ହକି ଖେଳାଳି ମନପ୍ରୀତ ସିଂଙ୍କର ଜନ୍ମଦିବସ, ତେଣୁ ତାଙ୍କୁ ଆକାଶବାଣୀ କେନ୍ଦୁଝରର ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛୁ।

ଜନ୍ମଦିବସ ଧାରାର ପରବର୍ତ୍ତୀ ପାଖୁଡ଼ରେ 1993 ଜୁନ୍ 26 ତାରିଖରେ ମହାରାଷ୍ଟ୍ର ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ ଶିବମ୍ ଦୁବେ, ଯିଏ ହେଉଛନ୍ତି ଭାରତୀୟ କ୍ରିକେଟ୍ ଜଗତର ଜଣେ ଜଣାଶୁଣା ଏବଂ ପ୍ରଭାବଶାଳୀ ଅଲରାଉଣ୍ଡର। ସେ ନିଜର ବିସ୍ଫୋରକ ବ୍ୟାଟିଂ ଏବଂ ବଡ଼ ବଡ଼ ଛକା ମାରିବା ଶୈଳୀ ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ୍ ପରିଚିତ। ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗସ୍ ଦଳ ପାଇଁ ଖେଳି ସେ ନିଜ କ୍ୟାରିୟରକୁ ଏକ ନୂଆ ଉଚ୍ଚତାକୁ ନେଇଯାଇଛନ୍ତି। ଶିଭମ୍ ଦୁବେ ହେଉଛନ୍ତି ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ ଏବଂ ଡାହାଣତି ମଧ୍ୟମ ଗତିର ବୋଲର। ସ୍ପିନରମାନଙ୍କ ବିରୋଧରେ କ୍ରିଜ୍ରେ ସ୍ଥିର ରହି ସେ ଯେଉଁଭଳି ଲମ୍ବା ଲମ୍ବା ଛକା ମାରନ୍ତି

ସେଥିପାଇଁ ଅନେକ ସମୀକ୍ଷକ ତାଙ୍କ ପୂର୍ବତନ ଷ୍ଟାର୍ ଅଲରାଉଣ୍ଡର ଯୁବରାଜ ସିଂଙ୍କ ସହ ତୁଳନା କରନ୍ତି। 2019 ବାଂଲାଦେଶ ବିରୋଧରେ T20 ମ୍ୟାଚ୍ ମାଧ୍ୟମରେ ସେ ଭାରତୀୟ ଦଳରେ ଡେବ୍ୟୁ କରିଥିଲେ। ସେ ଭାରତୀୟ ଦଳ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଜିତାଇବାର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ମଧ୍ୟ ଭାରତ ସେହି ଦଳର ସଦସ୍ୟ ଥିଲେ ଯିଏକି ଆନ୍ତର୍ଜାତୀୟ କ୍ରିକେଟରେ ଦେଶ ପାଇଁ ଗୌରବ ଆଣିଦେଇଛି। ସେ ଆଇପିଏଲ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିସାରିଛନ୍ତି। ତାଙ୍କ କ୍ୟାରିୟର୍ର ପ୍ରକୃତ ମୋଡ଼ ଆସିଲା ଯେତେବେଳେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ସେ ଚେନ୍ନାଇ ସୁପର କିଙ୍ଗସ୍ ଦଳରେ ସାମିଲ ହେଲେ। ଚେନ୍ନାଇ ସୁପର କିଙ୍ଗସ୍ ଦଳ ତାଙ୍କୁ ଜଣେ ମିଡିଲ୍ ଅର୍ଡର୍ ପାୱାର ହିଟର ଭାବେ ବ୍ୟବହାର କଲା ଏବଂ ସେ ଦଳକୁ ଚମ୍ପିଆନ୍ କରାଇବାରେ ମଧ୍ୟ ବଡ଼ ଯୋଗଦାନ ଦେଇଥିଲେ। ତେଣୁ ଆଜି ହେଉଛି ସେହିଭଳି ଜଣେ ଦକ୍ଷ କ୍ରିକେଟିୟର ଶିଭମ୍ ଦୁବେଙ୍କ ଜନ୍ମଦିନ। ଏ ଅବସରରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛୁ। ଆଜି ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ପୁଣି ଆଉ ଏକ ଅଧ୍ୟାୟରେ ଆପଣଙ୍କ ସହିତ ଦେଖା ହେବ। ସେତେବେଳେ ଯାଇ ବିଦାୟ ନେଇ ରହୁଛୁ। ନମସ୍କାର।

ପ୍ରଚାର କଲୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲେ ପ୍ରଶାନ୍ତ କୁମାର ପଲ୍ଲୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କୀ।

0: ଅର୍ଚ୍ଚନା ରାଗ ବୁଣି ପ୍ରତି ପୂର୍ବାହ୍ନରେ ଅସରନ୍ତି କଥା ଆଣିଥାଏ ସାଥେ ପୁଣି କେତେବେଳେ ଥାଏ ପ୍ରେମ ପରିଭାଷା ପୁଣି କେତେ ସଚେତନ ବାଣୀ କାର୍ଯ୍ୟକ୍ରମର ଏଇ ପ୍ରଥମ ପାଖୁଡ଼ା ଏଇ ମନ ଛୁଆଁ ଗୀତ ଶୁଣୁ ଶୁଣୁ ପୁଣି ଲାଗେ ଆମକୁ ଯେ କଥା ସାଥେ ଗୀତ ସତେକି ବସିବ ମିତ।
1: It's 10:03।

କେବେ ଆଷାଢ଼ର ରିମଝିମ୍ ବର୍ଷା, କେବେ ଯୋଡ଼ା ଆଷାଢ଼ର ଉଷ୍ମତା। ପାଣିପାଗର ଏହି କ୍ଷଣ କ୍ଷଣରେ ପରିବର୍ତ୍ତନ ଆମକୁ କେବେ ବିରକ୍ତିକର ଅନୁଭବ ହୁଏ, ଆଉ କେତେବେଳେ ଆନନ୍ଦରେ ମନ ଭରିଦିଏ। ତେବେ ପହିଲି ଆଷାଢ଼ର ବର୍ଷାରେ, ଆଦ୍ୟ ଆଷାଢ଼ର ବର୍ଷାରେ ଦେହ ଭିଜେ ତ ମନ ବି ଭିଜେ। ହଁ, ଆଜି ବି ସ୍ୱାଗତ କରିବା ସେହି ଆଷାଢ଼ର ବର୍ଷାକୁ ଏ ଗୀତରେ, ଏଇ ସଙ୍ଗୀତରେ।

0: 좋았어. 니사노 카이 라코 모호토.
1: 하. 에이 옆에서 니사 옆에서 아무고 로고 전트로나로 언하로 일라카쿠 네이자. 제때벌이 아무로 ଜୀବନ ନିଶାର ସେ ମରଣ ଜନ୍ତା ଭିତରକୁ ଚାଲିଯାଏ, ସେତେବେଳେ ଆମ ଜୀବନକୁ ଆମେ ଫେରାଇ ଆଣିବାର ସାହସ ପାଇନଥାନ୍ତି। ତେଣୁ ଏବେଠୁ ଆଜିଠୁ ଆମେ ଦୂରେଇ ଦେବା ସେ ନିଶାକୁ, ସେ ଅଭ୍ୟାସ ବଳରେ, ଯେଉଁ ଅଭ୍ୟାସ ବଳରେ ଆମେ ନିଶାକୁ ଆପଣାର କରିଥିଲେ, ସେଇ ଅଭ୍ୟାସ ବଳରେ ଆମେ ନିଶାକୁ ଦୂରେଇ ଦେବା ବହୁ ଦୂରକୁ। ପ୍ରମାଣ ଅଛି, ଅଭ୍ୟାସ ବଳେ ମାଛ ଗଣ ଜଳେ କରନ୍ତି ସନ୍ତରଣ, ଅତ୍ୟନ୍ତ ବଳଶାଳୀ ହସ୍ତି ଅନଭ୍ୟାସରେ ନ ପାରନ୍ତି। ଅଭ୍ୟାସ ଏପରି ସାମର୍ଥ୍ୟ ଅସାଧ୍ୟ ସାଧ୍ୟ କରେ ସେତ। ତେବେ କେମିତି ଆମେ ଏଇ ଅଭ୍ୟାସ କରିବା, କେମିତି ହେବ ଆମର ଏଇ ଅଭ୍ୟାସ, ଜହିଁରେ ଯତ୍ନ ବାର ବାର, ଅଭ୍ୟାସ ନାମ ଅଟେ ତାର।

କଥା ହେଉ ହେଉ ଗୀତ ଶୁଣୁ ଶୁଣୁ ସମୟ ସଙ୍କେତ ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବାକୁ। ତେବେ କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଆଜି କାର୍ଯ୍ୟକ୍ରମରେ ଯେଉଁ ଗୀତ ସବୁ

ଆପଣମାନେ ଶୁଣୁଥିଲେ ଏହି କାର୍ଯ୍ୟକ୍ରମରେ ଯେଉଁ ଗୀତ ସବୁ ସାମିଲ ହୋଇଥିଲା ସେଗୁଡ଼ିକ ଥିଲା କାହ୍ନା ଓଡ଼ିଆ କଥାଚିତ୍ରର ଗାଇଥିଲେ ଶେଖର ଘୋଷ ଏବଂ ସେବାରାଣୀ ମହାପାତ୍ର ଯୁଗଳକଣ୍ଠରେ ପରେ ପରେ ଶୁଣୁଥିଲେ ଗୋପରେ ବଢ଼ୁଛି କଳା କହ୍ନେଇ ଓଡ଼ିଆ କଥାଚିତ୍ରର ଗୀତ ଗାଇଥିଲେ ଯୁଗଳକଣ୍ଠରେ ମହମ୍ମଦ ଅଜିଜ ଏବଂ ଅନୁ ଅନ୍ଧଦୁନିଆ ଓଡ଼ିଆ କଥାଚିତ୍ରର ଗୀତ ଶୁଣୁଥିଲେ କଣ୍ଠଦାନ କରିଥିଲେ ଲତା ଘୋଷ ମଧୁଛନ୍ଦା ଭାରତୀ ବିନୀତା ଏବଂ ବିନି ପରେ ପରେ ଶୁଣୁଥିଲେ ଜବ୍ ଜବ୍ ଫୁଲ୍ ଖିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଗାଇଥିଲେ ଯୁଗଳକଣ୍ଠରେ ମହମ୍ମଦ ରଫି ଏବଂ ସୁମନ କଲ୍ୟାଣପୁର ତେବେ କାର୍ଯ୍ୟକ୍ରମର ପରିସରର ଉପସ୍ଥାପକ ଭାସ୍କର ଚନ୍ଦ୍ର ମିଶ୍ରକୁ ଏଇଠି ଦିଅନ୍ତୁ ବିଦାୟ ନମସ୍କାର।

0: ଶୁଣିଲେ ଖଞ୍ଜଣି ଭଜନ ପରିବେଷଣ କଲେ ବଳରାମ କାଣ୍ଡି ଏବଂ ସାଥୀ ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀମହଲ, କିନ୍ତୁ ତା ପୂର୍ବରୁ ବିଜ୍ଞାପନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା
3: ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଆମ ଷ୍ଟୁଡିଓ ଘଡ଼ିରେ ଦିନ 1:20। ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା। ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନା ସବିତା ପଟ୍ଟନାୟକ।
4: ତିନିଟା କଲେଜରେ
5: ବ୍ୟସ୍ତ ହେଉନା,
4: ଫିସ୍ ତ ଦେଖ।
2: କଣ ଖବର, କଣ ହେଲା?
5: ଫିସ୍ର ଟେନସନ।
2: ରାହୁଲର ବ୍ୟାଙ୍କ ଆକାଉଣ୍ଟ ତ ଅଛି, ତ ରାସ୍ତା କ୍ଲିୟର। ବ୍ୟାଙ୍କରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ୍ ଇଜିଲି ମିଳିବ, ଯେଉଁଥିରେ 4,00,000 ପର୍ଯ୍ୟନ୍ତ ନୋ କୋଲାଟ୍ରାଲ।
4: ସିଏ କୋଉଠି
2: ମିଠା? RBI କହେ
6: ତାର ସଠିକ ଆରମ୍ଭ ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
3: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
7: ସୁନା, ରୂପା, ହୀରା, ଡ୍ରେସ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
3: କନକ ଜୁଏଲେରୀ, BS ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।

ଭଉଣୀ, ଆଜି ହେଉଛି ମହରମ। ମୁସଲମାନ ଭାଇ ଭଉଣୀମାନଙ୍କୁ ମହରମକୁ ନେଇ ଅନେକ ଅନେକ ଶୁଭେଚ୍ଛା। ମହରମ ଇସଲାମ ଧର୍ମର ଏକ ପବିତ୍ର ମାସ ଅଟେ। ଏହା ଇସଲାମିକ ବର୍ଷର ପ୍ରଥମ ମାସ ଭାବେ ପରିଚିତ। ମହରମ ସତ୍ୟ, ନ୍ୟାୟ ଓ ତ୍ୟାଗର ବାର୍ତ୍ତା ହୋଇଥାଏ। ଏହି ସମୟରେ ଧାର୍ମିକ ସଭା ଓ ପ୍ରାର୍ଥନାର ଆୟୋଜନ କରାଯାଏ। ମହରମ ଲୋକମାନଙ୍କୁ ଧୈର୍ଯ୍ୟ, ତ୍ୟାଗ ଓ ମାନବତାର ଶିକ୍ଷା ଦେଇଥାଏ।

0: ଭଉଣୀ, ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ପ୍ରତ୍ୟେକ ବର୍ଷ ଜୁନ୍ 26କୁ ପାଳନ କରାଯାଏ। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଲୋକମାନଙ୍କୁ ନିଶାଭଳି ଭୟଙ୍କର ଅଭ୍ୟାସ ଓ ନିଶାଭଳି ଦ୍ରବ୍ୟଠାରୁ ଦୂରେଇ ରହିବା ପ୍ରତି ସଚେତନ କରିବା। ନିଶା ଦ୍ୱାରା ସମାଜରେ କୁସଂସ୍କାର, ହିଂସାର ପ୍ରଭାବ ବଢ଼ିବାରେ ଲାଗୁଛି। ନିଶାର କୁପ୍ରଭାବ ପରିବାରକୁ ମଧ୍ୟ ନଷ୍ଟ କରିବା ସହ ଶିଶୁମାନଙ୍କ ଭବିଷ୍ୟତକୁ ମଧ୍ୟ ନଷ୍ଟ କରୁଛି ଓ ନିଶା ଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିର ମୃତ୍ୟୁ ମଧ୍ୟ ଶୀଘ୍ର ହୋଇଥାଏ। ଆମ ସମାଜରେ ନିଶାକୁ ନେଇ ହେଉଥିବା କୁପ୍ରଭାବକୁ ନେଇ ଆସନ୍ତୁ ଶୁଣିବା ଏକ ଆଲୋଚନା। ଆମ ସହିତ ଅଛନ୍ତି ସମାଜସେବୀ ଅନୁରାଧା ମହାନ୍ତି।
1: ମ୍ୟାଡାମ୍ ନମସ୍କାର।
2: ନମସ୍କାର।
1: ଆଜିର ବସୁନ୍ଧରା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
2: ମୋ ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ସମସ୍ତଙ୍କୁ ପୁଣି ଥରେ ନମସ୍କାର ଜଣାଉଛି।
1: ଆଜି ହେଉଛି ଆମର ଆନ୍ତର୍ଜାତୀୟ ନିଶା ନିବାରଣ ଓ ବେଆଇନ ଚାଲାଣ ବିରୋଧୀ ଦିବସ। ଏଇ ନିଶାଟା ଯେ ସମସ୍ତଙ୍କ ପାଇଁ କେତେ ଭୟଙ୍କର ହେଇପାରେ ଆଉ କେତେ କ୍ଷତି ପାଉଛନ୍ତି ସମସ୍ତେ, ନିଶା ନିବାରଣ ସମାଜରେ ବଞ୍ଚନ୍ତୁ, ସେ ୟା ପାଇଁ ଆପଣ କଣ ସନ୍ଦେଶ ଦେବା ପାଇଁ ଚାହିଁବେ?
2: ଦେଖନ୍ତୁ, ଆଜି ଏ ଦିବସରେ ମୁଁ ସମସ୍ତଙ୍କୁ ବିଶେଷ ଭାବରେ ଆମର ଏବେକାର ଯୋଉ ପିଢି ୟୁଥ ମାନଙ୍କୁ ମୁଁ ବେଶୀ କହିବାକୁ ଚାହିଁବି, ପିଲାମାନଙ୍କୁ ବି କହିବାକୁ ଚାହିଁବି ଏବଂ ତାଙ୍କ ପରିବାରର ଲୋକମାନଙ୍କୁ ବି କହିବାକୁ ଚାହିଁବି। ନିଶା ଗୋଟେ ଏମିତି ଜାଲ, ଏମିତି ଗୋଟେ ପଞ୍ଜା ଯୋଉଥିରେ ଥରେ ଜଣେ ପଶିଲେ ସେଥିରୁ ବାହାରିବା ବହୁତ କଷ୍ଟ। ଏ ନିଶା କେବଳ ମଣିଷର ଜୀବନକୁ ନଷ୍ଟ କରେ ସେ କଥା ନୁହେଁ, ଏ ମଣିଷର ଜୀବନର ସବୁ ସ୍ୱପ୍ନକୁ ଭାଙ୍ଗିକି ନିଜର ସ୍ୱପ୍ନକୁ ଭାଙ୍ଗିଥାଏ, ନିଜ ପରିବାରର ସ୍ୱପ୍ନକୁ ଭାଙ୍ଗିଥାଏ ଏବଂ ସମାଜରେ ସବୁ ପ୍ରକାରର ବିଶୃଙ୍ଖଳାକୁ ସୃଷ୍ଟି କରିବାର ଗୋଟେ ମୂଳ କାରଣ ହେଲା ନିଶା। ଯଦି ଆମେ ଦେଖିବା, ଆମେ ବିଗତ ବର୍ଷ ମାନଙ୍କୁ ଚାଲନ୍ତୁ, ଇଭିନ୍ ଆମର ଛୋଟ ପିଲାଦିନର କଥାକୁ ଆମେ ଦେଖିବା, ଆମ ଘରେ, ଆମ ପରିବାରରେ, ଆମ ବାପା ମା, ଆମ ବିଦ୍ୟାଳୟରେ, ଆମର ଶିକ୍ଷକ ଶିକ୍ଷୟତ୍ରୀ, ଆମର ଯୋଉ ସମାଜ ଏମିତି ନିଶାରେ କବଳିତ ନଥିଲା। ସେଠି ଗୋଟେ ଯୁବକ ଯୋଉ ସାଧାରଣତଃ ସେଇ ଅବସ୍ଥାରେ, ଏବେ ତ ପିଲାମାନେ ବି ନିଶା ଖାଇଲେଣି, କିନ୍ତୁ ଗୋଟେ ସିଗରେଟ୍ଟେ ଧରିକିରି ଗୋଟେ ମଦଟେ, ଆମେ ସେଟାକୁ ଲକ୍ଷେରେ ଗୋଟେ, ହଜାରରେ ଗୋଟେ କି 10,000ରେ ଗୋଟେ ଏମିତି ଆମେ ଦେଖୁଥିଲେ, କିନ୍ତୁ ଏବେ ପ୍ରତ୍ୟେକ ଘରେ କାହିଁକି ଏଇଟା ବଢ଼ିଲା। ଏବଂ ଏଇଟା ପାଇଁ ଆଜି ସମସ୍ତେ ଆମେ ଆମ ପରିବାରରେ ଆଗ ଆମେ ପଚାରିବା, ବାପା ମା, ଯଦି ଆମ ପରିବାରରେ ଆମେ ନିଶାସକ୍ତ, ଆମେ ଆମ ପିଲା ଆମକୁ ଛୋଟ ଦିନୁ ସେଇଥିରେ ସେ ଦେଖିଲା, ଆମ ସମାଜଟା ଯଦି ଚାରିପଟେ ଆମେ ସମସ୍ତେ ଭାବୁଛେ କି କେବଳ ତା ଘର ମୋ ଘର, ନାଇଁ, ପିଲା ସବୁଠୁ ତାର ପାର୍ଶ୍ୱରେ, ତା ଚାରିପାଖରୁ, ତା ପରିବେଶରୁ, ତା ଗାଁରୁ, ତା ସହରରୁ, ତା କମ୍ୟୁନିଟିରୁ, ତା ନେବରହୁଡରୁ ଏବଂ ତା ଘରେ ଦେଖି ସେମାନେ ଶିଖନ୍ତି। ଏବଂ ଏଇ ଯୋଉ ଶିକ୍ଷା, କାହିଁକି ସେତେବେଳେ ପିଲା ଭଲ ହଉଥିଲେ, କାହିଁକି ସେମାନେ ଏଇଟାକୁ ଆଡପ୍ଟ କରୁନଥିଲେ, ନା ସମାଜ ଶୃଙ୍ଖଳିତ ଥିଲା, ପରିବାର ଶୃଙ୍ଖଳିତ ଥିଲା, ବିଦ୍ୟାଳୟ ଶୃଙ୍ଖଳିତ ଥିଲା, ଆମର କଲେଜ କୁହନ୍ତୁ, ମହାବିଦ୍ୟାଳୟ ମଧ୍ୟ ଶୃଙ୍ଖଳିତ ଥିଲା। ଯୋଉ କିଛି ଜଣ କରୁଥିଲେ ସେମାନେ ସମସ୍ତଙ୍କ ଟାର୍ଗେଟରେ ରହୁଥିଲେ ଏବଂ ତାଙ୍କୁ ସମସ୍ତେ ପରିବର୍ତ୍ତନ କରିବା ପାଇଁ ଲାଗି ପଡୁଥିଲେ, କିନ୍ତୁ ଏବେ ଆମେ ଏଇ ଯୋଉ ବିଶୃଙ୍ଖଳା ସମାଜରେ ସୃଷ୍ଟି ହେଇଛି, ଇଏ କେବଳ ବିଶୃଙ୍ଖଳା ନୁହେଁ, ସମାଜରେ ଏତେ ମାତ୍ରାରେ ହିଂସାକୁ ବଢେଇଛି, ପରିବାର ଭିତରେ ହିଂସା, ମହିଳାଙ୍କ ଉପରେ ହିଂସା, ପିଲାମାନଙ୍କ ଉପରେ ହିଂସା, ଏ ନିଶା କାହାକୁ ଆଉ ଛାଡୁ ନାହିଁ। ହିଂସାଠୁ ଆରମ୍ଭ କରି ବିଶୃଙ୍ଖଳାଠୁ ଆରମ୍ଭ କରି ନିଜ ଜୀବନ ଯିବା ପର୍ଯ୍ୟନ୍ତ ସବୁ ପ୍ରକାରର କୁପ୍ରଭାବ ଆମ ଜୀବନରେ ଭରୁଛି, ତଥାପି ଆମେ ତା କବଳରେ। ଏ ପ୍ରଶ୍ନ ମୁଁ ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ, ଆଜି ମୁଁ ଯେଉଁମାନେ ଶୁଣୁଛନ୍ତି, ମୁଁ ସେମାନଙ୍କୁ କହିବି, ତାଙ୍କ ନିଜ ନିଜକୁ ଯେଉଁମାନେ ନିଶାରେ ଆଜି ପୁରା ନିଜକୁ ବୁଡେଇକି ରଖିଛନ୍ତି, କେତେ ଜଣ କହନ୍ତି ଆମେ କାଜୁଆଲ ଖାଉଛୁ, କିନ୍ତୁ ସେ କାଜୁଆଲ ନିଶାଟାକୁ ବି ତ ଆପଣଙ୍କ ପରିବାରରେ ଦେଖୁଛନ୍ତି, ତ ଏଇଟାକୁ ଦେଖନ୍ତୁ ଆମେ ସମାଜକୁ କୁଆଡେ ନଉଛୁ, ଏ ପ୍ରଶ୍ନ ଆମେ ନିଜେ ନିଜକୁ ପଚାରିବା।
1: କିନ୍ତୁ ନିଶା ଯେ ସମାଜ ପାଇଁ କେତେ କ୍ଷତିକାରକ ହଉଛି ସେଥିପ୍ରତି ମଧ୍ୟ ଲୋକମାନେ ସଚେତନ ହବା ଦରକାର। ନିଶା ଦ୍ୱାରା ପରିବାର ତ ନଷ୍ଟ ହଉଛି, ତା ସହିତ ସମାଜ ବି ବହୁତ ବିଶୃଙ୍ଖଳାରେ ଗତି କରୁଛି, ତ ୟା ପାଇଁ ସଚେତନ ହବା ତ ନିହାତି ଦରକାର, ତ ସମସ୍ତଙ୍କୁ ସଚେତନ କରିବା ଆମ ମାନଙ୍କର ବି ଦାୟିତ୍ୱ, କଣ କହିବାକୁ ଚାହିଁବେ ଏଥିରେ?
2: ଦେଖନ୍ତୁ, ଏ ସଚେତନତା ନିଶ୍ଚିତ ଭାବରେ ଦରକାର, ଏଥିପାଇଁ ପ୍ରଥମେ ମାନେ ତାର ଯୋଉ ମୂଳଦୁଆ ପଡିବ ପରିବାରରୁ। ବାପା ମା ଖାଲି ଏବେ ଭାବୁଛନ୍ତି ଆମେ ଟ୍ୟୁସନ, ପଇସା ଏବଂ ଗାଡି ଏସବୁ ଦେଇକି, ଗୋଟେ ଇଂଲିଶ ମିଡିୟମ ସ୍କୁଲ, ଏକୁ ଦେଇକି ଆମେ ପିଲାର ଚରିତ୍ର ଗଠନ କରିବୁ, ଆଉ ପିଲାକୁ ଶୃଙ୍ଖଳିତ କରିବୁ, କିନ୍ତୁ ସେଇଟା ଜମା ବି ଗୋଟେ ଉତ୍ତର ନୁହେଁ। ପିଲାକୁ ଗଢିବାକୁ ହେଲେ ବାପା ମାଆଙ୍କୁ ବି ଗୋଟେ ମଡେଲ ହବାକୁ ପଡିବ, ଏବଂ ସେମାନଙ୍କୁ ମଧ୍ୟ ତାଙ୍କ ପରିବାରରେ ସେଇଭଳିଆ ପରିବେଶ ମାନେ ରଖିବାକୁ ପଡିବ। ଗୋଟେ ପ୍ୟାରେଣ୍ଟିଂ ଏତେ ସହଜ ନୁହେଁ, ତେଣୁକରି ପରିବାରରୁ ଏ ଶୃଙ୍ଖଳା ଆରମ୍ଭ ହବା ଦରକାର। ଆଉ ବିଦ୍ୟାଳୟରେ, ବିଦ୍ୟାଳୟରେ ବି ଆମେ ଦେଖୁଛେ ଶିକ୍ଷକ ଶିକ୍ଷୟିତ୍ରୀ ମହାବିଦ୍ୟାଳୟରେ ଦେଖନ୍ତୁ, ସେମାନେ ଯେତେବେଳେ ନିଶା ଖାଇ ସ୍କୁଲକୁ ଆସିବେ, ନିଶା ଖାଇ କଲେଜକୁ ଆସିବେ, କଲେଜରେ ଖାଆନ୍ତୁ ବା ସ୍କୁଲ ଭିତରେ ନ ଖାଆନ୍ତୁ, କିନ୍ତୁ ବାହାରେ ଖାଇଲେ ପିଲାମାନଙ୍କର ଆଖି ଆଉ ବନ୍ଦ ନାହିଁ। ସେମାନେ ଜାଣୁଛନ୍ତି ଏଇ ଟିଚର ନିଶା ଖାଉଛନ୍ତି, ଏଇ ଶିକ୍ଷକ ଏମାନେ ବି ନିଶା ଖାଉଛନ୍ତି, ତ ପିଲାମାନେ ମଧ୍ୟ ସବୁ ଅବଜର୍ଭ କରୁଛନ୍ତି। ଆଗରୁ ଶିକ୍ଷକଙ୍କର ଯୋଉ କହନ୍ତି, ସେମାନେ ପିଲା ପାଇଁ ଗୋଟେ ଗୋଟେ ମଡେଲ, ନିଜର ପରିବାର, ବାପା ମା, ନିଜ ପରିବାର ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଯୋଉମାନଙ୍କ ପାଖରେ ପିଲାଟା ଗଢି ହୁଏ ବଢେ, କିନ୍ତୁ ସେଇଠି ତ ଆମେ ଆମର ଆଚରଣ ଠିକ ନାହିଁ। ତ ଆମେ ସ୍କୁଲ ଭିତରେ ନ ଖାଇଥାଉ ପାରୁ, କିନ୍ତୁ ଆମେ ସ୍କୁଲ ବାହାରେ ଖାଉଛେ, ଆଉ ପିଲାମାନଙ୍କ ଆଖିରେ ଆମେ ଭାବୁ ପିଲାମାନେ କିଛି ଜାଣନ୍ତିନି, ପିଲାମାନେ ଜାଣନ୍ତି। ପିଲା ଯୋଉଗୁଡାକ ଛୋଟବେଳୁ ଦେଖନ୍ତି, ତାକୁ ୱିଟନେସ୍ କରନ୍ତି, ସେମାନେ ସେଇଟାକୁ କରନ୍ତି। ତ ଆଜି ଆମେ ସମସ୍ତେ ଏଥିପାଇଁ ସଚେତନ ହବା ଦରକାର, ଇଏ ଯୋଉ ପିଢ଼ିକୁ ଆମକୁ ବଞ୍ଚେଇବାକୁ ପଡିବ ଏଥିରୁ। ନହେଲେ ଏବେ ଦେଖନ୍ତୁ, କ୍ୟାନ୍ସର ଠୁ ଆରମ୍ଭ କରି ଯେତେ ପ୍ରକାର ଡିଜିଜ୍ ଏବେ ହଉଛି, ଆଉ ସବୁଠୁ ବଡ ରୋଗ ହେଲା ମାନସିକ ରୋଗ। ଏଇ ଯୋଉ ପ୍ରକାରର ଡିଜିଜ୍ ହଉଛି, ତ ଆମେ ସଚେତନତା ସୃଷ୍ଟି ଆମ ପରିବାରରୁ ଆରମ୍ଭ କରିବା, ଆମ ବିଦ୍ୟାଳୟରେ ଆମ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ କେବଳ ପାଠ ପଢାଇବା ନୁହେଁ, ତାଙ୍କୁ ତାଙ୍କର ଯୋଉ ଶୃଙ୍ଖଳା ଜ୍ଞାନ କେମିତି ହବ, ତାଙ୍କୁ ମଧ୍ୟ ସେମାନେ ସେଇଭଳି ବଢେଇବା ଉଚିତ, ତାଙ୍କୁ ସେଇଭଳି ଜ୍ଞାନ ଦେବା ଉଚିତ। ସେ ଜ୍ଞାନର ବହୁତ ଆବଶ୍ୟକତା ଅଛି, ଏବଂ ଯେତେବେଳେ ମହାବିଦ୍ୟାଳୟକୁ ଯିବେ ସେଠି ମଧ୍ୟ ସେଇ ଜ୍ଞାନର ଆବଶ୍ୟକତା ଅଛି। ଆମେ ଯୋଉ କହୁଥିଲୁ ଆମର ନ୍ୟାସନାଲ ସର୍ଭିସ ସ୍କିମ୍ କୁହନ୍ତୁ, ଯୋଉ ପିଲାମାନଙ୍କୁ ସେଠି ବିଭିନ୍ନ ପ୍ରକାର ଏଇସବୁ ଶିକ୍ଷା ଦିଆଯାଏ, ସ୍କାଉଟ ଗାଇଡ କୁହନ୍ତୁ, ଏଇସବୁର ବହୁତ ଭାବରେ ଏଇ ଅନୁଷ୍ଠାନ ଗୁଡିକ ସକ୍ରିୟ ହେଇ ପିଲାମାନଙ୍କ ସହିତ ଏନଗେଜ ହବା ଦରକାର ଏବଂ କାମ କରିବା ଦରକାର। ତା ଛଡା ସମାଜ କମ୍ୟୁନିଟିରେ ଆମର ପଞ୍ଚାୟତ ଇନଷ୍ଟିଚ୍ୟୁସନ, ଗାଁ ଗହଳିରେ ଦେଖନ୍ତୁ ବହୁତ ପ୍ରକାରର SSG ସଂଗଠନ, ସମସ୍ତ ସ୍ୱେଚ୍ଛାସେବୀ ସଂଗଠନ, ବହୁତ ପ୍ରକାରର ସଂଗଠନ ଅଛନ୍ତି, ସରକାରୀ ସଂସ୍ଥା, ତ ସମସ୍ତେ ମଧ୍ୟ ଏଥିପାଇଁ ପ୍ରୟାସ କରିବା ଦରକାର। ଯଦି ନିଜେ ସରକାରୀ ଅଧିକାରୀ, ଯୋଉମାନେ ଫ୍ରଣ୍ଟଲାଇନ ୱାର୍କର, ଯୋଉମାନେ ସମସ୍ତେ ଏଇ ବର୍ଗରେ ଆସିଲେ, ସେମାନେ ଯଦି ନିଶା ସେବନ କରୁଥିବେ ଆସିକି କହିବେ ତୁମେ ନିଶା ଖାଅନି, ୟୁଥ ମାନଙ୍କୁ, ପିଲାମାନଙ୍କୁ କ'ଣ ଆମେ ତାଙ୍କୁ ଆମେ ଗୋଟେ ରାସ୍ତାକୁ ଆଣିପାରିବା? ଆଜି ଆମ ପାଖରେ ଆମର ନେଡ଼ିଗୁଡ଼ କୋହଣୀକୁ ବୋହି ସାରିଛି, କିନ୍ତୁ ତଥାପି ତାକୁ ଫେରେଇବା ପାଇଁ, ଏ ସମାଜକୁ ବଞ୍ଚେଇବା ପାଇଁ ଆମକୁ ସମସ୍ତଙ୍କୁ ଏ ଯୋଉ ପ୍ରକାରର ଗତି କରୁଛି ଆମ ସମାଜ, ଆମ ଦେଶ, ସେ କବଳରୁ ପିଲାଙ୍କୁ ଆମକୁ ରକ୍ଷା କରିବାକୁ ପଡିବ। ସେଥିପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ପଡିବ। ସେଥିପାଇଁ ଆମ ସମସ୍ତଙ୍କୁ ଆମ ଆଚାର ଆଉ ଉଚ୍ଚାରଣ, ଆମ ବ୍ୟବହାର, ଆମର ନିଜର କଥାକୁ ସମସ୍ତଙ୍କୁ ନିଜକୁ ପରିବର୍ତ୍ତନ କରିବାକୁ ପଡିବ। ତାହେଲେ ଯାଇକି ଆମେ ଆଗ ପିଢ଼ିକୁ ବଞ୍ଚେଇ ପାରିବା, ଗୋଟେ ଭଲ ଦେଶ, ଗୋଟେ ଭଲ ରାଜ୍ୟ, ଗୋଟେ ଭଲ ଗାଁ, ଗୋଟେ ଭଲ ପଡ଼ା ଆମେ ଦେଇପାରିବା, ଗୋଟେ ସୁନ୍ଦର ଭବିଷ୍ୟତ ଆମେ ଗଠନ କରିପାରିବା।
1: ଯେ ପିଲାଟି ଶିକ୍ଷଣୀୟ ଜିନିଷ ଯୋଉଠୁ ଶିଖିବା କଥା ସେଇଠି ଯଦି ତାର ପରିବେଶରେ ଏଇସବୁ ଜିନିଷ ଚାଲିବ, ଯଦି ତାକୁ ନିଶା ଜିନିଷ ପ୍ରତି ନଲେଜ ବି ତାକୁ ମିଳୁଛି, ତାର କ୍ୟୁରିଓସିଟି ରହିବ କି ମୁଁ ବି ଟ୍ରାଏ କରିବି। ସେଥିପାଇଁ ଆଜିକାଲି ଯୁବପିଢ଼ି ବେଶୀ ନିଶାଗ୍ରସ୍ତ, ସେମାନେ ବୁଝିପାରୁନାହାନ୍ତି ନିଶା ବହୁତ ପ୍ରକାର ଅଛି, ପାଠ ପଢିବା ବି ଗୋଟେ ନିଶା, ଗୀତ ଗାଇବା ବି ଗୋଟେ ନିଶା, ସେ ସବୁ ନିଶା ଛାଡିକି ସେମାନେ ବେଆଇନ ଜିନିଷକୁ ଆପଣେଇ ନେଉଛନ୍ତି, ଯାହା ପାଇଁ କି ନିଜ ଭବିଷ୍ୟତ ତ ନଷ୍ଟ କରୁଛନ୍ତି, ତା ଦ୍ୱାରା ଆମ ସମାଜ ବି ବିଶୃଙ୍ଖଳିତ ହେଉଛି। ପରିବାରରେ ଯଦି କେହି ନିଶାଗ୍ରସ୍ତ ଅଛନ୍ତି, ତା ସେ ପରିବାରରେ ମଧ୍ୟ ଲୋକମାନେ ବହୁତ କଷ୍ଟ ପାଆନ୍ତି। ଗୋଟେ ମହିଳା ତ ନିହାତି କଷ୍ଟ ପାଏ ଯେତେବେଳେ ତା ସ୍ୱାମୀ ନିଶାସକ୍ତ ହୁଏ, ତା ପରିବାରର କେହି, ସେ ପରିବାରର ଛୁଆଟିର ଭବିଷ୍ୟତ ଆହୁରି ଅନ୍ଧାର ହେଇଯାଏ। ତ ଏଇ ସମୟରେ ଏଇ ସମାଜକୁ ଆମେ କଣ କହିବାକୁ ଚାହିଁବା, ଯେ କେମିତି ଆମେ ଦୂରେଇକି ରହିପାରିବା ବା ଛୁଆକୁ ଏସବୁ ଜିନିଷରୁ ଦୂରେଇ ରଖିବା କେତେ କଷ୍ଟକର ହେଇଯାଇଛି?
2: ଯଦି ପରିବାରରେ ଯଦି କେହି ସଦସ୍ୟ ମାନେ ନିଶାସକ୍ତ ହେଇଯାଇଛନ୍ତି, ତାହେଲେ ସେଇ ପରିବାରର ପିଲାମାନେ ସବୁଠୁ ଅଧିକା ଆଘାତ ପାଆନ୍ତି, କାହିଁକି ସେଇ ପରିବାରରେ ବହୁତ ହିଂସା ଘଟେ। ଯଦି ସ୍ୱାମୀ ବା କୌଣସି ମାନେ ଯେ ପୁରୁଷ ଲୋକ ଯଦି ପରିବାରରେ ନିଶା ସେବନ କରୁଛନ୍ତି, ସେ ଆସନ୍ତି ବାଡ଼ିଆ ପିଟା କରିବେ ବା ଏଠି ଘରେ ହିଂସା କରିବେ, ଏବଂ ପିଲା କେବଳ ମାନେ ସେ କଥାକୁ ଦେଖିକି ଶିଖେନି ସେ କଥା ନୁହେଁ, ଆହୁରି ମାନସିକ ଭାବରେ ମଧ୍ୟ ସେ ଆଘାତ ପାଏ ଏବଂ ଆଜିକାଲି ପିଲାମାନେ ବହୁତ ଶୀଘ୍ର ଏତେ ସେନ୍ସିଟିଭ, ବେଳେବେଳେ ପିଲାମାନେ ବି ଯାଇକି ମାନେ ଘରୁ ପଳଉଛନ୍ତି ବି ଘରୁ ପଳଉଛନ୍ତି ସେମାନେ ନିଜେ ବି ଗୋଟେ କ୍ରାଇମ୍ କରିବାକୁ ପଛଉନାହାନ୍ତି। କାହିଁକି ଆମ ଦୁନିଆରେ ଏତେ କ୍ରାଇମ୍ ବଢିଛି? କାହିଁକି ପିଲାମାନେ ଯୋଉଟା ଆପଣ କହୁଥିଲେ, ପିଲାମାନେ ଆଗରୁ କଣ ପରିବାରରେ ଗୋଟେ ପ୍ରକାରର ଗୋଟେ ସୁନ୍ଦର ବ୍ୟବସ୍ଥା ଥିଲା, ଜଏଣ୍ଟ ଫ୍ୟାମିଲି ଥିଲା, ପରିବାରରେ ସୁନ୍ଦର ଇଏ ଥିଲା, ସମସ୍ତେ ସମସ୍ତଙ୍କୁ ସମ୍ମାନ କରୁଥିଲେ, ନିଶା ଠୁ ଦୂରେଇକି ରହୁଥିଲେ, ଯାହାଦ୍ୱାରା ପିଲାମାନେ ମଧ୍ୟ ଭଲ ମଣିଷ ହେଇକି ସେମାନେ ଆଗକୁ ଆସୁଥିଲେ। ଏବଂ ଯୋଉଟା କହିଲେ କେତେ ପ୍ରକାର ଯୋଉ ପଢିବା ନିଶା, ଆମେମାନେ ବହି ପଢୁଥିଲେ, ଗପ ବହି ପଢୁଥିଲେ, ବିଭିନ୍ନ ବହି ପଢୁଥିଲେ, ସେଟା ଗୋଟେ ନିଶା, ସେଇଟା ପିଲା ପାଇଁ ଦରକାର, ସେଟା ପରିବାରର ଲୋକମାନେ ଆଗରୁ ବଡ଼ମାନେ ବି ପଢୁଥିଲେ। ପରିବାରରେ ଦେଖିବେ ଆମେ କିଏ କାହା ରୁଚି ଅନୁସାରେ ବହି ପଢୁଥିଲେ, କିଏ ଗୀତ ଗାଉଥିଲା, କିଏ ତାର ମାନେ ଭାଗବତ ଘରେ ଯାଇକି ସେ ଭାଗବତ ଶୁଣୁଥିବେ, କିଏ ବିଭିନ୍ନ ଆକ୍ଟିଭିଟିଜରେ ଲୋକ ନିଜକୁ ଏନଗେଜ୍ କରୁଥିଲେ, ଯୋଉଟା କି ସାର୍ ତାଙ୍କୁ ଦରକାର। ଏଇ ଭଳିଆ ନିଶାରେ ସେମାନେ ଥିଲେ, ଖେଳୁଥିଲେ ନିଜେ, ପିଲାମାନେ ବି ବହୁତ ଖେଳନ୍ତି, ଖେଳ କୁଦ ଗୀତ ନାଚ ବିଭିନ୍ନ କଲଚରାଲ ଫେଷ୍ଟିଭାଲ, ପଡ଼ୋଶୀ ପଡ଼ୋଶୀ ଭିତରେ ସମ୍ପର୍କ, ପରିବାରକୁ ପରିବାର ଯିବା ଆସିବା, ବନ୍ଧୁ ବାନ୍ଧବ, ଏଇ ଯୋଉ ପ୍ରକାରର ମାହୋଲ ଥିଲା ସେ ମାହୋଲକୁ ଆମେ ଏକୁଟିଆ, ଆମେ ନିଜେ, ଆମ ଛଡ଼ା ଆଉ ଦୁନିଆ ନାହିଁ, ଆମେ ସେଇଥିରେ ବାନ୍ଧି ହେଇଯାଇଛୁ। ଏବଂ ପିଲାମାନେ ଦୁନିଆ ଦେଖୁନାହାନ୍ତି, ଏବଂ ପିଲାମାନେ ଘରେ ଏଇ ଯୋଉ ପ୍ରକାରର ବ୍ୟବହାର ଦେଖୁଛନ୍ତି ସେମାନେ ଗଭୀର ଭାବରେ ଆଘାତପ୍ରାପ୍ତ, ସେମାନେ ଗଭୀର ଭାବରେ ପ୍ରଭାବିତ, ଏବଂ ସେମାନେ ଆଗକୁ ଯାଇ ପୁଣି ସେଇ ନିଶା ନଉଛନ୍ତି ଏବଂ କ୍ରାଇମ୍ କରେଇବାକୁ ସେମାନେ ପଛଉ ନାହାନ୍ତି। ଦେଖିବେ ଏବେ ସେଥିପାଇଁ ପିଲାଙ୍କ ଭିତରେ ଯୋଉ କ୍ରାଇମ୍ ମେଣ୍ଟାଲିଟି, ଯୋଉ ଅପରାଧିକ ମେଣ୍ଟାଲିଟି, ସେଇଟା ବହୁତ ଭାବରେ ପଢୁଛି। ଏବଂ ଆଗକୁ ଯେତେବେଳେ ସେ ଗୋଟେ ଯୁବକ ହଉଛି, ସେଇଟା ପୁରା ଏତେ ସ୍ୱେଚ୍ଛାଚାରୀ ସେ ହେଇଯାଉଛି, ସେ ଦୁନିଆ କଣ ଜାଣୁନି, ସେ ତାର ଦୁନିଆ ପାଇଁ କଣ ଦାୟିତ୍ୱ ଅଛି ସେ କଥା ଜାଣୁନି, ସେ ନିଜେ ନିଶା କବଳରେ ପୁରା ବୁଡିକିରି ରହୁଛି। ଆମ ଏ ଭିତରକୁ କେତେ ପ୍ରକାରର ନିଶା, ମାନେ ଏବେ ଆଉ ଲିମିଟେଡ୍ ନାହିଁ, ଏତେ ପ୍ରକାରର ନିଶା, କିଏ ଡେଣ୍ଡ୍ରାଇଟ୍ ଶୁଙ୍ଗିକି ନିଶା କଲାଣି, କିଏ ଇଞ୍ଜେକ୍ସନ ନେଇକି ନିଶା କଲାଣି, କିଏ କପ୍ ସିରପ୍ ପିଇକି ନିଶା କଲାଣି, କିନ୍ତୁ ଏସବୁ ମିଳୁଛି କେମିତି? ମାନେ ସବୁଠୁ ଦୁଃଖର କଥା ହେଲା ଯୋଉ ମେକାନିଜିମ ଗୁଡିକ ଅଛି ଏଗୁଡା ମିଳୁଛି କେମିତି? ଏବଂ ସବୁଠୁ ଦୁଃଖର କଥା ହେଲା ପିଲାଙ୍କ ସ୍କୁଲରୁ ଟିକେ ଦୂରରେ ଆମେ ଗୋଟେ କରିକି ଗୁଟ୍କା ବିକୁଥିବା, ସିଗରେଟ୍ ପିଉଥିବା, ସେଠି ଛିଡ଼ା ହେଇକି ସତେ ଯେମିତି ସମାଜର କିଛି ଦାୟିତ୍ୱ ନାହିଁ, ଆମେ ସିଗରେଟ୍ ବିଡ଼ି ଟାଣୁଥିବା, ଆମେ କଣ ଶିଖଉଛେ ପିଲାଙ୍କୁ? ଯୋଉମାନେ ଗାଁ ଗହଳିରେ ଆଗରୁ ବା ସହରରେ ଯୋଉଠି ବିଦ୍ୟାଳୟ ପାଖରେ ସମସ୍ତେ ଏତେ ମାର୍ଜିତ ରହୁଥିଲେ, କାହିଁକି ସମସ୍ତେ ବୁଝୁଥିଲେ ପିଲା ଆମ ସମସ୍ତଙ୍କର, ଆମେ ଯେତେବେଳେ ଏଇ ପାଖରେ ଏଇସବୁ ଆକ୍ଟିଭିଟି କରିବା ପିଲାମାନେ ପ୍ରଭାବିତ ହେବେ, ପିଲାମାନେ ବହୁତ ଶୀଘ୍ର ଏ କଥାକୁ ଶିଖନ୍ତି। ଯଦି ଆଗରୁ ବୁଝୁଥିଲେ, ଏବେ କଣ ପାଠ ସାଙ୍ଗରେ ବହୁତ ପାଠ ପଢ଼ିଲେ ଲୋକ, କିନ୍ତୁ ଏଇସବୁ ବୁଦ୍ଧି କଣ ପଢ଼େଇଲା? ଆମେ ପୁରା କିଛି ନାହିଁ, ପିଲାମାନେ ଯାଉଥିବେ ଆମେ ମଦ ପିଉଥିବା, ସ୍କୁଲ ହତା ଭିତରେ ମଦ ବୋତଲ ପକେଇବା, ସ୍କୁଲ ହତା ଆଗରେ ଛିଡ଼ା ହେଇକି ଯଦି ଦୋକାନ ଥିବ ଗୁଟ୍କା ଖାଉଥିବା, ବିଡ଼ି ଟାଣୁଥିବା, ସିଗରେଟ୍ ଟାଣୁଥିବା, କଣ ପ୍ରକାରର ଆମେ ନାଗରିକ ଆମ ନିଜକୁ କହୁଛେ? ଆମକୁ ନିଜକୁ ଲଜ୍ଜା ଲାଗିବା ଦରକାର, ଯୋଉମାନେ ଏ କାମ କରୁଛନ୍ତି ଏଇ ଯୋଉ ମାଧ୍ୟମରେ ଯଦି ଶୁଣୁଥିବେ, ଆମେ ନିଜକୁ ନାଗରିକ କହିବା ବା ଆମେ ଏ ଦେଶରୁ କୌଣସି ପ୍ରକାର ଅଧିକାର ପାଇବାରେ ଆମର କୌଣସି ହକ୍ ନାହିଁ, କାହିଁକି ଆମେ ପିଲାଙ୍କୁ ସମ୍ମାନ ଦେଇ ଶିଖୁନେ ଆମେ ପିଲାଙ୍କ ଜୀବନକୁ ନଷ୍ଟ କରୁଛେ, ଆଉ ଗୋଟେ ପିଢ଼ି ପରେ ପିଢ଼ିକୁ ଆମେ ନଷ୍ଟ କରୁଛେ। ଯୋଉମାନେ ଏ କାମ କରୁଛନ୍ତି ସେମାନେ ନିଜକୁ ସଂଯତ କରିବାର ବହୁତ ଆବଶ୍ୟକତା ଅଛି, ପରିବାରରେ ନିଜକୁ ସଂଯତ କରିବାର ଆବଶ୍ୟକତା ଅଛି, ସମାଜରେ ନିଜକୁ ସଂଯତ କରିବାର ଆବଶ୍ୟକତା ଅଛି। ଭୋଜି ଭାତ ବିନା ମଦରେ ହବନି, ପିଲା କଣ ଶିଖୁଛନ୍ତି ସେଠୁ ଦେଖିକି? ଯଦି ବଡ଼ମାନେ ଏଇ ଆଚରଣ କରିବେ ପିଲା କଣ ଶିଖୁଛନ୍ତି? ମଦ ବିନା ଆମ ଦୁନିଆ ନାହିଁ, ଯଦି ଦୁନିଆ ନାହିଁ ପିଲାମାନେ ସେୟା ହଉଛନ୍ତି, ଏବଂ ଏ ଦେଶ ଆଗକୁ ଆମେ କଣ ଭଳିଆ ଆମେ ସମାଜ ପାଇବା? ଯୋଉ ସମାଜ ପୁରା ଗୋଟେ ରୋଗାଗ୍ରସ୍ତ ଏବଂ ଗୋଟେ ନିଶାସକ୍ତ ସମାଜ, ଏଇ ସମାଜକୁ ଆମେ ଖୋଜିବାକୁ ଚେଷ୍ଟା କରୁଛେ କି? ଆଭିଜାତ୍ୟର କେବେ ବି ଗୋଟେ ସିମ୍ବଲ ନୁହେଁ ନିଶା, ଏବେ ଲୋକମାନେ ସେୟା ଭାବୁଛନ୍ତି ଆଭିଜାତ୍ୟର ସିମ୍ବଲ ସେଇଟା କେବେ ବି ନୁହେଁ। ମଣିଷ ଯଦି ନିଜର ଆଚାର ଉଚ୍ଚାରଣ ଠିକ ରଖିଛି, ମଣିଷ ଯଦି ଠିକ ଭାବରେ ତାର ବ୍ୟବହାରକୁ ରଖିଛି, ମଣିଷ ଯଦି ଗୋଟେ ନୀତି ନୈତିକତା ଉପରେ ଚାଲିଛି, ତାହେଲେ ସିଏ ହଉଛି ଠିକ ମଣିଷ, ସେ ସମ୍ମାନ ପାଇବାରେ ହକ, ଏବଂ ସିଏ ଗୋଟେ ସୁନାଗରିକ ଆମେ କହିବା। ନାଗରିକ ଖାଲି ନୁହେଁ ଆମେ 90% ରଖିଲୁ, ପାଠ ପଢ଼ିଲୁ, ତାପରେ ନିଶା ଖାଇକି ବୁଲିଲୁ, ହିଂସା କଲୁ, ଯେତେ ଯାହାକୁ ବାଡ଼େଇ ପାରିଲୁ, ପିଟି ପାରିଲୁ, ଯାହା କଲୁ, ଏସବୁ ପାଇଁ ଆମକୁ ବହୁତ ଡେରି ହେଇଥିଲେ ମଧ୍ୟ ଆରମ୍ଭ କରିବାକୁ ପଡିବ, ଏବଂ ସେଟା ପରିବାର, ବିଦ୍ୟାଳୟ, ସମାଜ ସମସ୍ତେ ଏଥିପାଇଁ ଦାୟୀ, ସମସ୍ତଙ୍କୁ ଚେଷ୍ଟା କରିବାକୁ ପଡିବ, ନହେଲେ ଆମ ପାଇଁ ଆମ ଭବିଷ୍ୟତ ଗୋଟେ ଅନ୍ଧକାର ଭବିଷ୍ୟତ।
1: ନିହାତି ମ୍ୟାଡମ, ଏଇନା ଆପଣ କହୁଥିଲେ ଯୋଉ ଯେ ସ୍କୁଲ କ୍ୟାମ୍ପସ ଭିତରେ ବି ମଦ ବୋତଲ ମିଳୁଛି, ସ୍କୁଲ କ୍ୟାମ୍ପସରୁ ଟିକେ ବାହାରକୁ ଗଲେ ଯେତେ ଦୋକାନ ବଜାର ଥିବ ସେଠି ସିଗାରେଟ ଗୁଟକା ବିକ୍ରି ହଉଥିବ, ଆଉ ସ୍କୁଲର ଷ୍ଟାଫ ମାନେ ହିଁ ଠିଆ ହେଇକି ଏନ୍ଜୟ କରନ୍ତି ତାକୁ, ଯାହାଫଳରେ କି ଦୋକାନୀ ମାନଙ୍କର ବ୍ୟବସାୟ ବି ଚାଲେ, ସେମାନେ ସବୁ ଜିନିଷ ଆଭେଲେବୁଲ କରନ୍ତି ସେଇଠି, ସେଇଥିପାଇଁ ପିଲାମାନେ ସେଇଗୁଡାକ ଦେଖିକି ହିଁ ଶିଖୁଛନ୍ତି। କଲେଜ ୟୁନିଭର୍ସିଟି ଏସବୁ ଜିନିଷ ତ ନ କହିବା ବେଟର, କାହିଁକି ନା ଏବେ ପ୍ୟାରେଣ୍ଟସ ମାନେ ଡରିଲେଣି ବାହାରକୁ ପାଠ ପଢେଇବାକୁ ଛୁଆକୁ ଛାଡିବା ପାଇଁ, କାହିଁକି ନା ହଷ୍ଟେଲର ମାହୋଲ ଠୁ ଆରମ୍ଭ କରିକି ସ୍କୁଲ କ୍ୟାମ୍ପସ ସବୁଆଡେ ଏଇ ଜିନିଷ ହିଁ ଦେଖିବାକୁ ମିଳୁଛି। ଡ୍ରଗ୍ସ ଏସବୁର ବ୍ୟବହାର ବି ପିଲାମାନେ ବହୁତ ବିଶୃଙ୍ଖଳିତ ହେବା ସହିତ ନିଜ ଜୀବନ ବି ହରଉଛନ୍ତି, ନିଜର ଲିମିଟ ଜାଣିପାରୁନାହାନ୍ତି। ଏସବୁ ଜିନିଷ ନେଇକି ଯୋଉ ପ୍ୟାରେଣ୍ଟସ ମାନେ ଏତେ ଡରିକି ଅଛନ୍ତି ବା ସେମାନେ ସେଫ୍ ମନେ କରୁନାହାନ୍ତି, ପିଲାକୁ ପାଠ ପଢେଇବା ପର୍ଯ୍ୟନ୍ତ ବି ତାଙ୍କର ସାହସ ହଉନି, ଆଜିକାଲି ପୁଅ ଝିଅ ସମସ୍ତଙ୍କ ପାଖରେ ଏ ଜିନିଷ ଦେଖିବାକୁ ମିଳୁଛି, ତେବେ ଗୋଟେ ସୁସ୍ଥ ସମାଜ ଗଢିବା ପାଇଁ ଗୋଟେ ପ୍ୟାରେଣ୍ଟସ ର ହିଁ ଦାୟିତ୍ୱ ବି ରହୁଛି, ତା ସହିତ ସବୁ ନାଗରିକ ମାନଙ୍କର ମଧ୍ୟ ଦାୟିତ୍ୱ ରହୁଛି ଏଇସବୁ ଜିନିଷ ପ୍ରତି ସଚେତନ ରହିବା। କୋଉଠୁ ଆସୁଛି ଚାଲାଣ, କୋଉଠୁ ହଉଛି, କେମିତି ଆମ ଜାଗାକୁ ଏଇ ଜିନିଷ ଆଭେଲେବୁଲ କାହିଁକି ହଉଛି, ସେ ଜିନିଷ ପ୍ରତି ଧ୍ୟାନ ଦେଇକି ତାକୁ ହିଁ ବନ୍ଦ କରିବାକୁ ପଡିବ। ତେବେ ଏଇ ଯୋଉ ଦିବସ ଯିଏ ଆମର ପାଳନ କରାଯାଉଛି, ଏଇଥିରେ ସବୁ ନାଗରିକ ମାନଙ୍କର କଣ ଦାୟିତ୍ୱ ରହିବା ଦରକାର ସମାଜ ପାଇଁ, ଗୋଟେ ଆମ ସୁସ୍ଥ ପରିବେଶ ପାଇଁ? ଆଉ କେନ୍ଦୁଝର ତ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ତ ଏଇଠି ସେମାନଙ୍କର ପ୍ରାୟ କହିବାକୁ ଗଲେ କାମ କରିବା ଲୋକ ପାହାଡି ଲୋକମାନେ, ସେମାନେ ହାଣ୍ଡିଆ ପିଇବାକୁ ପସନ୍ଦ କରନ୍ତି, ବିନା ହାଣ୍ଡିଆରେ ସେମାନେ କିଛି କରିପାରିବେନି କୁହନ୍ତି, ତ ଯଦି ଆମ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ଶୁଣିକି କିଛି ସଚେତନ ହେବାକୁ ଚାହିଁବେ, ଆପଣ କଣ ସଚେତନ ବାର୍ତ୍ତା ଦେବାକୁ ଚାହିଁବେ?
2: ଦେଖନ୍ତୁ, ମାନେ ଯେମିତି କହିଲେ ଏଇ ଦିବସ ନିଶ୍ଚିନ୍ତ ଭାବରେ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଦିବସ, ଆମେ ନିଶା ନିବାରଣ ପାଇଁ ଆମେ ଏହାକୁ ପାଳନ କରୁଛୁ, ଏବଂ ଯୋଉ ଚାଲାଣ ସେଥିପାଇଁ ମଧ୍ୟ ଏଇ ଦିବସଟିକୁ ଆମେ ପାଳନ କରୁଛୁ। କିନ୍ତୁ ଏଇ ଗୋଟିଏ ଦିନରେ ଆମେ ସୀମିତ ହେବା ଉଚିତ ନୁହେଁ, ଆମେ ପ୍ରତିଦିନକୁ ଏଇଭଳିଆ ପ୍ରକାରର ସନ୍ଦେଶ ଆମେ ସମାଜକୁ ଦେବା ଉଚିତ, ଏବଂ ସମସ୍ତଙ୍କର ପ୍ରଚେଷ୍ଟା ରହିବା ଉଚିତ। ଯୋଉମାନେ ବି ଆମେ, ମୁଁ ଜାଣିଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆମେ ବିଭିନ୍ନ ଇଲାକାରେ ବିଭିନ୍ନ ପ୍ରକାରର ନିଶା କରନ୍ତି, କିନ୍ତୁ ନିଶା ହେଉଛି ନିଶା, ତାକୁ ଆଉ କିଛି କହିହବ ନାହିଁ। ପରମ୍ପରା ନାଁରେ ହଉ ବା ନିଜର କିଏ କହୁଛନ୍ତି ଆଭିଜାତ୍ୟର ସୌକ ହଉ, ବିଭିନ୍ନ ପ୍ରକାର ଭାଷାରେ ଆମେ ତାକୁ ଆମ ସମାଜରେ ଆମେ ତାକୁ ବଢେଇ ଚାଲିଛେ, କିନ୍ତୁ ତାକୁ ପ୍ରଚଳନ କରି ଆସିଛେ, କିନ୍ତୁ ଏଇଟା ଆମ ପିଲାମାନଙ୍କ ପାଇଁ ବା ଆମ ଭବିଷ୍ୟତ ପାଇଁ ଏଇଟା ଗୋଟେ ଠିକ ସୂଚକ ନୁହେଁ। ନିଶା ଆମ ସମାଜରେ, ଆମ ପରିବାରରେ ହିଂସାକୁ ବଢ଼ଉଛି, ଏବଂ ଯୋଉଟା କହନ୍ତି ଯୋଉଟା ଅପରାଧକୁ ମଧ୍ୟ ବଢ଼ଉଛି। ତେଣୁ ଆମେ ସମସ୍ତେ ଶପଥ ନେବା ଉଚିତ, ଆମେ ନିଜେ ଏଥିରୁ ମୁକ୍ତ ରହିବା, ଏବଂ ଆମର ପିଲାମାନଙ୍କୁ ଗୋଟେ ସୁନ୍ଦର ଭବିଷ୍ୟତ ଦେବା, ସେମାନଙ୍କୁ ବି ସୁସ୍ଥ ମଣିଷ କରିକି ଗଢିବା, ନୁହେଁ କି ଜଣେ ନିଶାସକ୍ତ ମଣିଷ, ଜଣେ ନିଶାସକ୍ତ ମଣିଷ ଆଉ ଜଣେ ସୁସ୍ଥ ମଣିଷ, ଆ ଭିତରେ ନିଶ୍ଚିନ୍ତ ଭାବରେ ପ୍ରଭେଦ ଅଛି। ଏବଂ ଆମେ ଯେତେ ଆମକୁ ଇନ୍ସୁରାନ୍ସ ମିଳୁ, ହେଲ୍ଥ କାର୍ଡ ମିଳୁ, ଯଦି ଆମେ ନିଶା ଖାଇ ଖାଇ ବିଭିନ୍ନ ରୋଗରେ ରୋଗାକ୍ରାନ୍ତ ହେବା, ସେ କ୍ୟାନ୍ସର ହଉ ତାଠୁ ବିଭିନ୍ନ ଦୂରାରୋଗ୍ୟରେ ଆମେ ରୋଗାକ୍ରାନ୍ତ ହେବା, ଆମ ଜୀବନଟି ତ ନଷ୍ଟ ହଉଛି, ତା ପଛେ ଆମ ପରିବାରର ଜୀବନ ମଧ୍ୟ ନଷ୍ଟ ହେଇଯାଉଛି, କେତେବେଳେ କିଏ ଆକ୍ସିଡେଣ୍ଟରେ ମଧ୍ୟ ଏଥିରେ ମୃତ ହଉଛନ୍ତି। ଆମେ କେତେ ମୂଲ୍ୟବାନ ଜୀବନୀଏ, ଆମେ ଜୀବନକୁ ବଞ୍ଚେଇବାକୁ ଚାହୁଁଛେ ନାଇଁ, ଜୀବନକୁ ଆମେ ଏତେ ସୁନ୍ଦର ଜୀବନ ଯୋଉଟା ଭଗବାନ ଆମକୁ ଦେଇଛନ୍ତି, ଆମ ମା ଆମକୁ ଜନ୍ମ ଦେଇଛି, କେତେ କଷ୍ଟରେ ସେ ଜନ୍ମ ଦେଇଛି, ତ ଏଇ ଜୀବନଟାକୁ ଆମେ ଏମିତି ଚାଲିଯିବାକୁ ଚାହିଁବା, ତ ଜୀବନଟାକୁ ଉପଭୋଗ କରିବା ଦରକାର। ଯୋଉ ସ୍ୱପ୍ନ ଆମ ଜୀବନରେ ଆମେ ସମସ୍ତେ ଦେଖିଛେ, ଆମ ସ୍ୱପ୍ନକୁ ସାର୍ଥକ କରିବା ଦରକାର, କିନ୍ତୁ ନିଶା ଖାଇ ନିଜ ଜୀବନକୁ ଏମିତି ନଷ୍ଟ କରିଦେବା ଉଚିତ ନୁହେଁ, ବା ନିଜକୁ ଏବଂ ନିଜ ପରିବାରକୁ ଧ୍ୱଂସ କରିଦେବା ଉଚିତ ନୁହେଁ। ଆସନ୍ତୁ ଆମେ ସମସ୍ତେ ମିଶିକି ଶପଥ ନବା, ଗୋଟେ ନିଶାମୁକ୍ତ ଜୀବନ, ନିଶାମୁକ୍ତ ପରିବାର, ନିଶାମୁକ୍ତ ଗାଁ, ନିଶାମୁକ୍ତ ରାଜ୍ୟ, ନିଶାମୁକ୍ତ ଦେଶ ଗଢିବା, ଏବଂ ସମସ୍ତେ ସେଥିରେ ଆମେ ହାତ ମିଳେଇବା।
1: ନିହାତି ମ୍ୟାଡମ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆମ କାର୍ଯ୍ୟକ୍ରମ ତରଫରୁ ରହୁଛୁ, ନମସ୍କାର।
2: ନମସ୍କାର।

ଭଉଣୀ, ଭାରତ ଭଳି ବିରାଟ ଦେଶରେ ବିକାଶ ଓ ବୃଦ୍ଧି ନିମନ୍ତେ ଡିଜିଟାଲ ଇଣ୍ଡିଆ ଏକ ପ୍ରଭାବଶାଳୀ ଯୋଜନା ଅଟେ, ଯାହା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଜୁଲାଇ 1, 2015 ଆରମ୍ଭ କରାଯାଇଛି। ଦେଶର ବିଭିନ୍ନ କ୍ଷେତ୍ରରେ ଚାକିରି ବୃଦ୍ଧି, ସୁଶାସନ ତଥା ବିଭିନ୍ନ ସରକାରୀ ସେବା ଏବଂ ଜନସାଧାରଣ ମଧ୍ୟରେ ଥିବା ଦୂରତାରେ ଅନ୍ତର ଆଣିବା, ସମସ୍ତ ସରକାରୀ ସେବାକୁ ସରଳ କରିବା ପାଇଁ ଡିଜିଟାଲୀକରଣ ଦ୍ରୁତ ଗତିରେ ଆରମ୍ଭ କରାଗଲାଣି। ଆମ ଭାରତ ଦେଶରେ ଡିଜିଟାଲ ଇଣ୍ଡିଆ ଏକ ବ୍ୟାପକ କାର୍ଯ୍ୟକ୍ରମ, ଯାହା ଦେଶର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବିଭାଗକୁ ଯୋଡ଼ିଥାଏ। ସରକାରଙ୍କ ସହ ନାଗରିକମାନେ ମଧ୍ୟ ସହଜରେ ଯୋଡ଼ି ହୋଇ ରହିପାରୁଛନ୍ତି। ବର୍ତ୍ତମାନ ଏହା ସମଗ୍ର ଦେଶକୁ ଡିଜିଟାଲ ମାଧ୍ୟମରେ ଯୋଡ଼ିବାରେ ଅଗ୍ରସର ଅଛି। ନାଗରିକମାନଙ୍କର ନୀତିଦିନିଆ କାର୍ଯ୍ୟକୁ ସରଳୀକୃତ କରିବା ନିମନ୍ତେ ସରକାରଙ୍କ ଦ୍ୱାରା ଏହି ଡିଜିଟାଲ ଇଣ୍ଡିଆ ଯୋଜନା ଆରମ୍ଭ କରାଯାଇଛି। ଏହି ଡିଜିଟାଲ ସାହାଯ୍ୟରେ ଏବେ ଜଣେ ନାଗରିକ ଘରେ ବସି ବିଭିନ୍ନ ପ୍ରକାରର ଆର୍ଥିକ କାର୍ଯ୍ୟ, ଯଥା ଅନ୍ୟ ଏକ ବ୍ୟାଙ୍କ ଖାତାରୁ ଟଙ୍କା ପ୍ରେରଣ, ଖାତାର ବାଲାନ୍ସ ଦେଖିବା, ମୋବାଇଲ ଫୋନ୍ ରିଚାର୍ଜ କରିବା ଇତ୍ୟାଦି ଅତି ସହଜରେ କରିପାରୁଛି। ତେବେ ଭଉଣୀ, ଏହି ଡିଜିଟାଲ ଇଣ୍ଡିଆର ଲାଭଗୁଡ଼ିକ ହେଉଛି, ଡିଜିଟାଲ ଲକର ଦ୍ୱାରା ଜଣେ ନାଗରିକ ତା'ର ସମସ୍ତ ସରକାରୀ କାଗଜପତ୍ର, ବିଭିନ୍ନ ପ୍ରକାର ପ୍ରମାଣପତ୍ର, ମାର୍କସିଟ୍ ଇତ୍ୟାଦିକୁ ନିଜର ଲକରରେ ଅପଲୋଡ କରିପାରିବ। ଏହି କାଗଜପତ୍ରଗୁଡ଼ିକ, ଯାହା ପରବର୍ତ୍ତୀ ସମୟରେ ବିଭିନ୍ନ ସରକାରୀ କାର୍ଯ୍ୟରେ ଲାଗିବା ସହ କାଗଜ ଓ କାଳି ବ୍ୟବହାରରେ ମଧ୍ୟ ହ୍ରାସ କରାଇବ, ଏବଂ ଏବେ ତଥା ଭବିଷ୍ୟତରେ ସମସ୍ତ ସରକାରୀ କାର୍ଯ୍ୟ ଅନ୍ଲାଇନ୍ରେ ସୁବିଧାରେ ହେବା ନିଶ୍ଚିତ। ଏହା ଡିଜିଟାଲ ଇଣ୍ଡିଆ ଯୋଜନାର ଏକ ମୁଖ୍ୟ ଲକ୍ଷ୍ୟ। ସରକାରଙ୍କ ନିକଟରେ କୌଣସି ବିଷୟରେ ଅଭିଯୋଗ, ସୂଚନା, ନିୟମ ଆଇନ ଅନୁଯାୟୀ କୌଣସି ତଥ୍ୟ ଅନ୍ଲାଇନ୍ ସାହାଯ୍ୟରେ ସହଜରେ ହୋଇପାରୁଛି। ବିଭିନ୍ନ ପ୍ରକାରର ଆବେଦନ, ଯଥା ଛାତ୍ରବୃତ୍ତି, ବିକଳାଙ୍ଗ ଭତ୍ତା, ବିକଳାଙ୍ଗ ପରିଚୟ ପତ୍ର ଆଦି, ରେଜିଷ୍ଟ୍ରେସନ ଆୟ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଭୋଟର ପରିଚୟ ପତ୍ର, ସ୍କୁଲ, କଲେଜ, ୟୁନିଭର୍ସିଟି ନାମ ଲେଖାଇବା, ପାସପୋର୍ଟ, ପାନ୍ କାର୍ଡ ଇତ୍ୟାଦି ଏବେ ସରଳୀକୃତ ହେଉଛି ଡିଜିଟାଲ ଇଣ୍ଡିଆ ସାହାଯ୍ୟରେ। ତେବେ ଭଉଣୀ, ଆମେମାନେ ଜାଣିଲେ ତ ଏହି ଅନ୍ଲାଇନ୍ ମାଧ୍ୟମରେ ଆମେମାନେ କ'ଣ ସବୁ ସାହାଯ୍ୟ ପାଇପାରୁ?

ଶେଷ ହେଲା ଆମ କାର୍ଯ୍ୟକ୍ରମ ବସୁନ୍ଧରା। ସମୟ ବର୍ତ୍ତମାନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ఆకాశవాణి ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାମାଜିକ ସ୍ଥିରତା ଓ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସାମୂହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୋଲିସ। ଦ୍ୱିତୀୟ ପାକ୍ସ ସିଲିକା ଶିଖର ସମ୍ମିଳନୀରେ 34 ଦେଶ ସହ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟା ପ୍ରସ୍ତାବରେ ସ୍ୱାକ୍ଷର କଲା ଭାରତ। ଶ୍ରଦ୍ଧାର ସହ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଆସୁରା ଏ ମହରମ। ଭେନେଜୁଏଲାରେ ସଂଗଠିତ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 235କୁ ବୃଦ୍ଧି ଏବଂ ଭାରତ ଆୟାର୍ଲାଣ୍ଡ ମଧ୍ୟରେ ଆଜି ଅନୁଷ୍ଠିତ ହେବ ଚଳିତ ସିରିଜ୍ର ପ୍ରଥମ ଆନ୍ତର୍ଜାତିକ T20 ମ୍ୟାଚ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଶାଦ୍ରବ୍ୟ ମୂଳୋତ୍ପାଟନ ବିରୋଧରେ ସାମୂହିକ ଉଦ୍ୟମ ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ନିଶାଦ୍ରବ୍ୟର ବ୍ୟବହାର ଜାତୀୟ ସୁରକ୍ଷା, ସାମାଜିକ ସ୍ଥିରତା ଏବଂ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ବେଳେ ଦେଶ ଏବଂ ଯୁବପିଢ଼ିର ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରୁଛି। ଶ୍ରୀ ଶାହା ଧାର୍ମିକ ନେତା, ଯୁବପିଢ଼ି ଏବଂ ମା'ମାନଙ୍କୁ ଏ ଦିଗରେ ସାମୂହିକ ଉଦ୍ୟମ କରିବା ଲାଗି କହିଛନ୍ତି। ଆଜି ନୂଆଦିଲ୍ଲୀରେ ନାର୍କୋ ସମନ୍ୱୟ କେନ୍ଦ୍ରର 10ମ ଶୀର୍ଷ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି
1: पहला स्तंभ है एनफोर्समेंट इंटेलिजेंस और ऑपरेशंस। इसका उद्देश्य पूरे नेटवर्क पर लक्षित इंटेलिजेंस लीड कार्रवाई करें और उनके नेटवर्क को नष्ट कर दें। दूसरा है प्रीकर्सर्स एवं सिंथेटिक ड्रग कंट्रोल। उत्पादन स्तर पर ही हमने नशे को रोकने की रणनीति अपनानी पड़ेगी और कैपेसिटी बिल्डिंग, कोऑर्डिनेशन और मॉनिटरिंग जो तंत्र को सक्षम बनाने के लिए और आधुनिक बनाने के लिए ये चौथे स्तंभ की रचना की गई है।
0: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କ ବିରୋଧରେ ଦାୟର ହୋଇଥିବା ପ୍ରଥମ ଏତଲାକୁ ଭିତ୍ତି କରି ଉତ୍ତରପ୍ରଦେଶ ପୋଲିସ ସେମାନଙ୍କୁ ଗିରଫ କରିଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଦ୍ୱାରା ସୁପାରିଶ ପରେ ଶ୍ରୀରାମ ଜନ୍ମଭୂମି ଥାନାରେ ଏତଲା ଦାୟର କରାଯାଇଛି। ଟ୍ରଷ୍ଟର ସଦସ୍ୟ କୃଷ୍ଣ ମୋହନ ଏତଲା ଦାୟର କରିଛନ୍ତି। ଏଥିରେ ଅବିନାଶ ଶୁକ୍ଳା, ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ମନୀଷ କୁମାର ଯାଦବ, କରୁଣେଶ ପାଣ୍ଡେ, ରାମଶଙ୍କର ମିଶ୍ର, ସୁବାସ ଶ୍ରୀବାସ୍ତବ ଏବଂ ଶ୍ରୀରାମ ଶଙ୍କର ଯାଦବଙ୍କ ନାମ ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳର ଅଧ୍ୟକ୍ଷ ଭାବେ ଲକ୍ଷ୍ନୌ ଉପଖଣ୍ଡ ସଚିବ ବିଜୟ ବିଶ୍ୱାସ ପନ୍ତଙ୍କ ପ୍ରାଥମିକ ରିପୋର୍ଟ ଆଧାରରେ ଗତକାଲି ଏତଲା ପଞ୍ଜୀକୃତ କରାଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟକୁ ଆସୁଥିବା ଦାନ ହେରଫେର ନେଇ ଅଭିଯୋଗ ହେବା ପରେ ଏହାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଗଠନ କରାଯାଇଥିଲା। ଆମେରିକାରେ ଅନୁଷ୍ଠିତ ଦ୍ୱିତୀୟ ପାକ୍ସ ସିଲିକା ଶିଖର ସମ୍ମିଳନୀରେ ଭାରତ ଅନ୍ୟ 34 ଦେଶ ସହ ମିଳିତ ଭାବେ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟାକୁ ସଶକ୍ତ କରିବା ଲାଗି ଏକ ପ୍ରସ୍ତାବରେ ସ୍ୱାକ୍ଷର କରିଛି। ଆମେରିକା ଦ୍ୱାରା ଏହି ପଦକ୍ଷେପର ନେତୃତ୍ୱ ନିଆଯାଇଛି। ୱାଶିଂଟନ୍ଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଆମେରିକାର ଅର୍ଥନୈତିକ ବ୍ୟାପାର ବିଦେଶ ମନ୍ତ୍ରୀ ଜାକବ୍ ହେଲବର୍ଗ କହିଛନ୍ତି ସମ୍ମିଳନୀରେ ଯୋଗଦେଇ ଆମେରିକାର ଏଆଇ ପଦକ୍ଷେପକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ବିକାଶ ଏବଂ ନବସୃଜନକୁ ସମର୍ଥନ କରିଛନ୍ତି। ଏହି ଶିଖର ସମ୍ମିଳନୀରେ ଭାରତ ପକ୍ଷରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କୃଷ୍ଣନ୍ ଏବଂ ଭାରତୀୟ ଉଦ୍ୟୋଗ ଜଗତର ପ୍ରତିନିଧିମାନେ ପ୍ରତିନିଧିତ୍ୱ କରିଛନ୍ତି। ସମ୍ମିଳନୀରେ ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା ଏବଂ ପ୍ରଯୁକ୍ତିବିଦ୍ୟା ଯୋଗାଣ ଶୃଙ୍ଖଳ ଉପରେ ଆଲୋଚନା କରାଯାଇଛି। ପାକ୍ସ ସିଲିକା ପଦକ୍ଷେପକୁ ଆର୍ଜେଣ୍ଟିନା, ଚିଲି, କୋଷ୍ଟାରିକା, ଜର୍ମାନୀ, ଗ୍ରୀସ୍, କାଜାଖସ୍ତାନ, ନେଦରଲ୍ୟାଣ୍ଡସ୍, ପାନାମା ଏବଂ ୟୁରୋପୀୟ ସଂଘ ସମର୍ଥନ କରିଛନ୍ତି। ଗତ ଫେବୃଆରୀ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀରେ ଭାରତ ଏହି ପଦକ୍ଷେପରେ ସାମିଲ ହୋଇଥିଲା। ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱନେତା ଭାବେ ଉଭା ହୋଇଛି ବୋଲି ଜର୍ମାନ ରାଷ୍ଟ୍ରଦୂତ ଫିଲିପ୍ ଏକରମାନ୍ କହିଛନ୍ତି। ଏକ ସମ୍ବାଦ ସଂସ୍ଥା ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଭାରତ ଏବଂ ଜର୍ମାନ ମଧ୍ୟରେ ନିରନ୍ତର ବିକାଶ ସମ୍ବନ୍ଧିତ ସହଯୋଗ ଆଗାମୀ ଦିନରେ ବାଣିଜ୍ୟ, ରାଜନୈତିକ ଏବଂ ରଣନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆଜି ଦେଶବ୍ୟାପୀ ଆସୁରାଏ ମହରମ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ, ଧର୍ମ ଏବଂ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଦିଲ୍ଲୀର ଜମା ମସଜିଦ, ନିଜାମୁଦ୍ଦିନ, ଓଖଲା ଏବଂ ମହରଲି ସହିତ ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରା ବାହାରିଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଶହୀଦମାନଙ୍କ ବଳିଦାନକୁ ସ୍ମରଣ ପୂର୍ବକ ମଜଲିସ୍ ଓ ଧାର୍ମିକ ସଭା ଆୟୋଜନ କରାଯାଉଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ମହରମ ଅବସରରେ ହଜରତ ଇମାମ ହୁସେନଙ୍କ ସର୍ବୋଚ୍ଚ ବଳିଦାନକୁ ସତ୍ୟ ଏବଂ ନ୍ୟାୟର ପ୍ରତୀକ ଭାବେ ବର୍ଣ୍ଣନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି ଏହି ଦିବସ ସମାଜରେ ଲୋକମାନଙ୍କ ମଧ୍ୟରେ ଶାନ୍ତି ଓ ପାରସ୍ପରିକ ସମ୍ମାନ ଦୃଢ଼ କରିବା ଦିଗରେ ପ୍ରେରଣା ଯୋଗାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ହଜରତ ଇମାମ ହୁସେନଙ୍କ କର୍ତ୍ତବ୍ୟନିଷ୍ଠା ସମାଜରେ ସତ୍ୟ ଏବଂ ନ୍ୟାୟପୂର୍ଣ୍ଣ ଦିଗରେ ଜୀବନ ଅତିବାହିତ କରିବା ଲାଗି ପ୍ରେରଣା ଯୋଗାଇଛି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡ଼ିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ସାହିତ୍ୟ ଜଗତର ଏକ ଉଜ୍ଜଳ ତାରକା ଭାବେ ବର୍ଣ୍ଣନା କରି ତାଙ୍କ ଲେଖା ମାଧ୍ୟମରେ ଦେଶପ୍ରେମ ଏବଂ ସାଂସ୍କୃତିକ ଗୌରବ ପ୍ରତିପାଦିତ ହୋଇଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତର 150ତମ ବାର୍ଷିକୀ ପାଳନ କରୁଛି। ଏହା ମାଧ୍ୟମରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ପ୍ରେରଣାର ସ୍ରୋତ ଯୋଗାଇଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜର୍ଷି ଛତ୍ରପତି ସାହୁଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ରାଜର୍ଷି ଛତ୍ରପତି ସାହୁଜୀ ମହାରାଜ ନିଜ ଜୀବନ ଅବହେଳିତ ଓ ପଛୁଆ ବର୍ଗର ଲୋକମାନଙ୍କ ଉତ୍ଥାନ ଲାଗି ଉତ୍ସର୍ଗ କରିଥିଲେ। ସାଂଘାଇ ସହଯୋଗ ସଂଗଠନ ମହିଳା ଫୋରମରେ ଭାରତ ମହିଳା କୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛି। କିର୍ଗିଜ୍ସ୍ତାନର ବିସ୍କେକ୍ଠାରେ ଅନୁଷ୍ଠିତ ସମ୍ମିଳନୀକୁ ଆଭାସୀ ଜରିଆରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ମହିଳାମାନେ କେବଳ ବିକାଶର ଲାଭାର୍ଥୀ ନୁହନ୍ତି ବରଂ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଶକ୍ତିଶାଳୀ ପ୍ରେରକ ଅଟନ୍ତି। ଅର୍ଥନୈତିକ ବିକାଶରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ମନ୍ତ୍ରୀ ଶ୍ରୀମତୀ ଦେବୀ କହିଛନ୍ତି ଦେଶର 10 କୋଟିରୁ ଅଧିକ ମହିଳା 90 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରେ 3 କୋଟିରୁ ଅଧିକ ଲକ୍ଷପତି ଦିଦି ପାଲଟିଛନ୍ତି। ମିଶନ ଶକ୍ତି ଏବଂ ପୋଷଣ ଅଭିଯାନ ଭଳି ଯୋଜନାଗୁଡ଼ିକ ମହିଳାଙ୍କ ନିରାପତ୍ତା, ଯତ୍ନ ଏବଂ ଅର୍ଥନୈତିକ ଯୋଗଦାନକୁ ଆହୁରି ସୁଦୃଢ଼ କରିଛି ବୋଲି ସେ କହିଛନ୍ତି। ଭେନେଜୁଏଲାରେ ସଂଗଠିତ 2 ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା 235 ବୃଦ୍ଧି ପାଇଛି। 1500 ଅଧିକ ଲୋକ ଏଥିରେ ଆହତ ହୋଇଥିବା କୁହାଯାଇଛି। ଉଦ୍ଧାରକାରୀ ଦଳ ପକ୍ଷରୁ ଭଙ୍ଗାରୁଜା ଅଂଶ ମଧ୍ୟରେ ସନ୍ଧାନ କାର୍ଯ୍ୟ ଜାରି ରହିଛି। କାର୍କାସ୍ ଏବଂ ଲାଗୁଏରା ଅଞ୍ଚଳରେ ଭଙ୍ଗାରୁଜା ଅଂଶ ମଧ୍ୟରେ ଦବି ରହିଥିବା ଲୋକମାନଙ୍କ ଡାକ ଶୁଣାଯାଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତକାଲି 7.2 ଏବଂ 7.5 ସାନ୍ଦ୍ରତା ବିଶିଷ୍ଟ 2 ଭୂମିକମ୍ପ ଅତି କମ୍ ସମୟ ବ୍ୟବଧାନରେ ଘଟିବା ଫଳରେ ଭେନେଜୁଏଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୁରୁଷ କ୍ରିକେଟରେ ଆଜି ପ୍ରଥମ ଆନ୍ତର୍ଜାତିକ T20 ମ୍ୟାଚ୍ ବେଲଫାଷ୍ଟରେ ଭାରତ ଏବଂ ଆୟୋଜକ ଆୟାର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଭାରତୀୟ ସମୟ 6:00 ମ୍ୟାଚ୍ ଆରମ୍ଭ ହେବ। ଅଧିନାୟକ ଶ୍ରେୟସ୍ ଆୟାରଙ୍କ ନେତୃତ୍ୱରେ ଗଠିତ ଭାରତୀୟ ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି। ଏହି ସିରିଜ୍ର ଦ୍ୱିତୀୟ ତଥା ଅନ୍ତିମ T20 ମ୍ୟାଚ୍ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ। ଏଫ୍ଆଇଏଚ୍ ପ୍ରୋ ଲିଗ୍ ପୁରୁଷ ହକିରେ ଆଜି ସନ୍ଧ୍ୟାରେ ଲଣ୍ଡନର ଲି ଭ୍ୟାଲି ହକି ଏବଂ ଟେନିସ୍ କେନ୍ଦ୍ରରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ 10:20 ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଚଳିତ ସପ୍ତାହରେ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ 4-3 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ରେ ଗ୍ରୁପ୍ ଡି ମ୍ୟାଚ୍ରେ ଆଜି ସକାଳେ ଅଷ୍ଟ୍ରେଲିଆ ଓ ପାରାଗୁଏ ମଧ୍ୟରେ ବିନା ଗୋଲ୍ରେ ମ୍ୟାଚ୍ ଶେଷ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗ୍ରୁପ୍ ଡିର ଅନ୍ୟ ଏକ ମ୍ୟାଚ୍ରେ ତୁର୍କୀ 3-2 ଗୋଲ୍ରେ ଆମେରିକାକୁ ପରାସ୍ତ କରିଛି। ସେହିପରି ନେଦରଲ୍ୟାଣ୍ଡସ୍ 3-1 ଗୋଲ୍ରେ ଟ୍ୟୁନିସିଆକୁ ପରାସ୍ତ କରିଥିବା ବେଳେ ଜାପାନ ଓ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ 1-1 ଗୋଲ୍ରେ ଅମୀମାଂସିତ ରହିଛି। ପରବର୍ତ୍ତୀ ମ୍ୟାଚ୍ ଜାପାନ ଏବଂ ବ୍ରାଜିଲ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ସକାଳେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଇକ୍ୱେଡର 2-1 ଗୋଲ୍ରେ ଜର୍ମାନକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସାମାଜିକ ସ୍ଥିରତା ଓ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସାମୂହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ୍। द्वितीय पाक सिलिका शिखर सम्मेलन ने 34 देश सह कृत्रिम बुद्धिमत्ता प्रजुक्ति विद्या प्रस्ताव रे स्वाक्षर कला भारत संवाद शेष हला
2: Good afternoon. This is Akashvani and I am Valsa Williams with the midday news. The headlines. Home Minister Amit Shah calls for a united fight against drugs, says drug menace poses threat to national security and future of youth. Uttar Pradesh police arrest 8 people in connection with Ram Mandir donation embezzlement case. India, along with 34 nations, sign US-led initiative to build resilient AI supply chains. Prime Minister Narendra Modi recalls sacrifices of Hazrat Imam Hussain on Muharram. In men's cricket, India to take on hosts Ireland in T20 International in Belfast this evening. All eyes on debutant prodigy Vaibhav Suryavanshi. And Australia qualify for knockout stage after goalless draw against Paraguay in Group D clash in FIFA World Cup. Home Minister Amit Shah today called for a united war against drugs, saying that drug menace threatens national security, social stability, economic interests, and the future of youth and the country. He urged spiritual leaders, youth, and mothers to come together on a single platform to win this war. Mr. Shah made these remarks while addressing the 10th apex level meeting of the Narco Coordination Center in New Delhi.
3: Today, our country stands at a critical juncture in its fight against narcotics. The next 3 years will determine whether drugs prevail over us or we prevail over drugs. My humble appeal to all of you is that for the future of our nation over the next 100 years, this is a battle we must win. Win with the determination and win through our collective efforts.
2: Mr. Shah said authorities seized around 2.6 million kilograms of synthetic drugs between 2004 and 2014. In comparison, the quantity of synthetic drugs seized increased to 11.8 million kilograms between 2014 and 2026. He said the figures show that the government's campaign against drug trafficking is making steady progress. Speaking about the anti-narcotics efforts, Mr. Shah said the Narcotics Control Bureau has developed several online portals to facilitate the timely sharing of information related to drug crimes.
3: The first pillar is enforcement, intelligence and operations. Its objective is to carry out targeted intelligence-led operations across the entire network and dismantle these criminal networks. The second pillar is precursors and synthetic drug control. We must adopt a strategy to stop drugs at the production stage itself. The third pillar is capacity building, coordination and monitoring. This pillar has been designed to strengthen the system, enhance coordination and modernize our institutional framework.
2: The Uttar Pradesh police has arrested 8 people named in the first FIR filed in the Sri Ram Janmabhoomi Tirth Kshetra donation case. The FIR was filed following recommendations made by the Special Investigation Team, SIT, constituted on the directions of Chief Minister Yogi Adityanath. The case came to light after allegations of theft involving offerings and donations received by the Sri Ram Janmabhoomi Tirth Kshetra Trust emerged. The trust had requested a special investigation, following which Chief Minister Yogi Adityanath ordered the formation of an SIT. More from our correspondent.
4: The FIR was filed following recommendations made by the Special Investigation Team, SIT, constituted on the directions of Chief Minister Yogi Adityanath. The case was registered at the Sri Ram Janmabhoomi Police Station on the written complaint of Trust Member Krishna Mohan. The FIR names Avinash Shukla, Anukalp Mishra, Lovkush Mishra, Manish Kumar Yadav, Karunesh Pandey, Ramashankar Mishra, Subhash Srivastav and Sri Ram Shankar Yadav, alias Tinu, along with other unidentified accused. The SIT, headed by Lucknow Divisional Commissioner Vijay Vishwas Pant, submitted its preliminary report to the government on Tuesday, making strict recommendations in the matter. Following this, the FIR was registered on Thursday. With Sushil Chandra Tiwari's report from Lucknow, Komadi Parikh, Akashvani News.
2: India, along with 34 nations, has signed a US-led initiative to build trusted and

0: ଏତେବେଳ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
1: ସବୁରି ଭାଷାରେ କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବା ସହ ନୂତନ ପାଠ୍ୟପୁସ୍ତକର ମୁଦ୍ରଣ କରାଯିବ, କହିଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଆଜି ସନ୍ଧ୍ୟାରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଅବୈଧ ନିଶାଦ୍ରବ୍ୟ କାରବାର ଦିବସ ଏବଂ ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ସମ୍ପର୍କିତ ତଦନ୍ତ ରିପୋର୍ଟ ଆସନ୍ତା 7 ଦିନ ମଧ୍ୟରେ ସରକାରଙ୍କ ନିକଟରେ ଦାଖଲ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଶ୍ରୀ ମାଝି କହିଛନ୍ତି, ରାଜ୍ୟ ସରକାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି, ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବ, ନୂତନ ପାଠ୍ୟପୁସ୍ତକର ମୁଦ୍ରଣ ସହିତ ପୁନଃ ବଣ୍ଟନ କରାଯିବ, ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପଦକ୍ଷେପ ସହିତ ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି।
1: ବହିରେ ଯେଉଁ ତ୍ରୁଟି ସାମ୍ନାକୁ ଆସିଛି ସେଇଟା ନିଶ୍ଚିତ ଭାବରେ ତାକୁ ସରକାର ଗମ୍ଭୀରତାର ସହିତ ବିଷୟକୁ ନେଇଛନ୍ତି। କାହା ବିରୋଧରେ ଆକ୍ସନ୍ ନେବା ପୂର୍ବରୁ ଏକ କମିଟି ତିଆରି କରାଯିବ, ସେ କମିଟି ମାଧ୍ୟମରେ ଇନକ୍ୱାରି ହେବ, ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ଯେଉଁ ରିପୋର୍ଟ ଆସିବ ତାକୁ ଆଧାର କରିକି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ ବହିଗୁଡ଼ିକ ଯାହା ପିଲାମାନଙ୍କ ପାଖକୁ ପଠାଇ ଦିଆଯାଇ ତାକୁ ରିଟର୍ଣ୍ଣ କରାଯିବ ଏବଂ ନୂଆ ବହି ପୁଣି ଆଉ ଥରେ ଛପାଯିବ ଏବଂ ସେ ବହି ପୁନର୍ବାର ପିଲାମାନଙ୍କୁ ଦିଆଯିବ।
0: ରାଜ୍ୟ ସରକାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପାଠ୍ୟପୁସ୍ତକ ତ୍ରୁଟିର ଯାଞ୍ଚ କରିବା ପାଇଁ 3 ଜଣିଆ କମିଟି ଗଠନ କରିଛନ୍ତି। ରାଜ୍ୟରେ ଶିଳ୍ପାୟନ ବାତାବରଣକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱରରେ ସିଆଇଆଇ ପୂର୍ବ ଆଞ୍ଚଳିକ ପରିଷଦର ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ରାଜ୍ୟରେ ନୂତନ ଶିଳ୍ପ ପ୍ରତିଷ୍ଠା, ପୁଞ୍ଜିନିବେଶ ବୃଦ୍ଧି ଏବଂ ପୂର୍ବ ଭାରତରେ ଶିଳ୍ପାୟନର ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ଅନୁକୂଳ ନୀତି ଏବଂ ସୁଗମ ବ୍ୟବସାୟ ପରିବେଶ ଯୋଗୁଁ ଅନେକ ଶିଳ୍ପ ସଂସ୍ଥା ଓଡ଼ିଶା ପ୍ରତି ଆକୃଷ୍ଟ ହୋଇଥିବା ବୈଠକରୁ ପ୍ରକାଶ ପାଇଥିଲା। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ 3 ଜଣିଆ ବରିଷ୍ଠ ଅଧିକାରୀ ଦଳ ଘଟଣାସ୍ଥଳ ଗସ୍ତ କରି ସେଠାକାର ପ୍ରଶାସନ ସହିତ ସମନ୍ୱୟ ରଖି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଛନ୍ତି। ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି 10 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ତାମିଲନାଡୁର ତିରୁଭଲ୍ଲୁରଠାରେ ଗତ 21 ତାରିଖ ଦିନ ଏକ କାରଖାନାରେ ଆମୋନିଆ ଗ୍ୟାସ୍ ନିର୍ଗତ ହେବା ଯୋଗୁଁ ଦୁର୍ଘଟଣା ଘଟିଥିଲା। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମରେ ଯୋଗଦେଇ ପୁରସ୍କାର ପ୍ରଦାନ କରିବେ। ଗତକାଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଥିଲେ। 2023 ମସିହା ପାଇଁ ପୁଷ୍କରା ଓ ମାଇ ସ୍ୱିଟ୍ ହାଉସ୍ ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନେନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ। ଶୁଣନ୍ତୁ ଏ ସମ୍ପର୍କରେ ଏକ ବିଶେଷ ରିପୋର୍ଟ।
1: ଆଜି June 26 ଆନ୍ତର୍ଜାତୀୟ
2: ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ କ୍ଷତିଗ୍ରସ୍ତ କରିବା ସହିତ ପରିବାର, ସମାଜ ଓ ଜାତିର ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ନିଶା ବିରୋଧୀ ଲଢ଼େଇକୁ ଏକ ସାମୂହିକ ଜନ ଆନ୍ଦୋଳନରେ ପରିଣତ କରିବା ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା ହୋଇଛି। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପୁନର୍ବାସ ଓ ଚିକିତ୍ସା ସେବା, ନିଶାମୁକ୍ତି କେନ୍ଦ୍ର ଏବଂ ନିଶାମୁକ୍ତ ଭାରତ ଅଭିଯାନ ଆଦି ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ଶିକ୍ଷାନୁଷ୍ଠାନ ଏବଂ ଜନସାଧାରଣଙ୍କ ସହ सक्रिय सहयोग एही प्रयास को आहुरी सफल करिब। मुख्यमंत्री मोहन चरण माझी युवपीढ़ी को नशामुक्त और सुस्थ समाज गठन पर सचेतन होवा को परामर्श देइछंती। निशामुक्त जीवनशैली अवलंबन करी युव समाज को निशार कुप्रभाव सुरक्षित रखा सह एक सुस्थ सशक्त और समृद्ध ओडिशा गठन पर मुख्यमंत्री आह्वान देइछंती। निशा द्रव्यर अपव्यवहार और अवैध चोराचलाण संपर्क में अबकारी विभाग अवसरप्राप्त उपायुक्त सीताकांत मुदुली प्रतिक्रिया रे कहिछंती।
3: आज जून 26 तारीख अंतर्जातीय निशा द्रव्य अपव्यवहार और अवैध चोराचलाण विरोधी दिवस अवसर में मोर एतिकी वक्तव्य रहिबो जे समस्त जीवन को हाँ कहतु निशा को ना कहतु। मोर समस्त परिवार अभिभावक शिक्षक मानक अनुरोध आपण पिला गतिविधि उपरे नजर रखंतु एवं सेमानकु सठिक मार्ग रे चलिबाकु प्रेरणा दियंतु। जदि आपणको आखपाखरे कोनोसी स्थान रे अवैध निशा कारबार चलिथिबार नजर को आसे तेबे तुरंत अबकारी विभाग बा प्रशासन को सूचना दियंतु।
2: आकाशवाणी संवाद विभाग पक्षरु मुस्मृति रेखा तारणिया।
0: देशव्यापी आसंता रविवार मंगलवार पर्यंत पल्स पोलियो टीकाकरण कार्यक्रम अनुष्ठित हेब। स्वास्थ्यकर्मी और स्वेच्छासेवी माने पोलियो बुंदा नहीं नथिबा शिशुमानक घर को घर जाए टीका प्रदान करिबे। एही क्रम रे गंजाम जिलार विभिन्न स्वास्थ्य उपकेंद्र अंगनवाड़ी केन्द्र रे टीकाकरण हेब। एने जिलापाल भी कीर्तिभाषण अध्यक्षतारे एक जिला टास्क फोर्स बैठक अनुष्ठित होई जाइछे। जन्मरु 5 वर्ष बयसर 3,45,011 जन शिशु को 1,637 टी पोलियो बूथ रे टीकाकरण कराजिवो बोली बैठकरु सूचना मिली। नवरंगपुर जिले में 0-5 वर्ष बयस वर्गर मोट 1,57,012 जन शिशु को पल्स पोलियो प्रदान करा जिवो। एथिपाई 2,400 जन टीकादानकारी 1,200 टीम 40 भ्राम्यमाण दल गठन करा जाइछे। गंजाम जिले में पोषण अभियान अंतर्गत अंगनवाड़ी दीदी महिला सुपरभाइजर और संयोजक को जिला प्रशासन पक्ष 5,504 स्मार्टफोन बंटन करा जिवो। महिला और शिशु कल्याण विभाग पक्ष परिचालित यह अभियान को सुदृढ़ स्वच्छतार सह परिचालना पई एक अत्यंत सहायक हेबो बोली सीडीपीओ कहिछंती। वर्तमान जिले में मंजूरप्राप्त 5,128 जन अंगनवाड़ी कर्मी 118 जन सुपरभाइजर 23 जन ब्लॉक संयोजक कार्यरत अछंती। पुरी श्रीमंदिर में आज ज्येष्ठ शुक्लपक्ष चंपक द्वादशी नीति पालन करा। परंपरा अनुसार गतकाली रुक्मिणी हरण विवाह नीति अनुष्ठित हो जाएगी। आज मंगल आलती नीति परे विवाह ठाकुर दक्षिणी घर को विजे करछंती। मध्यान धूप और जात भोग शेष होबा परे दक्षिणी घरे भोग नीति करा जिवो। एहा परे विवाह ठाकुर को बंदापना करा जाई श्रीनहर को विजे करा जिवो। गजपति महाराजा श्रीनहर रे विवाह ठाकुर को स्वतंत्र बंदापना नीति करिवे। एहा परे ठाकुर माने जंबेश्वर मंदिर को विजे करबा पंचाग्रासी नीति संपन्न करा जिवो। विशिष्ट साहित्यिक तथा वंदे मातरम रचयिता बंकिम चंद्र चट्टोपाध्याय जयंती अवसर में आज राज्यवासी श्रद्धांजलि जनाउछंती। देशर साहित्य और राष्ट्रवादी परंपरारे तांकर अमूल्य अवदान रहिछे। राज्यपाल हरिबाबू कम्बमपट्टी तांकु श्रद्धांजलि ज्ञापन करी कहिछंती भारतीय साहित्यर से जड़े महान स्तंभ तांकर अमर सृष्टि वंदे मातरम देशवासी मनरे राष्ट्र प्रेम और जातीय चेतनार संचार करिबा सहित स्वाधीनता आंदोलन को नूतन उत्साह प्रदान करिथिला। भारतर बौद्धिक साहित्यिक राष्ट्रवादी ऐतिह्य अवदान सर्वदा सर्वदा अमर और प्रेरणादायक हो रही डॉक्टर कम्बमपट्टी कहते। देशव्यापी आज आसुरा ए महरम श्रद्धार सह पालन करा जाउछि। एही दिनटी प्रोफेट मोहम्मद को नाती हजरत इमाम हुसैन और तांका साथी माने सत्य धर्म एवं न्याय को बजाय रखिबा लागि निज जीवन उत्सर्ग करथिबा घटना को स्मरण करैथै। एही अवसर रे विभिन्न स्थान रे ताजिया शोभा यात्रा अनुष्ठित हेउछि। भद्रक जिल्लार धामनगर समेत 7 ब्लॉक रे महरम पर्व पालित होइ जाइछि। साही बस्तीरो काफला शोभा यात्रा बाहरी नगर परिक्रमा करथिला। जिला प्रशासन पक्षरु शांति श्रृंखला बजाय रखिबा पई व्यापक व्यवस्था ग्रहण करा जाइछि। पाणिपाग राज्य में दक्षिण पश्चिम मौसुमी वायु सक्रिय रही। आसंता 24 घंटा मध्य कोरापुट जिले में प्रबल वर्षा होगा नहीं भुवनेश्वर स्थित आंचलिक पाणिपाग विज्ञान केन्द्र पक्ष सतर्क सूचना जारी कर। आगामी 5 दिन पर्यंत वज्रपात सह वर्षा होगा नहीं पाणिपाग केन्द्र पक्ष प्राय समस्त जिला को सतर्क कर। गत 24 घंटा मध्य बालेश्वर जिलार NH5 गोविंदपुर सर्वाधिक 43 मिलीमिटर वर्षा रेकर्ड कर। अंपक्ष गरम गुळुगुळी नहीं 12 जिला को पाणिपाग केन्द्र पक्ष सतर्क सूचना जारी कर। मुख्य संवाद पुणी थरे विद्यालय पाठ्यपुस्तक त्रुटिजुक्त समस्त बही को फेरस्त अणाजा सह नूतन पाठ्यपुस्तक मुद्रण कहले मुख्यमंत्री। लोकसभा भवन में आज सन्धार 2023 और 2024 वर्ष पर राज्य चलचित्र पुरस्कार प्रदान करेंगे मुख्यमंत्री। ବିଶ୍ୱ ନିଶା ସମସ୍ୟା ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଅବୈଧ ନିଶାଦ୍ରବ୍ୟ କାରବାର ଦିବସ ଏବଂ ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣୁଥିଲେ ଗୀତଟି ଉଦିତ ନାରାୟଣ ଏବଂ ଇରା ମହାନ୍ତିଙ୍କ କଣ୍ଠରେ ଚଳଚ୍ଚିତ୍ର ମ୍ୟାଟ୍ରିକ୍ ଫେଲ୍। ପରବର୍ତ୍ତୀ ଗୀତଟିକୁ କଣ୍ଠଦାନ କରିଛନ୍ତି ଇରା ମହାନ୍ତି ଏବଂ ସୌରିନ୍ ଭଟ୍ଟ ଚଳଚ୍ଚିତ୍ର ତୁ କହିବୁନା।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଶୁଣୁଥିଲେ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଅପରାହ୍ନ 5:30। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ଛୋଟମୋର ଗାଁଟି।

ନମସ୍କାର, ଶୁଭ ସନ୍ଧ୍ୟା। ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ଛୋଟ ମୋର ଗାଁଟିର ଆଉ ଏକ ଅଧ୍ୟାୟକୁ ସାଦରେ ସ୍ୱାଗତ ଆପଣମାନଙ୍କୁ। ଆଜିର ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଛନ୍ତି ଅନିତା ତିର୍କି, ସମ୍ପାଦନା ଏବଂ ଉପସ୍ଥାପନାରେ ଆପଣଙ୍କ ସତୀର୍ଥ ମୁଁ।

0: ଯଦି ଆମେ ଗାଁର ଭୌଗୋଳିକ ଅବସ୍ଥିତି ଦେଖିବା ଆଜ୍ଞା, ମାନେ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ କଣ ରହିଛି ସବୁ ଗାଁର?
1: ଏପଟେ ରହିଛି ଆମର ପୂର୍ବ ରହିଛି ନଦୀ, ଦୁଇ ପଟେ ରହିଛି ଆଉ
0: ନଦୀ ରହିଛି କି ନଦୀ
1: କାହିଁରେ ନଦୀ ଆଉ ଗୋଟେ ନାଁଟା ଅଛି ଆଜ୍ଞା
0: ଆଜ୍ଞା।
1: ଆମ ଗାଁଟା ଇଏ ଟୋଟାଲ ସଦର ବ୍ଲକରେ ଯାଉଛି, ନଦୀ ସେପଟେ ଯାଉଛି ଘଟଗାମ ବ୍ଲକ, ଏପଟେ ନଦୀ ସେପଟେ ଯାଉଛି ପାଟନା ବ୍ଲକ।
0: ମାନେ ସଦର ବ୍ଲକ ସୀମାନ୍ତ ଗାଁଟି ଏପଟେ ଘଟଗାଁ, ସେପଟେ ପାଟନା, ଆଉ ଏପଟେ ହଉଛି ସଦର ବ୍ଲକ ଗାଁ ଡୁମୁରିଆ। ଦୁଇପଟେ ବୋଲେ ନଦୀ ଅଛି ବୋଲି, ଆଉ ଅନ୍ୟ ଦୁଇପଟେ
1: ଜଙ୍ଗଲ ଅଛି।
0: ଆଉ ଚାଷ ଜମି କୋଉ ଦିଗରେ ଅଛି ଗାଁର?
1: ଉପକାରୀ ସାଇଡ଼ରେ ଅଛି ଚାଷ ଜମି।
0: ଚାଷ ଜମି ଅଛି ସେଥିରେ ଚାଷବାସ ହୁଏ ନା? କଣ ସବୁ ଚାଷବାସ ହୁଏ?
1: ଧାନ,
0: ଖାଲି ଧାନ ନା ଅଲଗା ଯେମିତି ପନିପରିବା?

0: ଆଉ ଗାଧୁଆପୁର ଆପଣମାନେ କୋଉଠି କରନ୍ତି, ମାନେ ପାଣିର ସୁବିଧା କଣ ରହିଛି ଗାଁରେ? କାରଣ ଆପଣ ତ କହୁଛନ୍ତି ଦୁଇପଟେ ନଦୀ ରହିଛି ଆପଣଙ୍କର,
1: ସେ ନଦୀରେ ଗାଧନ୍ତି, ଦୁଇପଟେ ରହିଛି ନଦୀ,
0: ମାନେ ଗାଧୁଆପୁରା ପାଇଁ ସେମିତି କୌଣସି ଅସୁବିଧା ନାହିଁ? ଆଉ ପିଇବା ପାଇଁ କୋଉଠି ସଂଗ୍ରହ କରନ୍ତି?
1: ପିଇବା ପାଇଁ ତ ଗୋଟେ ଆମର କି ବସୁଧା ଇଏ ଦେଇଛି, ସେଠାରେ ସଫିସିଏଣ୍ଟ ହଉନି, ସେଠୁ କିଛି ରଖନ୍ତି ଆଉ।
0: ଯୋଉ ବସୁଧା ଯୋଜନା କଥା କହୁଛନ୍ତି, ପ୍ରତି ଘରକୁ କଣ ପାଣି ଦଉଛି?
1: ଆଚ୍ଛା,
0: ଏହା ବାଦ ଗାଁରେ ନଳକୂପ ମଧ୍ୟ ଥିବ?
1: ଅଛି ମଝିରେ ମଝିରେ।
0: ଆଉ ପିଲାମାନେ ପାଠ ସାଠ କୋଉଠି ପଢ଼ନ୍ତି?
1: ଗାଁ ସ୍କୁଲ ଛାଡ଼ିକି ଆମେ ସ୍କୁଲ ଆମର ହରଦପୁର ପଢ଼ନ୍ତି, ହରଦପୁର ସଦାପୁର ପୁରୀପାଣି।
0: ଆଉ ଗାଁରେ କଣ ସ୍କୁଲ ନାହିଁ କି? ଅନ୍ୟ ଗାଁରେ ଯିଏ ପାଠ ପଢୁଛନ୍ତି ଯେ
1: ସ୍କୁଲ କଥା କହୁଛି ପୁରା
0: ପାଠର ମହତ୍ତ୍ୱ ପାଠର ଗୁରୁତ୍ୱ ବୁଝୁଛନ୍ତି?
1: ନାଇଁ ଚେଷ୍ଟା କଲେ ଗଲେନି।
0: ଓହୋ, ମାନେ ଏବେ ବି କିଛି ପିଲା ବିଦ୍ୟାଳୟକୁ ଯାଉନାହାନ୍ତି, ସ୍କୁଲକୁ ଯାଉନାହାନ୍ତି? ଆଉ ଯଦି ଆପଣଙ୍କ ଦେହ ପା ଖରାପ ହୁଏ ସେତେବେଳେ ଆପଣ କଣ କରନ୍ତି?
1: ମେଡିକାଲ।
0: କୋଉ ମେଡିକାଲ ଯାଆନ୍ତି? କାରଣ ଏମିତି ବି ଅଛି ଆଜ୍ଞା, ଯେହେତୁ ଆମ କେନ୍ଦ୍ର ଗୋଟେ ଆଦିବାସୀ ଭଲ ଜିଲ୍ଲାଟିଏ, ତ ଏଠି ପ୍ରଥମେ ଯଦି ମାନେ କାହା ଦେହ ପା ଖରାପ ହେଲା, ପ୍ରଥମେ ଟିକେ ଝଡ଼ାଫଙ୍କା କରିବା, ଗୁଣିଗାରିଟି କରିବା, ଭଲ ହେଇଗଲା ତ ହେଇଗଲା, ନହେଲେ ଆମେ ମେଡିକାଲ ଯାଆନ୍ତି। ତ ଏଇ ଗୁଣିଗାରିଟି ବା ଅନ୍ଧବିଶ୍ୱାସ ଏବେ ବି ଅଛି କି ଗାଁରେ?
1: ସେମିତି କିଛି ରହୁଛି ଆଜ୍ଞା।
0: ଆମେ କଣ ଚାହିଁଲେ ତାକୁ ଦୂରେଇ କରିବାନି?
1: ଆସ୍ତେ ଆସ୍ତେ ଦୂରେଇ ଗଲା ଦୂରେଇ ଯିବ।
0: ଆଚ୍ଛା, ଭଲ କଥା।

0: ଆଉ ଆପଣଙ୍କ ଏଇ ଡୁଙ୍ଗରିଆ ଗାଁରେ କଣ ସବୁ ପର୍ବପର୍ବାଣି ପାଳନ କରାଯାଏ?
1: ଆମର କାଳୀ ପୂଜା, ମହାନ୍ତମାନଙ୍କର ବଡ ପର୍ବ, ଆମର ସଂକ୍ରାନ୍ତି,
0: କାଳୀ ପୂଜା ହଉ ବା ମକର ସଂକ୍ରାନ୍ତି ହଉ କିମ୍ବା ରଜ ହଉ, ତ ଏଇ ପର୍ବ ମାନଙ୍କରେ ଆପଣ କଣ କେମିତି ପାଳନ କରନ୍ତି, କଣ କରନ୍ତି ସବୁ ଏଇ ପର୍ବ ମାନଙ୍କରେ?
1: ପିଠାପଣା ଏମିତି କରନ୍ତି ଆଉ,
0: ନୂଆ ଲୁଗାପଟା ମଧ୍ୟ ହଉଥିବ,
1: ନୂଆ ଡ୍ରେସ ଛୁଆମାନଙ୍କୁ,
0: ଏହା ବାଦ ସେମିତି ଅଲଗା କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ତ ଗାଁରେ ହଉଥିବ ନା ହୁଏନି?
1: ଆମର ରାମନବମୀ ପୂଜା ହୁଏ, ପୂଜାରେ ସେଇ ପାଲା ଫାଲା କରାଯାଏ, ମକର ଯାତ୍ରା କରାଯାଏ।
0: ମକର ଯାତ୍ରା କଣ ଗାଁରେ ହୁଏ?
1: ଗାଁରେ ହି ହେଲାଣି ଦୁଇ ଚାରି ବର୍ଷ ହଉଛି।
0: ଆଚ୍ଛା ଆଚ୍ଛା, ଆଗରୁ କଣ ହଉଥିଲା?
1: ଆଗରୁ
0: ଯେମିତି ଆମେ ଦେଖୁଛେ କି ଅଲଗା ଗାଁ ମାନଙ୍କରେ ଡ୍ରାମା, ଅପେରା, ପାଲା ସବୁ ହୁଏ, ତ ଏଇ ଗାଁରେ ସେମିତି କିଛି ହୁଏ କି?
1: ନାଇଁ, ଡ୍ରାମା ଅପେରା ନାହିଁ।

0: ଆଜ୍ଞା ଛବି ରଞ୍ଜନ ମହାନ୍ତ ଘର ଡୁଙ୍ଗୁରିଆ।
1: ଆଜ୍ଞା ଆଜ୍ଞା ଦେଖନ୍ତୁ ଆଜ୍ଞା, ଆମ ସରକାର ଆମ ଗରିବ ଗୁରୁବା ମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା ସବୁ କରୁଛନ୍ତି, ତ ସେ ସରକାରୀ ଯୋଜନା ସବୁ ଆପଣଙ୍କ ଏଇ ଡୁଙ୍ଗୁରିଆ ଗାଁରେ କଣ କେମିତି ପହଞ୍ଚୁଛି ଟିକେ କହିବେ ଆମକୁ।
0: ପ୍ରଥମେ ତ ଆମର ପିଡିଏସ ଚାଉଳ 5 KG ଚାଉଳ ଦିଆହଉଛି,
1: ପାଉଛନ୍ତି
0: ସମସ୍ତେ ପାଉଛନ୍ତି।
1: ଆଜ୍ଞା
0: ଆଉ ଭତ୍ତା ପାଉଛନ୍ତି ବୁଢା ବୁଢ଼ୀ 60 ବର୍ଷ।
1: ଆଜ୍ଞା
0: ଆଉ ଦ୍ୱିତୀୟତଃ ମାନେ ପ୍ରଧାନମନ୍ତ୍ରୀ ଗୃହ ଯୋଜନାରେ ପାଉଛନ୍ତି ଘର,
1: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଉଟା। ଆଜ୍ଞା ତ ସେଇଠି ଗୋଟେ କଥା ଆସୁଛି ଆଜ୍ଞା, ଯେ ଯୋଉମାନେ ପ୍ରକୃତ ହିତାଧିକାରୀ ଯେ ଘର ପାଇବା ଯୋଗ୍ୟ ସେମାନେ ପାଉଛନ୍ତି ନା ଅଲଗା ଲୋକ ତାକୁ ହାତେ ନେଉଛନ୍ତି?
0: ନାଇଁ ନାଇଁ ଠିକ ଠିକ ଲୋକ ପାଉଛନ୍ତି,
1: ଯିଏ ପାଇବା ଯୋଗ୍ୟ ସେହି ଘର ପାଉଛନ୍ତି। ବହୁତ ଭଲ କଥା ଆଜ୍ଞା। ତ ଆଜି ପର୍ଯ୍ୟନ୍ତ କେତେ ଲୋକ ଘର ପାଇଲେଣି ସେଇ ଆପଣଙ୍କ ଡୁମରିଆ ଗାଁରେ?
0: ପ୍ରାୟ ଆମର 160 ଘର ପାଖାପାଖି 150 ଘର ପାଇସାରିଲେଣି।
1: ପାଇସାରିଲେଣି ଆଚ୍ଛା, ବହୁତ ଭଲ କଥା ଆଜ୍ଞା। ତାପରେ ଦେଖନ୍ତୁ ସରକାରଙ୍କର ଆଉ ଗୋଟେ ଯୋଜନା ଅଛି ଯେ ସବୁ ଘରେ ବିଜୁଳି ବତୀ ପହଞ୍ଚିବ, ତ ଆପଣଙ୍କ ଏଇ ଡୁଙ୍ଗୁରିଆ ଗାଁରେ ପ୍ରତ୍ୟେକ ଘରେ ବା ସବୁ ଘରେ ବିଜୁଳି ବତୀ ପହଞ୍ଚିଛି?
0: ବିଜୁଳି ପହଞ୍ଚିଛି, କେବଳ 3-4 ଘର କୌଣସି କାରଣବଶତଃ ପହଞ୍ଚିନି।
1: ତ ଅସୁବିଧା ରହିଲା କୋଉଠି, କାହିଁକି ହେଇପାରିଲାନି?
0: ସେଇ ତ ଅସୁବିଧା କହିଲେ ସେଇଟା ତ ବୁଝିଗଲାନି କେମିତି କ'ଣ ରହିଗଲା।
1: ଓହୋ ଆଚ୍ଛା ଆଚ୍ଛା,
0: ଟିକେ ମାନେ ଜ୍ଞାନର ଅଭାବ ମାନେ।
1: ଆଜ୍ଞା ଆଜ୍ଞା, ତଥାପି ଆମେ ଆଶା କରିବା ଆଜ୍ଞା, ଯଦି ସରକାର ବାବୁମାନେ ଆମ କଥା ଶୁଣୁଥିବେ, ଯୋଉ 3-4 ଘର ରହିଗଲେ କେମିତି ସେମାନେ ବିଜୁଳି ବତୀ ପାଇପାରିବେ ତାର ବ୍ୟବସ୍ଥା ସେମାନେ ନିହାତି କରିବେ।
0: ସେମାନେ କରିବା ପାଇଁ ଚାହୁଁନାହାନ୍ତି, ମାନେ ଏତେ ନିମ୍ନମାନର ଲୋକ ସେମାନେ କିଛି ଜାଣନ୍ତିନି କି ସେ ଆଲୋକ ହେଲେ କ'ଣ ହବ ନହେଲେ କ'ଣ ହବ।
1: ଆଜ୍ଞା ଆଜ୍ଞା,
0: ସେଇ ଟାଇପ୍ର ଲୋକ
1: ମାନେ ସଚେତନତାର ଅଭାବ ଜାଣିପାରୁନାହାନ୍ତି ସବୁ ନା। ଆଜ୍ଞା ତାହେଲେ ଦେଖନ୍ତୁ ସରକାରଙ୍କର ଆଉ ଗୋଟେ ଯୋଜନା ଥିଲା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ଏଇ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କ'ଣ କେମିତି ଚାଲିଛି ବା ଚାଲିଥିଲା ଆପଣଙ୍କ ଗାଁରେ?
0: ସ୍ୱଚ୍ଛ ଭାରତରେ ଆମର SHG ମା ମାନେ ବର୍ଷକୁ ଥରେ ସେଥିରେ ସାମିଲ ହେଇକିରି ଗାଁ ଦାଣ୍ଡ ସବୁ ସଫା କରନ୍ତି, ଆଉ ତ ସେମିତି ଅନ୍ୟ କିଛି ନାହିଁ।
1: ଏ ସରକାର କହୁଥିଲେ ଯେ ପ୍ରତ୍ୟେକ ଘରେ ପାଇଖାନା ହବ, ଆମେ ସମସ୍ତେ ପାଇଖାନା ବ୍ୟବହାର କରିବା, ବାହାରେ କେହି ମଦ୍ୟପାନ କରିବା ନାହିଁ, ତ ସେମିତି କିଛି କରୁଛନ୍ତି ଆପଣ ମାନେ?
0: ପାଇଖାନା ତ ସରକାର ଦେଲେ କିନ୍ତୁ କ'ଣ କରିବା, ସେ ତ 12,000 ଟଙ୍କାକୁ ସେ କଣ୍ଟ୍ରାକ୍ଟର ଲଗେଇକି ସେ କାମ କଲେ ଯେ କେହି ସେଇ ଲାଟ୍ରିନ୍ ଆଉ ବ୍ୟବହାର କରୁନାହାନ୍ତି,
1: ମାନେ ସେ ଲାଟ୍ରିନ୍ ବ୍ୟବହାର ଯୋଗ୍ୟ ହିଁ ନୁହେଁ।
0: ନାହିଁ
1: ଆଚ୍ଛା, ତେଣୁ ସରକାର ଯୋଉ ଉଦ୍ଦେଶ୍ୟ ନେଇକି

0: ଏ ସବୁ ପ୍ୟାକିଂ କରି ଦେଉଥିଲେ, ତାହାର ପରବର୍ତ୍ତୀ ହେଲା ନାହିଁ।
1: ନାଇଁ ପରବର୍ତ୍ତୀ ହେଲା ନାହିଁ, ଗଭର୍ଣ୍ଣମେଣ୍ଟ ପଇସା ହେଲା, ଖର୍ଚ୍ଚ ହେଲା, କିନ୍ତୁ ଲୋକଙ୍କର କାମରେ ଲାଗିଲା ନାହିଁ।
0: ଆଜ୍ଞା।

ଇଏ ଥିଲା କେନ୍ଦୁଝର ସଦର ବ୍ଲକ ରଘୁନାଥପୁର ପଞ୍ଚାୟତର ଡୁମୁରିଆ ଗାଁର କଥା। ଏହାକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ସମ୍ପାଦନା ଏବଂ ଉପସ୍ଥାପନାରେ ଥିଲେ ଆପଣଙ୍କ ସତୀର୍ଥ ମୁଁ ଶାଲିଗ୍ରାମ ପାତ୍ର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶୁଣିଥିଲେ କାର୍ଯ୍ୟକ୍ରମ ଛୋଟମୋର ଗାଁଟି ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 6ଟା ହେବାକୁ ଯାଉଛି। ଏଥର ଶୁଣନ୍ତୁ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

କିଛିକ୍ଷଣ ମଧ୍ୟରେ ସନ୍ଧ୍ୟା 6:00 ବାଜି 2 ମିନିଟ୍ରେ ଶୁଣିପାରିବେ ବନସୁରଭି କାର୍ଯ୍ୟକ୍ରମରେ ହୋ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ସୁପାୟ ମଣ୍ଡା ଏବଂ ସାଥୀ କଳାକାର। ଆଲବମ୍ ଗୀତ ରହିଛି ରାତି 7:00। ରାତି 7:00 ବାଜି 30 ମିନିଟ୍ରେ ଶୁଣିପାରିବେ କାର୍ଯ୍ୟକ୍ରମ ଆମ ଚାଷବାସ। ଆଲୋଚନା ରହିଛି ଗୋପାଳନ, ଆଲୋଚକ ଦେବାଶିଷ ନାୟକ। ରାତି 8:00 ରହିଛି ପାରମ୍ପରିକ ଗୀତରେ ପଲ୍ଲୀ ଗୀତ। ଆଲୋଚନା କାର୍ଯ୍ୟକ୍ରମରେ ଆଲୋଚନା ରହିଛି ନିଶାମୁକ୍ତ ସମାଜ, ଶୁଣିପାରିବେ ରାତି 8:15। ଲୋକଗୀତରେ ଘୋଡ଼ା ନାଚ ପରିବେଷଣ କରିବେ କ୍ଷୀରୋଚନ୍ଦ୍ର ଦାସ ଏବଂ ସାଥୀ। ରାତି 10:30 ରହିଛି ଚିରନ୍ତନୀ କାର୍ଯ୍ୟକ୍ରମ। ଏ ଥିଲା ଶ୍ରୋତାବନ୍ଧୁ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏତଦ୍ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ, ଦିଲ୍ଲୀ ଏବଂ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 6:02। ଏଥର ଶୁଣନ୍ତୁ ବନସୁରଭି କାର୍ଯ୍ୟକ୍ରମରେ ହୋ ଗୀତ ପରିବେଷଣ କରୁଛନ୍ତି ସୁଫାଇ ମୁଣ୍ଡା ଏବଂ ସାଥୀ କଳାକାର।

0: ଶୁଣୁଥିଲେ ବନସ୍ରବ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 6:10 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ।
1: चौबीस सेकेंड।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ। ରିପୋର୍ଟ ଆଧାରରେ 4 ଜଣଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କମିଟିର ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ SCERT ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ 4 ଜଣଙ୍କୁ ନିଲମ୍ବନ କରିଛନ୍ତି। ଏଥିସହିତ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟି ଦେଇଥିବା 14 ସୁପାରିଶକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ SCERT ପକ୍ଷରୁ ମାଷ୍ଟର ତ୍ରୁଟି ରେଜିଷ୍ଟର ପ୍ରସ୍ତୁତି, ସମସ୍ତ ପିଲାଙ୍କୁ ସଂଶୋଧିତ ତଥ୍ୟ ପ୍ରଦାନ ଓ SCERTରେ କ୍ୱାଲିଟି ଆସ୍ୟୁରାନ୍ସ ସେଲ୍ ଖୋଲାଯିବ। ଭବିଷ୍ୟତରେ ଆବଶ୍ୟକୀୟ ଅନୁମୋଦନ ବିନା କୌଣସି ପାଠ୍ୟପୁସ୍ତକରେ ଭାଷା, ଚିତ୍ର, ତଥ୍ୟ ଛପା ହେବା ପାଇଁ ପ୍ରିଣ୍ଟିଂ ପ୍ରେସ୍କୁ ଯିବ ନାହିଁ ବୋଲି ଜଣାପଡ଼ିଛି। ଆନ୍ତର୍ଜାତିକ ନିଶା ନିବାରଣ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାରେ ଗତ 17 ତାରିଖରୁ ଆରମ୍ଭ ହୋଇଥିବା 10 ଦିନିଆ ନିଶାମୁକ୍ତ ଭାରତ ଅଭିଯାନ ଉଦ୍ଯାପିତ ହୋଇଛି। କାର୍ଯ୍ୟକ୍ରମରେ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନବରଙ୍ଗପୁର ଜିଲ୍ଲାରେ ଆନ୍ତର୍ଜାତିକ ନିଶା ନିବାରଣ ଓ ଅବୈଧ ଚାଲାଣ ନିରୋଧୀ ଦିବସ ପାଳନ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ନିଶାଠାରୁ ଦୂରେଇ ରହି ନିଜ ପରିବାର ଓ ସମାଜକୁ ନିଶାମୁକ୍ତ ରଖିବା ପାଇଁ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ନବରଙ୍ଗପୁର ନର୍ସିଂ କଲେଜଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ନିଶାର

0: ଅପବ୍ୟବହାର ଏବଂ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକ ଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ। ଓଡ଼ିଶା ସହିତ ପୂର୍ବ ଭାରତର ରାଜ୍ୟଗୁଡ଼ିକର ଶିଳ୍ପାୟନ ପ୍ରକ୍ରିୟାକୁ ବ୍ୟାପକ ଭାବେ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ପ୍ଲାଟଫର୍ମ ଗୋ ଇଷ୍ଟ ଘୋଷଣା କରିଛନ୍ତି। ସିଆଇଆଇର ପୂର୍ବ ଆଞ୍ଚଳିକ ପରିଷଦ ବୈଠକରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ଏହି ନୂତନ ପଦକ୍ଷେପ ମାଧ୍ୟମରେ ସମଗ୍ର ପୂର୍ବାଞ୍ଚଳ ଓ ପୂର୍ବୋତ୍ତର ରାଜ୍ୟର ଶିଳ୍ପଗୋଷ୍ଠୀଗୁଡ଼ିକ ନିଜ ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ଓ ବଜାରକୁ ସୁରକ୍ଷିତ ରଖି ନିବେଶ କରିବାର ସୁଯୋଗ ପାଇବେ। ଆଗାମୀ 5 ବର୍ଷ ମଧ୍ୟରେ ରାଜ୍ୟ ଶିଳ୍ପାୟନ ଓ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଗୋ ଇଷ୍ଟ ନୀତି ଆଧାରରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯିବ। ଏହା ସମସ୍ତ ନିବେଶ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ଏଥିସହିତ ରାଜ୍ୟର ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ମାଧ୍ୟମରେ ଏକ ସମର୍ପିତ ଗୋ ଇଷ୍ଟ ସେଲ୍ ଗଠନ କରାଯିବ। ନିବେଶ ପ୍ରକ୍ରିୟା ଏବଂ ମଞ୍ଜୁରୀର ସ୍ଥିତିର ତଦାରଖ ପାଇଁ ଗୋ ସ୍ୱିଫ୍ଟ ମଡ୍ୟୁଲ୍ ମଧ୍ୟ ସୃଷ୍ଟି କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ରାଜ୍ୟର ଶିଳ୍ପାୟନ ନୀତି ରିଜୋଲ୍ୟୁସନ୍ 2022ରେ କେତେକ ସଂଶୋଧନ କରାଯାଇଥିବା ସୂଚନା ଦେଇଛନ୍ତି।
1: पारादीप एक बहुत बड़ा पेट्रोकेमिकल्स जो 60,000 करोड़ की बहुत बड़ा हब भी बनते जा रहा है। सेमीकंडक्टर और इलेक्ट्रॉनिक्स जैसे फ्यूचर ओरिएंटेड सेक्टर्स पर भी ध्यान दिया जा रहा है। आज भारत ने विश्व में एक स्वतंत्र जगह बनाई है। समृद्ध ओडिशा के लिए हमारे राज्य की अर्थनीति को 2036 तक 500 बिलियन अमेरिकी डॉलर अर्थनीति बनाना है और 2027 तक 1.5 ट्रिलियन डॉलर इकोनॉमी तक।
0: ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶା ଏବେ ଖଣିଜ ଭିତ୍ତିକ ଅର୍ଥନୀତିରେ ସୀମିତ ନ ରହି ଷ୍ଟିଲ୍, ଆଲୁମିନିୟମ୍, ପେଟ୍ରୋକେମିକାଲ୍ସ, ସେମିକଣ୍ଡକ୍ଟର ଆଦି ଉଦ୍ୟୋଗ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି। ଗତକାଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଥିଲେ। 2023 ମସିହା ପାଇଁ ପୁଷ୍କରା ଓ ମାଇ ସ୍ୱିଟ୍ ହାଉସ୍ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନୈନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ମୋ ବୋଉ ମୋ ଗାଁକୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ସମ୍ମାନ ପାଇଁ ଚୟନ କରାଯାଇଛି। ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ପାଇଁ ଚୟନ କରାଯାଇଛି। 2024 ମସିହା ପାଇଁ ଆଶ୍ରମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ପାୱାର ଚଳଚ୍ଚିତ୍ର ପାଇଁ ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଭଗିଆ ଭାରିଜା ଚଳଚ୍ଚିତ୍ର ପାଇଁ ଦେବଜାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ତହସିଲ ସିଂହାଣୀ ମୁଣ୍ଡାଠାରେ ଭୂମିହୀନ ହିତାଧିକାରୀଙ୍କ ଘରଡିହ ପଟାବଣ୍ଟନ ଓ ଜାଗା ଚିହ୍ନଟୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ 90 ଜଣ ଭୂମିହୀନ ହିତାଧିକାରୀଙ୍କୁ ଜମି ଆବଣ୍ଟନ ଏବଂ 20 ଜଣଙ୍କୁ ଘରଡିହ ପଟ୍ଟା ବଣ୍ଟନ କରିଥିଲେ। ରାଜ୍ୟର ସମସ୍ତ ହଷ୍ଟେଲକୁ PNG ସଂଯୋଗ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 30 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ବିଭାଗ ପକ୍ଷରୁ ପତ୍ର ଲେଖାଯାଇଛି। PNG ଉପଲବ୍ଧ ଥିବା ସ୍ଥାନଗୁଡ଼ିକରେ ତୁରନ୍ତ ସଂଯୋଗ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ ସ୍ଥିତ ପ୍ରେକ୍ଷାଳୟରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା 211 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଡକ୍ଟର ମହାଲିଙ୍ଗ କହିଛନ୍ତି, ଜାତୀୟ ଶିକ୍ଷାନୀତି ଆଜିର ଯୁବପିଢ଼ିଙ୍କୁ କେବଳ ପୁସ୍ତକଗତ ଜ୍ଞାନ ନୁହେଁ ବରଂ ବ୍ୟବହାରିକ କୌଶଳ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛି। ସ୍ୱାସ୍ଥ୍ୟମନ୍ତ୍ରୀ ଆଜି ଲୋଇସିଂହା ବ୍ଲକ ଗସ୍ତ କରି ସୋଲାର ପମ୍ପ, ରାମଲୀଳା ମଣ୍ଡପ ଓ ଟାଙ୍ଗରପାଲିଠାରେ ନବନିର୍ମିତ ଗୋଷ୍ଠୀକେନ୍ଦ୍ରର ଉଦ୍ଘାଟନ କରିଥିଲେ। ଗଜପତି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଓଡ଼ିଶା ନୃତ୍ୟର ପ୍ରଚାର ପ୍ରସାର ପାଇଁ

0: ପାରଳାଖେମୁଣ୍ଡିଠାରେ ତିନିଦିନିଆ ଜାତୀୟ ଓଡ଼ିଶୀ ନୃତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ କର୍ମଶାଳାରେ ବହୁ ସଂଖ୍ୟକ ନୃତ୍ୟଶିଳ୍ପୀ ଯୋଗଦେଇ ନୃତ୍ୟାଭିନୟ ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିଲେ। ଅତିରିକ୍ତ ଭିଡ଼ ହ୍ରାସ କରିବା ଉଦ୍ଦେଶ୍ୟରେ ଆଜି ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ଓ ଲୋକମାନ୍ୟ ତିଲକ ଟର୍ମିନସ୍ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ନମ୍ବର 08407 ଭୁବନେଶ୍ୱର ଲୋକମାନ୍ୟ ତିଲକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଆଜି ରାତି 11:00 ଭୁବନେଶ୍ୱର ଛାଡ଼ିବ ଏବଂ 28 ସକାଳ 9:00 ଲୋକମାନ୍ୟ ତିଲକରେ ପହଞ୍ଚିବ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପାରା ବ୍ୟାଡ୍ମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ତୁର୍କୀଠାରେ ଆୟୋଜିତ ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ୍ସ ୟୁଥ୍ ଗେମ୍ସ 2026 କଳାହାଣ୍ଡିର ପାରା ବ୍ୟାଡ୍ମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡ 2 ସ୍ୱର୍ଣ୍ଣ ଓ 2 ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୁରଜ ଆକାଶଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଦେଶବ୍ୟାପୀ ଆଜି ଆଶୁରା ଏ ମହରମ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ ଧର୍ମ ଏବଂ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଗାମୀ 5 ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ଅନ୍ୟପକ୍ଷରେ ଗରମ ଗୁଳୁଗୁଳି ନେଇ 12 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ। ରିପୋର୍ଟ ଆଧାରରେ 4 ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ

0: ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନିଶାଦ୍ରବ୍ୟ ବ୍ୟବହାରର ମାରାତ୍ମକ ପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏବଂ ବେଆଇନ ନିଶାଦ୍ରବ୍ୟ କାରବାରକୁ ପ୍ରତିହତ କରିବା ଲକ୍ଷ୍ୟରେ ଆଜି ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ବେଆଇନ କାରବାର ନିରୋଧୀ ଦିବସ ପାଳନ କରାଯାଉଛି। ଔଷଧ ଆମ ପାଇଁ ଅତ୍ୟନ୍ତ ଜରୁରୀ, ତେବେ ଏଭଳି କେତେକ ଔଷଧ ରହିଛି ଯାହାର ବ୍ୟବହାରକୁ ନିଷେଧ କରାଯାଇଛି। ଏହିସବୁ ପରିସ୍ଥିତିରୁ ନିଜକୁ ଦୂରେଇ ରଖିବା ସହ ଏହିସବୁ ଔଷଧ ଓ ନିଶାଦ୍ରବ୍ୟଗୁଡ଼ିକ ସମ୍ପର୍କରେ ଅଧିକରୁ ଅଧିକ ସଚେତନ ହେବା ଆଜି ଦିବସ ପାଳନର ମୂଳ ଲକ୍ଷ୍ୟ। 1999 ମସିହାରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତ୍ୟେକ ବର୍ଷ ଜୁନ୍ 26 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ନିକଟରେ ପ୍ରକାଶିତ ଏକ ଆକଳନ ଅନୁଯାୟୀ ଭାରତରେ ପ୍ରାୟ 16 କୋଟିରୁ ଅଧିକ ଲୋକ ମଦ୍ୟପାନ କରନ୍ତି। ସେଥିରୁ ପ୍ରାୟ 5.2% ସମ୍ପୂର୍ଣ୍ଣ ଭାବେ ମଦ ଉପରେ ନିର୍ଭରଶୀଳ। ସେହିଭଳି 3 କୋଟିରୁ ଅଧିକ ଲୋକ ଗଞ୍ଜେଇ ଏବଂ ଏ ସଂକ୍ରାନ୍ତ ଅନ୍ୟାନ୍ୟ ଉତ୍ପାଦ ମଧ୍ୟ ବ୍ୟବହାର କରନ୍ତି। ଏପରିକି ହେରୋଇନ୍ ଓ ବ୍ରାଉନ୍ ସୁଗାର ଭଳି ନିଶାଦ୍ରବ୍ୟ ସେବନକାରୀଙ୍କ ସଂଖ୍ୟା ପ୍ରାୟ 2 କୋଟି ପାଖାପାଖି ହୋଇଛି। ସେମାନଙ୍କ ମଧ୍ୟରୁ 60 ଲକ୍ଷ ଲୋକଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି। ଡାକ୍ତରଙ୍କ ବିନା ପରାମର୍ଶରେ ପ୍ରାୟ 1.2 କୋଟି ଲୋକ ନିଦ ବଟିକା ଏବଂ ଅନ୍ୟାନ୍ୟ ଔଷଧ ସେବନ କରିଥାନ୍ତି। କୋମଳମତୀ ଶିଶୁ ଏବଂ କିଶୋର ବର୍ଗଙ୍କ ମଧ୍ୟରେ ନିଶା ସେବନକାରୀଙ୍କ ସଂଖ୍ୟା ଚିନ୍ତାଜନକ ପାଲଟିଛି। 15-35 ବର୍ଷ ମଧ୍ୟରେ ଯୁବଗୋଷ୍ଠୀ ବିଶେଷ ଭାବରେ ଏହି କୁପ୍ରଭାବର ଶିକାର ହୋଇଥାନ୍ତି। ନିକଟରେ ସରକାର କପ୍ ସିରପ୍ର ଅପବ୍ୟବହାର ଏବଂ ଗୁଣବତ୍ତାକୁ ବଜାୟ ରଖିବା ଲକ୍ଷ୍ୟ ନେଇ କେତେକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ବିନା ପ୍ରେସ୍କ୍ରିପ୍ସନ୍ରେ କପ୍ ସିରପ୍ ବିକ୍ରି ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି। ଡ୍ରଗ୍ସ ନିୟମାବଳୀର ସୂଚୀ କେ ଆଧାରରେ ମିଳୁଥିବା ରିହାତିକୁ ସରକାର ପ୍ରତ୍ୟାହାର କରିଛନ୍ତି। କେତେକ ନିଶାଦ୍ରବ୍ୟ ମିଶ୍ରଣ ଯୁକ୍ତ କପ୍ ସିରପ୍ ବିକ୍ରି ଓ ବ୍ୟବହାର ଉପରେ ମଧ୍ୟ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଅପମିଶ୍ରଣ ଏବଂ ବିଷାକ୍ତ ଦ୍ରବ୍ୟ ମିଶାଯାଉଥିବା କପ୍ ସିରପ୍ ସ୍ୱାସ୍ଥ୍ୟ ହାନିକାରକ ବୋଲି ପ୍ରମାଣିତ ହେବା ପରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଭଳି ଅପମିଶ୍ରିତ ତଥା ବେଆଇନ ଔଷଧ ସେବନ ଯୋଗୁଁ ଶରୀରର ବିଭିନ୍ନ ଅଙ୍ଗ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି। ସେବନକାରୀଙ୍କ ପରିବାର ଆର୍ଥିକ କ୍ଷତି ସହ୍ୟ କରିବା ସହିତ ଜାଣତ କିମ୍ବା ଅଜାଣତରେ ସେମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ହୋଇଥାନ୍ତି, ଫଳରେ ଭବିଷ୍ୟତ ଜୀବନ ନଷ୍ଟ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ କୁସଙ୍ଗରୁ ଆରମ୍ଭ ହୋଇଥିବା ଏହି ଅଭ୍ୟାସ ପରବର୍ତ୍ତୀ କାଳରେ ଦୈନନ୍ଦିନ ଜୀବନର ଏକ ମାଧ୍ୟମରେ ପରିଣତ ହୋଇଥାଏ। ଏପରି ସ୍ଥିତିରେ ନିଶାଦ୍ରବ୍ୟର ବେଆଇନ କାରବାର ମଧ୍ୟ ବୃଦ୍ଧି ପାଉଛି। କେତେକ କ୍ଷେତ୍ରରେ ଏହି ନିଷିଦ୍ଧ ପଦାର୍ଥ ଦେଶରେ ଉତ୍ପାଦିତ ହେଉଥିବା ବେଳେ ଅନ୍ୟ କ୍ଷେତ୍ରରେ ଏହା ବେଆଇନ ଭାବେ ବିଦେଶରୁ ଆସିଥାଏ। ବିଜ୍ଞାନ ଏବଂ ଗବେଷଣା ଆଧାରରେ ଏକ ପ୍ରଭାବୀ ନିଶାଦ୍ରବ୍ୟ ନୀତି ପ୍ରସ୍ତୁତ କରିବା ପାଇଁ ଜାତିସଂଘ ପ୍ରତ୍ୟେକ ଦେଶକୁ ଆହ୍ୱାନ ଦେଇଛି। ଇତିହାସରୁ ଜଣାପଡ଼େ ଚୀନ୍ର ଲିନ୍ ଜେକ୍ସୁ ନାମକ ଜଣେ ବ୍ୟକ୍ତି ଗୁଆଙ୍ଗଡୋଙ୍ଗର ହୁମେନ୍ଠାରେ ଅଫିମ କାରବାର ବିରୋଧରେ ଆନ୍ଦୋଳନ କରି 1848 ଜୁନ୍ ମାସ 25 ତାରିଖରେ ଏହାକୁ ବନ୍ଦ କରିବାରେ ସଫଳ ହୋଇଥିଲେ। ଏହା ଥିଲା ଚୀନ୍ର ପ୍ରଥମ ଅଫିମ ଯୁଦ୍ଧର ଠିକ୍ ପୂର୍ବବର୍ତ୍ତୀ ସମୟ। ତେଣୁ ଜୁନ୍ 26 ତାରିଖକୁ ଜାତିସଂଘ ଆନ୍ତର୍ଜାତିକ ବେଆଇନ ନିଶାଦ୍ରବ୍ୟ କାରବାର ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। 2016 ଏହି ପ୍ରସଙ୍ଗରେ ଜାତିସଂଘ ସାଧାରଣ ପରିଷଦର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ରାଜ୍ୟସ୍ତରରେ ନିଶା ନିବାରଣ ଲକ୍ଷ୍ୟ ନେଇ ସରକାର ଦିଶା ଯୋଜନା କାର୍ଯ୍ୟକାରୀ କରିଛନ୍ତି। 2020 ଅଗଷ୍ଟ 15 ତାରିଖରେ ଦେଶବ୍ୟାପୀ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟ ଆରମ୍ଭ କରିଥିଲା। ଏପର୍ଯ୍ୟନ୍ତ 3 କୋଟିରୁ ଅଧିକ ଲୋକଙ୍କ ପାଖରେ ଏନେଇ ସଚେତନତା ବାର୍ତ୍ତା ପହଞ୍ଚାଯାଇସାରିଛି। ତେଣୁ ଆସନ୍ତୁ ନିଜେ ନିଶାଠାରୁ ଦୂରେଇ ରହିବା ସହ ଅନ୍ୟକୁ ସଚେତନ କରିବା ଏବଂ ଭାରତକୁ ଏକ ସୁସ୍ଥ ନିଶାମୁକ୍ତ ରାଷ୍ଟ୍ର ଭାବେ ଗଢ଼ି ତୋଳିବାରେ ସହଯୋଗ ପ୍ରଦାନ କରିବା।
1: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ସ୍ଟୁଡିଓ ଘରେ 7:00। ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ପ୍ରାରମ୍ଭରେ ଗୀତଟିକୁ କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ୍।

0: କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣୁଥିଲେ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓଗୁଡ଼ିରେ ରାତି 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲାକୁ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ୍ ଆମିଷ୍ଟାର୍ଡ। ଭାରତ ପଠାଇଲା 35 ଟନ୍‌ରୁ ଅଧିକ ରିଲିଫ୍ ସାମଗ୍ରୀ ଓ ଜୀବନ ରକ୍ଷାକାରୀ ଔଷଧ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କଲେ ଉଭୟ ଦେଶ। 16 ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଆସନ୍ତା ମାସ 1 ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ। ଏବଂ ଆୟର୍ଲାଣ୍ଡ ବିପକ୍ଷ T20 କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମାଙ୍କ ଏକ ଆଲୋକ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏକ ନିଶାମୁକ୍ତ ଓ ବିକଶିତ ଭାରତ ଗଠନ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ବର୍ମା ନିଜ ଆଲେଖ୍ୟରେ ଲେଖିଛନ୍ତି ସରକାର ନିଶା ସେବନକୁ ଏକ ଗମ୍ଭୀର ସମସ୍ୟା ଭାବେ ଗ୍ରହଣ କରିଛନ୍ତି, ଯାହା ଦେଶର ଯୁବପିଢ଼ିଙ୍କ ଭବିଷ୍ୟତ ଏବଂ ପ୍ରଗତି ସହ ଜଡ଼ିତ। ଦେଶର ସମସ୍ତ ନାଗରିକ ବିଶେଷ କରି ଯୁବପିଢ଼ି ଏହି ଜାତୀୟ ଅଭିଯାନର ଅଂଶୀଦାର ହେବା ଜରୁରୀ ବୋଲି ସେ କହିଛନ୍ତି। ସମସ୍ତେ ଏକାଠି ହୋଇ ଏହି ଅଭିଯାନକୁ ଏକ ଗଣସଂକଳ୍ପରେ ପରିଣତ କରିବାକୁ ଶ୍ରୀ ବର୍ମା ଅନୁରୋଧ କରିଛନ୍ତି। ଏକ ବିକଶିତ ଭାରତ ଗଠନ କ୍ଷେତ୍ରରେ ଏହି ନିଶାମୁକ୍ତ ଭାରତ ସଂକଳ୍ପ ଏକ ଶକ୍ତ ଆଧାର ହେବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନାର୍କୋ କୋଅର୍ଡିନେସନ୍ ସେଣ୍ଟର ଏନ୍କଡ୍ର 10ମ ଶୀର୍ଷସ୍ତରୀୟ ବୈଠକକୁ ସମ୍ବୋଧିତ କରି ନିଶା କାରବାର ବିରୁଦ୍ଧରେ ଏକ ମିଳିତ ସଂଗ୍ରାମ ପାଇଁ ଆହ୍ୱାନ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି ନିଶା ସମସ୍ୟା ଦେଶର ସୁରକ୍ଷା, ସାମାଜିକ ସ୍ଥିରତା, ଅର୍ଥନୈତିକ ସ୍ୱାର୍ଥ ଏବଂ ଯୁବପିଢ଼ିଙ୍କ ସହ ସାରା ଦେଶର ଭବିଷ୍ୟତ ପ୍ରତି ଏକ ବଡ଼ ବିପଦ। ଏହି ସଂଗ୍ରାମରେ ବିଜୟ ଲାଭ ପାଇଁ ସେ ଆଧ୍ୟାତ୍ମିକ ଗୁରୁ, ଯୁବବର୍ଗ ଏବଂ ମା'ମାନଙ୍କୁ ଏକାଠି ହେବାକୁ अनुरोध कर।
2: मेरा आप सबसे विनम्र आग्रह कि देश के आने वाले 100 वर्ष के भविष्य के लिए सभी सरकारों को एक साथ एक मंच पर आना होगा। सभी विभागों को जनता को गाइड करने वाले संतों को भी जोड़ना पड़ेगा और युवाओं पर घर में अपना रसूख रखने वाली हमारी मातृशक्ति को भी इसमें जोड़ना पड़ेगा, तभी जाकर इस लड़ाई के खिलाफ हम पूर्णतया सफल हो सकते हैं।
1: ସ୍ୱରାଷ୍ଟ୍ରମନ୍ତ୍ରୀ ତଥ୍ୟ ରଖି କହିଛନ୍ତି 2004-2014 ମଧ୍ୟରେ ପ୍ରାୟ 26 ଲକ୍ଷ କିଲୋଗ୍ରାମ ସିନ୍ଥେଟିକ୍ ଡ୍ରଗ୍ସ ଜବତ ହୋଇଥିଲା। ଏହାର ତୁଳନାରେ 2014-2026 ମଧ୍ୟରେ ଏହି ପରିମାଣ ବୃଦ୍ଧି ପାଇ 1,18,00,000 କିଲୋଗ୍ରାମରେ ପହଞ୍ଚିଛି, ଯାହା ସରକାରଙ୍କ ଅଭିଯାନର ସଫଳତାକୁ ଦର୍ଶାଉଛି। ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ NCB ଅନେକ ଅନ୍ଲାଇନ୍ ପୋର୍ଟାଲ ବିକଶିତ କରିଛି। ନିଶା ସମ୍ବନ୍ଧୀୟ ମାମଲାଗୁଡ଼ିକର ସୂଚନା ଏହି ପୋର୍ଟାଲରେ ସମୟସୀମା ମଧ୍ୟରେ ଅପଲୋଡ଼ କରିବାକୁ ଶ୍ରୀ ଶାହା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଭିଜନ୍ ଡକ୍ୟୁମେଣ୍ଟ ଅନ୍ ନାର୍କୋଟିକ୍ସ କଣ୍ଟ୍ରୋଲ 2026-2029ର ଉନ୍ମୋଚନ କରିଛନ୍ତି। ଏହା ନିଶା ଚାହିଦା ହ୍ରାସ, ଯୋଗାଣ ବନ୍ଦ ଏବଂ ନିଶାମୁକ୍ତି ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବ। ଏଥିସହ ଶ୍ରୀ ଶାହା ଏକ ସ୍ୱତନ୍ତ୍ର ଅଭିଯାନର ଆରମ୍ଭ କରିଛନ୍ତି, ଯାହା ଅଧୀନରେ ପ୍ରାୟ 6,000 କୋଟି ଟଙ୍କା ମୂଲ୍ୟର 2,09,500 କିଲୋଗ୍ରାମରୁ ଅଧିକ ଜବତ ନିଶାଦ୍ରବ୍ୟକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦିଆଯିବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଅପରେସନ୍ ଆମିଷ୍ଟାର୍ଡ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି। ଏହି ଅପରେସନ୍ ଅନ୍ତର୍ଗତ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତୀୟ ବାୟୁସେନାର 2 C-17 ବିମାନକୁ ଭେନେଜୁଏଲା ଅଭିମୁଖେ ଉଡ଼ାଣ ଭରିଛି। ସ୍ପାନିଶ ଭାଷାରେ ଆମିଷ୍ଟାର୍ଡ ଶବ୍ଦର ଅର୍ଥ ହେଉଛି ବନ୍ଧୁତା। ଭାରତ ଏବଂ ଭେନେଜୁଏଲା ସମ୍ପର୍କକୁ ଦର୍ଶାଇ ଏହି ଅଭିଯାନର ନାମକରଣ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ସହାୟତା ସାମଗ୍ରୀ ମଧ୍ୟରେ ଭାରତୀୟ ସେନାର ଭ୍ରାମ୍ୟମାଣ କ୍ଷେତ୍ରୀୟ ହସ୍ପିଟାଲର ଏକ ୟୁନିଟ୍ ସାମିଲ ଥିବାବେଳେ ଭୂକମ୍ପ ପ୍ରଭାବିତ ଲୋକଙ୍କ ପାଇଁ 35 ଟନ୍ରୁ ଅଧିକ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ, ଜୀବନ ରକ୍ଷାକାରୀ ଔଷଧ ଏବଂ ଚିକିତ୍ସା ଉପକରଣ ପଠାଯାଇଛି। ଏହି ଜରୁରୀକାଳୀନ ଚିକିତ୍ସା ସାମଗ୍ରୀ ମଧ୍ୟରେ 2 ଅତ୍ୟାଧୁନିକ ଭ୍ରାମ୍ୟମାଣ ହସ୍ପିଟାଲ ଭୀଷ୍ମ କ୍ୟୁବ୍ ମଧ୍ୟ ରହିଛି, ଯାହା ଅତି କମ୍ ସମୟରେ ଆହତମାନଙ୍କର ଚିକିତ୍ସା କରିବାରେ ସହାୟକ ହେବ। ବିପଦ ସମୟରେ ଭେନେଜୁଏଲା ସରକାର ଏବଂ ସେଠାକାର ଜନସାଧାରଣଙ୍କ ସହ ଭାରତର ସମର୍ଥନ ନେଇ ପ୍ରତିବଦ୍ଧତା ରହିଛି ବୋଲି ବୈଦେଶିକ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ 2 କର୍ଣ୍ଣାଟକ ଗସ୍ତରେ ଯିବେ। ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବାକୁ ଥିବା ନାଦପ୍ରଭୁ ଶ୍ରୀ କେମ୍ପେ ଗୌଡ଼ାଙ୍କ 517ତମ ଜନ୍ମବାର୍ଷିକୀ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବେ। ଆସନ୍ତା ରବିବାର ଦିନ ସେ ବେଙ୍ଗାଲୁରୁରେ ଆୟୋଜିତ ନିଶାମୁକ୍ତ ଭାରତ ସମ୍ମିଳନୀରେ ଯୋଗଦେବେ। ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଏବଂ ଆନ୍ତର୍ଜାତିକ ନିଶାଦ୍ରବ୍ୟ ବେଆଇନ ଚୋରାଚାଲାଣ ଓ ଅପବ୍ୟବହାର ନିରୋଧୀ ଦିବସ ଅବସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କ ଭୁଟାନ ପ୍ରତିପକ୍ଷ ଇଜାଙ୍ଗ ଡେ ଥାପାଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ବଢ଼ାଇବା ନେଇ ଆଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଏହି ଆଲୋଚନା ମୁଖ୍ୟତଃ ଶିକ୍ଷକମାନଙ୍କ ତାଲିମ, ଦକ୍ଷତା ବିକାଶ ଏବଂ ରୋଜଗାର ଉପରେ ଆଧାରିତ ଥିଲା। ଏଥିସହ ଡିଜିଟାଲ ଶିକ୍ଷା, କୃତ୍ରିମ ବୁଦ୍ଧିମତା, ସ୍ଥାୟୀ ପର୍ଯ୍ୟଟନ, ପାରମ୍ପରିକ ଚିକିତ୍ସା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ରକ୍ଷା ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଛନ୍ତି। ଶିକ୍ଷା, ନୂତନ ଜ୍ଞାନକୌଶଳ ପ୍ରୟୋଗ ଏବଂ ଦକ୍ଷତା ନିର୍ମାଣ ଭଳି ବଡ଼ ପ୍ଲାଟଫର୍ମରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବାର ଅନେକ ସୁଯୋଗ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭାରତ ଓ ଭୁଟାନର ଏହି ଭାଗିଦାରୀ ଆମର ସମାନ ଆଶା, ଆକାଂକ୍ଷା ଏବଂ ଆଧ୍ୟାତ୍ମିକ ସମ୍ପର୍କ ଆଧାରରେ ଗଢ଼ି ଉଠିଥିବାର କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବୈଠକରେ ଉଭୟ ଦେଶ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ଅଧିକ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଆସନ୍ତା ମାସ 1-3 ପର୍ଯ୍ୟନ୍ତ ନୂଆଦିଲ୍ଲୀ ଗସ୍ତରେ ଆସି 16 ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏହି ସମ୍ମିଳନୀ ଦ୍ୱାରା ଉଭୟ ଦେଶ ମଧ୍ୟରେ ଥିବା ସମସ୍ତ ସହଯୋଗର ସମୀକ୍ଷା କରାଯିବା ସହ ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ଏକ ବଡ଼ ସୁଯୋଗ ମିଳିବ। ଉଭୟ ଦେଶ ପାରସ୍ପରିକ ସ୍ୱାର୍ଥ ସମ୍ମିଳିତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ନିଜ ନିଜର ମତ ବିନିମୟ କରିବେ। ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ସାନାଇ ତାକାଇଚିଙ୍କର ଏହା ପ୍ରଥମ ଭାରତ ଗସ୍ତ। ପୂର୍ବରୁ ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 5th ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଟୋକିଓ ଗସ୍ତ କରିଥିଲେ। କୋଲକାତାର ତାର୍ତଲା ଅଟ୍ଟାଳିକା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି ପାଇଛି। ଆହତମାନଙ୍କୁ କୋଲକାତାର SSKM ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୁଲିସ୍ ଏହି ମାମଲାରେ ଜଣେ ସରକାରୀ ଅଧିକାରୀଙ୍କ ସମେତ ମୋଟ 6 ଗିରଫ କରିଛି। ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଜାତିସଂଘର ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ IMO ଆଜି ହର୍ମୁଜ୍ ପ୍ରଣାଳୀ ଦେଇ ଚାଲିଥିବା ଜାହାଜ ଏସ୍କର୍ଟ ଅଭିଯାନକୁ ସାମୟିକ ଭାବେ ବନ୍ଦ କରିଦେଇଛି। ଓମାନ ନିକଟରେ ଏକ ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ ପରେ IMO ଏହି ପଦକ୍ଷେପ ଗ୍ରହଣ କରିଛି। ଏହି ଆକ୍ରମଣ ଯୋଗୁଁ ଇରାନ ସହ ହୋଇଥିବା ପ୍ରାରମ୍ଭିକ ଅସ୍ତ୍ରବିରତି ସଫଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତାଇୱାନର ଏଭରଗ୍ରୀନ୍ ମେରାଇନ୍ କମ୍ପାନୀ କହିଛି, ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସମୟରେ ଏକ ଅଜଣା ବସ୍ତୁ ସେମାନଙ୍କ କଣ୍ଟେନର ଜାହାଜରେ ବାଜିଥିଲା। ତେବେ ଜାହାଜଟି ସେହି ଜଳପଥରୁ ସୁରକ୍ଷିତ ଭାବେ ବାହାରି ଆସିଛି ଏବଂ ସେଥିରେ ଥିବା କର୍ମଚାରୀ ଓ ସାମଗ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଅନ୍ୟପକ୍ଷରେ ଆମେରିକାର 2 ଅଧିକାରୀ ଏହି ଆକ୍ରମଣ ପାଇଁ

0: ଇରାନକୁ ଦାୟୀ କରିଛନ୍ତି। ଇରାନ ପ୍ରଶାସନ ଚେତାବନୀ ଦେଇ କହିଛି ସେମାନଙ୍କ ଦ୍ୱାରା ଅନୁମୋଦିତ ରୁଟ୍ ବାହାରେ ଯାଉଥିବା ଜାହାଜଗୁଡ଼ିକୁ କୌଣସି ସୁରକ୍ଷା ଗ୍ୟାରେଣ୍ଟି ଦିଆଯିବ ନାହିଁ। ଆଇଏମ୍ଓ ମହାନିର୍ଦ୍ଦେଶକ ଆର୍ସେନିଓ ଡୋମିଙ୍ଗୁଏଜ୍ କହିଛନ୍ତି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଏହି ଅଭିଯାନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଜାପାନରେ ଦୁଇଟି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ମେଖଲା ଏବଂ ହିଗୋସର ପ୍ରଭାବରେ ସେଠାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ସମଗ୍ର ଦେଶରେ ଯାତାୟାତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହେବାର ଆଶଙ୍କା ଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯିବା ସହ ପ୍ରାୟ 10 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଜରୁରୀକାଳୀନ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିକୂଳ ପାଗ ଯୋଗୁଁ ଏପର୍ଯ୍ୟନ୍ତ 200ରୁ ଅଧିକ ବିମାନର ଉଡ଼ାଣ ବାତିଲ କରାଯାଇଥିବା ନେଇ ଜାପାନ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଏଥିସହ ଅନେକ ଟ୍ରେନ୍ ଚଳାଚଳ ବନ୍ଦ ରହିଛି ଏବଂ କେତେକ ମୁଖ୍ୟ ଏକ୍ସପ୍ରେସ୍ ୱେକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ବେଲଫାଷ୍ଟରେ ଚାଲିଥିବା ଭାରତ ଆୟାର୍ଲାଣ୍ଡ ଅନ୍ତର୍ଜାତୀୟ ଟି20 କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆୟୋଜକ ଆୟାର୍ଲାଣ୍ଡ 12 ଓଭରରେ 4 ୱିକେଟ୍ ହରାଇ 86 ରନ୍ ସଂଗ୍ରହ କରିଥିଲା। ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟି20 ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଆସନ୍ତା ରବିବାର ଦିନ ଖେଳାଯିବ। ଫିଫା ବିଶ୍ୱକପ୍ର ଗ୍ରୁପ୍ ଆଇର ଏକ ମ୍ୟାଚ୍ରେ ଆଜି ନରୱେ ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ରେ ଇରାକ ଓ ସେନେଗାଲ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଉଭୟ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅନ୍ୟ ମ୍ୟାଚ୍ଗୁଡ଼ିକରେ ଇକ୍ୱେଡର, ଆଇଭରିକୋଷ୍ଟ, ନେଦରଲ୍ୟାଣ୍ଡସ୍ ଏବଂ ତୁର୍କୀ ବିଜୟ ଲାଭ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲାକୁ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ୍ ଆମିଷ୍ଟାର୍ଡ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କଲେ ଉଭୟ ଦେଶ ଏବଂ ଆୟାର୍ଲାଣ୍ଡ ବିପକ୍ଷ ଟି20 କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଦେବଗଡ଼ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ ସରକାରଙ୍କ ବିକାଶ ଓ ଉପଲବ୍ଧି ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରଗତି ପ୍ରବାହ 2 ବର୍ଷରେ 2 ଗୁଣ ବିକାଶ ବିକାଶଧାରା ଓଡ଼ିଶା ସାରା ପୁସ୍ତକ ଉନ୍ମୋଚନ କରାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସିଏମ୍ କିଷାନ, ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ଲକ୍ଷପତି ଦିଦି, ଅନ୍ତୋଦୟ ଗୃହ ଏବଂ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରାଯାଇଥିଲା। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ସାକାର କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
3: ପ୍ରୋଗ୍ରେସ ରିପୋର୍ଟ ନେଇକି ଲୋକଙ୍କ ପାଖକୁ ଯାଉଛୁ। ଉଦ୍ଦେଶ୍ୟ ଏଇଟା ଯେ ସରକାର ମୁଁ କେମିତି ଆମେ ଉତ୍ତରଦେହୀ କରେଇ ପାରିବୁ। ବହୁ ସମୟରେ ଦଳ ଭାବେ ନାହିଁ ଯେ ସେମାନେ ଉତ୍ତରଦାୟୀ ଦେଇ ବୋଲି, ଆମେ ଚାହୁଁଛୁ ଯେ ସରକାର ମାନେ ଉତ୍ତରଦେହୀ ହେବା କଥା, ତାଙ୍କର କାମର ବିବରଣୀ ନେଇକି ଲୋକଙ୍କ ପାଖକୁ ଯିବା କଥା, ଏବଂ ଗୋଟେ ଛାତ୍ର ଭଳିଆ ଛାତ୍ର ଯେମିତି ପାଠ ପଢେ ଏବଂ କ୍ଲାସର ପରୀକ୍ଷା ଦିଏ ଏବଂ ଶିକ୍ଷକ ମାନେ ତାର ମୂଲ୍ୟାଙ୍କନ କରନ୍ତି କେତେ ମାର୍କ ସେ ପାଇବ, ଆମେ ଚାହୁଁଛୁ ଗୋଟେ ସରକାରକୁ ମଧ୍ୟ ସେଭଳିଆ ଛାତ୍ର ଭାବରେ ଆମର ଶିକ୍ଷକ ଏବଂ ମୂଲ୍ୟାଙ୍କନ କରିବା ଲୋକ ହେଲେ ଭୋଟର ମାନେ ଯେଉଁମାନେ ଆମକୁ ନିର୍ବାଚିତ କରିକି ସରକାର ଗଠନ କରିବା ସୁଯୋଗ ଦେଇଛନ୍ତି। ତେଣୁ ଆମେ ଆମର ପ୍ରୋଗ୍ରେସ ରିପୋର୍ଟ ନେଇକି ଯାଉଛୁ ଲୋକଙ୍କ ପାଖକୁ, ବିଭିନ୍ନ ବିଭାଗର ମଧ୍ୟ ପ୍ରୋଗ୍ରେସ ରିପୋର୍ଟ ନେଇକି ଯାଉଛୁ। ଧାନ ଇନପୁଟ ସବସିଡି 800 ଟଙ୍କାରୁ ଆରମ୍ଭ କରିବା, ଧାନ କ୍ୱିଣ୍ଟାଲ ପିଛା 3100 ଟଙ୍କାରେ କ୍ରୟ କରିବାର ନିଷ୍ପତ୍ତି ନେବା, ସୁଭଦ୍ରା ଯୋଜନାରେ 5 ବର୍ଷ ଭିତରେ ବର୍ଷକୁ 10,000 ଲେଖା ହିସାବରେ ଓଡ଼ିଶାର ସମସ୍ତ 18 ବର୍ଷରୁ ଉର୍ଦ୍ଧ ମା ଭଉଣୀ ପାଖରେ ସୁଭଦ୍ରା ଯୋଜନା ପହଞ୍ଚେଇବା, ଏଠି ଶିକ୍ଷାର ମାନ ବଢେଇବା, ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚେଇବା, KG ରୁ PG ପର୍ଯ୍ୟନ୍ତ ମାଗଣା ଶିକ୍ଷା ମାଧ୍ୟମରେ ଓଡ଼ିଶାର ଛାତ୍ର ମାନଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା।
2: ଦେବଗଡ଼ ବିକାଶ ଭବନ ସମ୍ମିଳନୀ କକ୍ଷରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର ନିବାରଣ ସମ୍ବନ୍ଧୀୟ POA ଆଇନ 1999 ର କାର୍ଯ୍ୟକାରିତା ଉପରେ ଜିଲ୍ଲାସ୍ତରୀୟ ତ୍ରୈମାସିକ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ବର୍ଗର ଲୋକମାନଙ୍କ ସୁରକ୍ଷା, ସାମାଜିକ ସଶକ୍ତିକରଣ ଏବଂ ଅତ୍ୟାଚାର ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। କୋଭିଡ୍ ମହାମାରୀ ସମୟରେ ପିତା କିମ୍ବା ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଚଳିତ ବର୍ଷ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଯଶୋଦା ଯୋଜନାରେ ସହାୟତା ଯୋଗାଇ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ 8 ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରୀନ୍ ପ୍ୟାସେଜ୍ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଏହି ପିଲାମାନେ ବଲାଙ୍ଗୀର ଓ ଭୁବନେଶ୍ୱରସ୍ଥିତ ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜ୍ମେଣ୍ଟରେ ନାମ ଲେଖାଇ ମାଗଣା ଉଚ୍ଚଶିକ୍ଷା ସୁବିଧା ପାଇବେ। ଆଗାମୀ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ଦେବଗଡ଼ରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସମସ୍ତ ବିଭାଗକୁ ପୂର୍ବ ପ୍ରସ୍ତୁତି ସୁନିଶ୍ଚିତ କରିବା, ଦୁର୍ଗମ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ଓ କିରୋସିନ୍ ମହଜୁଦ ରଖିବା, କୃଷି ପାଇଁ ବିହନ, ସାର ଓ କୀଟନାଶକ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଅବସରରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ଓ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାର 500ରୁ ଅଧିକ ଗର୍ଭବତୀ ମହିଳା ଏହି ସେବାର ସୁଫଳ ପାଇଥିବା ବେଳେ ସୁରକ୍ଷିତ ମାତୃତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରକୋଟ, ରିୟାମାଳ ଓ ତିଲେଇବଣି ବ୍ଲକରେ 73 ଜଣ ବୁଥ୍ ଲେଭେଲ୍ ଏଜେଣ୍ଟଙ୍କୁ ତାଲିମ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନୁସାରେ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରେ ସାମିଲ ଓ ଅଯୋଗ୍ୟ ନାମ ବାଦ୍ ଦେବା ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
4: ଶୁଣୁଥିଲେ ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଆକାଶବାଣୀର କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 7:30। ଏଥର ଶୁଣନ୍ତୁ କୃଷିଜୀବୀ ବନ୍ଧୁମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଆମ ଚାଷବାସ। ପ୍ରାରମ୍ଭରେ ରହିଛି କିଛି ବିଜ୍ଞାପନ ବିରତି।
5: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
6: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
5: କନକ ଜୁଏଲେରୀ, ବିଏସ୍ ମଲ, ଧୋପାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ମାଧିଆ ଭାଇ ଜୁହାର।
1: ଜୁହାରେ ଜୁହାରେ ଶୁଣିଲୁ ନାନୀ, ଏ ପାଣିପାଗ ଟିକେ ଶୁଖିଲା କରୁଛି ବୋଲି ତୁମକୁ ଭଲ ସୁଯୋଗ ମିଳିଯାଉଛି, କିଛି ନହେଲା ନାହିଁ ଏ ମୁହଁ ସଞ୍ଜ ବେଳକୁ ଏ ବୈଠକ ଘରକୁ ମାଡ଼ି ଆସୁଛ।
0: ହଁ ଭାଇ, ମାଡ଼ି ଆସିବାର କାରଣ ବି ଗୋଟେ ରହିଛି।
1: କାରଣ ରହିଛି?
0: ହଁ ଭାଇ, ଦେଖ ଭାଇ, ଏଥର ଦୁର୍ବଳ ମୌସୁମୀ, ଆମେ ତ ଖବରକାଗଜରେ ପଢୁଛନ୍ତି, ସମ୍ବାଦ ଶୁଣୁଛନ୍ତି, ଟିଭିରେ ବି ଦେଖୁଛନ୍ତି।
1: ଦୁଇ ଦିନ ତଳେ ଏଇ ଖବରକାଗଜ ଉପରେ ଟିକେ ଆଖି ପକାଉଥିଲି, ଆମ ପାଣିପାଗ ବାଲା ସୂଚନା ଦେଇଛନ୍ତି ଜୁନ ମାସରେ ଯଦିଓ ଏତେଟା ବର୍ଷା ପାଣି ଆମର ନାହିଁ, କିନ୍ତୁ ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ତିନି ମାସରେ ମଧ୍ୟମ ଧରଣରୁ ଟିକେ ବେଶୀ ବର୍ଷା ହେଇପାରେ।
0: ଜଳ ଅଭାବରେ କଣ ଟିକେ ଚାଷ କରିହବ, କଣ କେମିତି ଆଗକୁ କଥା ହେବା, କଣ ଟିକେ କଲେ ଦି ପଇସା ରୋଜଗାର ହେଇପାରିବ, କାହିଁକି ନା ଭାଇ ପେଟ ପାଟଣା କଥା, ଆଉ ବୈଠକ ଘରକୁ ନ ଆସିଲେ ସେସବୁ ବିଷୟରେ ଟିକେ ଜାଣିବି କେମିତି।
1: ଏ ଦୁଇ ଦିନ ତଳେ ଯେତେବେଳେ ଆସିଥିଲ ସେତେବେଳକୁ ଆମେ କଥା ହଉଥିଲେ ପ୍ରା ପନିପରିବା ଚାଷ କରିବା ପାଇଁ। ଆଉ କହି ରଖିବା, ଯୋଉ ଚାଷୀ ଭାଇ ଭଉଣୀଙ୍କ ହାତରେ ଟିକେ ପାଣିର ସୁବିଧା ମଧ୍ୟ ଅଛି, ସେମାନେ ପନିପରିବା ଚାଷ କଲେ ମଧ୍ୟ ତାଙ୍କ ପରିବାର ପାଇଁ ଭଲ ଦୁଇଟା ରୋଜଗାର କରିପାରିବେ। ତା ସହିତ ସଞ୍ଜନାନି ଦେଖୁଛି, ତମେ ବର୍ତ୍ତମାନ ଏଇ ଯେ ତୁମ ପରିବାର ସମ୍ପର୍କରେ ଏତେ ଚିନ୍ତା ନ କରିକି ଏ କେମିତି ହାତକୁ ଦି ପଇସା ଆସିବ ସେ ବାବଦରେ ବେଶୀ ଚିନ୍ତା କଲଣି।
0: କିନ୍ତୁ ଭାଇ ଦେଖ, ଏଥର ବର୍ଷା କମ୍ ହବ, ତେଣୁ ଖାଲି ଯେ ମୁଁ ଚିନ୍ତା କରୁଛି ନାହିଁ, ଆମର ସବୁ ଚାଷୀ ଭାଇ ଭଉଣୀମାନେ ସମସ୍ତେ ଚିନ୍ତାରେ ଅଛନ୍ତି, କାହିଁକି ନା ଏଥର ବର୍ଷା କମ୍ ହବ, ଆଉ ବର୍ଷା କମ୍ ହେଲେ ଯେଉଁଗୁଡ଼ିକ ଅଧିକ ପାଣି ଦରକାର, ମୁଖ୍ୟତଃ ଧାନ କଥା କହୁନ ଭାଇ, ଧାନ ପାଇଁ ଟିକେ ଅଧିକା ପାଣି ଦରକାର, ଆଉ ଯଦି ଠିକ୍ ସମୟରେ ବର୍ଷା ନହେଲା ଆଉ ବର୍ଷା କମ୍ ହେଲା ତେଲେ ଅସୁବିଧା ନିହାତି ହବ,
1: ନିହାତି ହବ। ତେବେ ସଞ୍ଜୁ ନାନୀ, ମୁଁ ଭାବୁଛି ତମ ଅନ୍ତରରେ ଗୋଟେ କଥା ଲୁଚେଇ ରଖୁଛ, ଗାଁରେ ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଛ, ତାରି ମାଧ୍ୟମରେ କଣ ଟିକେ ଏଥର ବେଶୀ କିମ୍ବା ଅଲଗା ପ୍ରକାର ଚାଷ କରିବାର ଆଶା ଅଛି କି?
0: ହଁ ଭାଇ, ଆଶା ଅଛି, ଭାବୁଛୁ ଏଥର ଟିକେ ମାଣ୍ଡିଆ ଚାଷ କରିବୁ।
1: ମାଣ୍ଡିଆ ଚାଷ?
0: ହଁ
1: ହଁ, ସେଇଦିନ ତ କହୁଥିଲ କଣ ମାଣ୍ଡିଆ ଚାଷରେ ଏତେ ବର୍ଷା ପାଣିର ଆବଶ୍ୟକତା ନାହିଁ,
0: ପରିଶ୍ରମ ବି ଭାଇ କମ୍।
1: ହଁ ହଁ ହଁ,
0: ଏଥର ଯେହେତୁ ଜଳର ଅଭାବ ଆମେ ଶୁଣୁଛନ୍ତି, ଏଥର ଆମର SHG ଗ୍ରୁପରେ ଆମେ କଥା ହେଇଛୁ ସବୁ ଭଉଣୀମାନେ, ମାଣ୍ଡିଆ ଚାଷ ଆଡ଼େ ମନ ଦେବା, ଟିକେ ମାଣ୍ଡିଆ ଚାଷ ଏଥର କରିବା, ଆଉ ଯେଉଁ ପନିପରିବା ଟିକେ କମ୍ ଜଳରେ ହେଇପାରିବ ସେଇ ପନିପରିବା ଗୁଡ଼ିକ ଚାଷ କରିବା। ତେବେ ଦେଖ ଭାଇ ଗୋଟିଏ କଥା, ପରିବାର ଦରଦାମ କେତେ ବଢ଼ିଯାଉଛି କହୁନାହାନ୍ତି, ବାଡ଼ି ଘରେ ଯଦି ଆମେ ଟିକିଏ କିଛି ପନିପରିବା ନ ଲଗେଇଲୁ, ଏଇ ବାଇଗଣଟିଏ, ଲଙ୍କାଟିଏ, କଲରାଟିଏ, ଜହ୍ନିଟିଏ, ଆମ ପରିବାର ପ୍ରତିପୋଷଣ କରିବୁ କେମିତି କହିଲ ଭାଇ?
1: ହଁ, ବର୍ତ୍ତମାନ ସମୟରେ ଯେହେତୁ ସଭିଙ୍କ ଅଣ୍ଟିରେ ଦୁଇ ପଇସା ରହୁଛି, ହାଟ ବଜାରକୁ ଆମେ ଗଲାବେଳକୁ ଅଣ୍ଟିରେ ଯେହେତୁ ଅଛି, ଏଠୁ ଟିକେ ସେଠୁ ଟିକେ ନେଇକି ମାନେ କେତେ ପ୍ରକାର ପନିପରିବା ଆଣୁଛେ, ହେଲେ ଯେହେତୁ ଲୋକଙ୍କର ଟିକେ ବର୍ତ୍ତମାନ ରୋଜଗାର କରିବାର ଶକ୍ତି ବଢ଼ିଯାଇଛି, ସଭିଏ ତ ବଜାର ମୁହାଁ ହେଲେ,
0: ହଁ ସମସ୍ତେ
1: ମାନେ ଖାଉଟି ବେଶୀ ହେଲେ, ଜିନିଷ ସେତିକି ଆମର ନାହିଁ
0: ନାହିଁ, ତାପରେ ଆମର ସବୁ ଭାଇ ଭଉଣୀମାନେ ଘରେ ଟିକେ କଣ ଲଗେଇଲେ ହୁଅନ୍ତା, କିନ୍ତୁ ଅଳସ୍ୱାମୀର ଶିକାର ହଉଛନ୍ତି, ବଜାରକୁ ଯିବା ଦୁଇଟି କିଣି ଆଣିବା, କିନ୍ତୁ ଯେତେବେଳେ ପରିବାର ଦରଦାମ ବଢ଼ିଯାଉଛି ସେତେବେଳେ ଭଉଣୀମାନେ କହିବେ ଆମେ ବାଡ଼ିରେ ଦିଟା କଣ ଲଗେଇବା, କିନ୍ତୁ ସେ କଥା ରହିଲା ଭାଇ କଥାରେ,
1: କଥାରେ
0: ପୁଣି ପରିବା ରେଟ୍ ହେଲେ ସେଇ କଥା ଆମେ କଣ ଦିଟା ଲଗାନ୍ତେ, କିନ୍ତୁ ଏଇଠି ଆମେ କାର୍ଯ୍ୟକ୍ରମ ମାଧ୍ୟମରେ କହିବା ବାଡ଼ି ଘରେ ସମସ୍ତଙ୍କର କିଛି ନା କିଛି ଜାଗା ଅଛି, ଟିକେ କିଛି ଲଗାନ୍ତୁ, ଏଇ ଟମାଟୋ ଟିକେ, ବାଇଗଣ ଟିକେ, ଭେଣ୍ଡି ଟିକେ,
1: ଘରେ ଯେତିକି ଆମର ଦରକାର ହବ ସେଇ ସେତିକି ମଧ୍ୟ ଆମେ ନିଜ ବାଡ଼ି ଅଗଣାରେ ଲଗେଇକି କରିପାରନ୍ତେ।
0: ହଁ ଭାଇ, ଆଉ ଗୋଟେ କଥା ଦେଖ ଭାଇ, ପରିବାଟିଏ ଆମର ବାଡ଼ିରେ ଫଳିଥିବ, ଆମେ ଦୌଡି ଗଲେ ଟିକେ ତାଜା ପରିବା ତୋଳି ଆଣିଲେ, ବାଇଗଣଟେ, ଟମାଟୋଟେ ପୋଡି ଦେଲେ, ନହେଲେ ଭାଜି ଦେଲେ, ପଖାଳ ଟିକେ ଖାଇଲେ,
1: ତାର ଯୋଉ ସ୍ୱାଦ,
0: ଆଉ ବଜାରରୁ ଆଣିଲେ ସେହିପରି ସ୍ୱାଦ ଅଛି
1: ନା? ବଜାର ତ ବର୍ତ୍ତମାନ ପ୍ରାୟ ଯାହା ଆସୁଛି ସବୁ ସାର ଦିଆ, ସାର ଦିଆ ଖାଇଲେ ସେ ଆମ ଦେହରେ କୋଉ ପ୍ରକାର କୁପ୍ରଭାବ ପକଉଛି ପ୍ରାୟ ସମସ୍ତେ ଜାଣୁଛନ୍ତି, କିନ୍ତୁ ହାତ ଅଳସକୁ ନିଶ ବଙ୍କା, ଯେହେତୁ ଚାଷ କରୁନାହାନ୍ତି, ଯୋଉ ଜିନିଷ ଭଲ ଦେଖାଯାଉଛି ଅର୍ଥାତ ଯୋଉଠି ଆମର ଯୋଉ ସାର ବେଶି, କୀଟନାଶକ ବେଶି, ସେଇ ପନିପରିବା ବାଛି ବାଛି ଆଣୁଛେ, ନିଜ ଦେହ ଭିତରେ ସେଗୁଡାକୁ ପୁରଉଛନ୍ତି ବୋଲି ନାନା ପ୍ରକାର ରୋଗ ବାଗ ସହଜରେ ହେଉଛି। ନିଜ ବାଡ଼ି ଅଗଣାରେ ଆମେ ଯାହା ଚାଷ କରିବା ସେଇଟାକୁ ତ ନିଶ୍ଚୟ ଆମେ ଜୈବିକ ପଦ୍ଧତିରେ କରିଥିବା, ଅର୍ଥାତ ସେଠି ଆମର ଖତ ନିଶ୍ଚୟ ପଡ଼ିଥିବ, ସେଠି ଯୋଉ ପୋକ ମରା ଦେବାର ଆବଶ୍ୟକତା ହିଁ ନାହିଁ।
0: ତାପରେ ଭାଇ ଦେଖ, ଏଇ ଯୋଉ ଆମର କଦଳୀ ଗଛ ଟିକେ, ଆମର
1: ସଜନା
0: ଗଛ ଟିକେ, ଏଇ ଗଛ ଗୁଡିକ ଲଗେଇ ଦବା ଯଦି ଭାଇ ବାଡ଼ିରେ ଆମର 8-10 ଲେଖାଏଁ, ଆମର ବର୍ଷ ସାରା ପରିବାର ଅଭାବ ରହିବନି, ନିଜେ ଖାଇକି ଆମେ ଆମର ସାଇ ପଡ଼ିଶାରେ ବାଣ୍ଟି ପାରିବା ନା କ'ଣ କହୁନ ଭାଇ?
1: ପ୍ରାୟତଃ ଏଇ ପରିସ୍ଥିତି ଆମ ଗ୍ରାମାଞ୍ଚଳରେ ରହିଛି, କାହିଁକି ନା ତମେ ଯଦି ସକାଳୁ ସକାଳୁ ତଳ ସାଇକି ଗଲ, ଏ ପ୍ରଧାନ ଘରୁ ଅମୃତ ଭଣ୍ଡା ଦୁଇଟା, ଏ ସାହୁ ଘରୁ ଏ ସୁଜନା ଛୁଇଁ ଚାରିଟା, ଆଉ କାହା ଘରୁ ଶାଗ କେରାଏ, ଏ ସବୁ ମାଗଣା ମାଗଣା ମିଳିଯାଏ, କାହିଁକି ନା ସେଗୁଡ଼ାକ ଆମ ବାଡ଼ି ବଗିଚାରେ ପ୍ରାୟତଃ ଗ୍ରାମାଞ୍ଚଳରେ ନିଶ୍ଚୟ ରହିଛି, ଆଉ ତାଙ୍କ ବାଡ଼ିରେ ହେଲା ଆମ ବାଡ଼ିରେ କାହିଁକି ହେଇପାରିବନି?
0: ହଁ ଭାଇ, ମୁଁ କିନ୍ତୁ ମୋ ବଗିଚାରେ ଭାଇ ଏସବୁ ଗଛର ଅଭାବ ରଖିନାହିଁ, ଅମୃତଭଣ୍ଡା ହେଉ, କଦଳୀ ହେଉ, ଆମର ସଜନା ଗଛ ହେଉ, ବାଡ଼ିରେ ମୁଁ ପ୍ରଚୁର ପରିମାଣରେ ଲଗେଇଛି। ସମସ୍ତେ ଯଦି ସିନା ଭାଇ ଆଗ୍ରହୀ ହେବେ ତାହେଲେ ଭଲ ହବ।
1: ଏ ଆରମ୍ଭରେ ଆମେ ଯୋଉ କଥା ହଉଥିଲେ ଏଲନିନୋ, ଏଲନିନୋ ପ୍ରଭାବରେ ସମଗ୍ର ପୃଥିବୀରେ ଏ ବର୍ଷ ଅକାଳ ପଡିଛି, ୟାର ମୂଳ କାରଣ ହେଲା ପର୍ଯ୍ୟାପ୍ତ ଗଛ ପତ୍ର ଆମ ପରିବେଶରେ ବର୍ତ୍ତମାନ ନାହିଁ। ସେଇ ସେମିତି ତମେ ଆମେ ଚେଷ୍ଟା କରିକି ଯେମିତି ସେ ପନିପରିବା ନିଜ ଘରର ମେଣ୍ଟେନ ପାଇଁ ଯାହା ଦିଟା ଆମେ କରୁଛନ୍ତି, ଆମର ଯୋଉ ବନ ମହୋତ୍ସବ ଫି ବରଷ ଗଛ ଲାଗୁଛି, କିନ୍ତୁ ଛଅ ମାସ ପରେ ବର୍ଷେ ପରେ ସେଇଠି ଦେଖିଲା ବେଳକୁ ଯୋଉ ପଡ଼ିଆକୁ ସେଇ ପଡ଼ିଆ, ଏଇ ଯୋଉ ଗଛ ଆମେ ଲଗଉଛନ୍ତି ଗଛ ରହୁନାହିଁ, କାରଣ ଖୋଜି ବସିଲା ବେଳକୁ ତମେ ଭାଙ୍ଗିଦେଲ, ମୁଁ ହାଣିଦେଲି, କିମ୍ବା କୋଉ ଛେଳି ମୁହଁରେ ଗଲା କି କେମିତି ହେଉଛି। ସେଇ ସେତକ ଯଦି ଆମେ ଚେଷ୍ଟା କରିକି, ତମେ ଯେମିତି କହିଲ ଏ ବର୍ଷ ତମେ କ'ଣ ଗ୍ରୁପ ମାଧ୍ୟମରେ ମାଣ୍ଡିଆ ଚାଷ କରୁଛ, ମହିଳାମାନେ ଆମର ଅଣ୍ଟା ଭିଡ଼ିଲେ ଗଛ ଗୁଡ଼ାକ କ'ଣ ଆକଟରେ ରହିପାରନ୍ତାନି?
0: ହଁ ରହିପାରିବ, କାମରେ ଆଗ୍ରହ ଦରକାର, ଚେଷ୍ଟା ଦରକାର। ତାହେଲେ ଭାଇ ପରିବେଶ କଥା ଆମେ ହଉଥିଲେ, ପରିବେଶ ପ୍ରଦୂଷଣ ଯୋଗୁଁ ହଉ ବା ଯୋଉ ଏଲନିନୋ କଥା କହିଲେ, ଆମର ସନ୍ତୁଳନ ଆମର ବିଗିଡ଼ି ଯାଉଛି, ଠିକ ସମୟରେ ଆମର ବର୍ଷା ହଉନି, ମୌସୁମୀ ଆସୁଛି କିନ୍ତୁ ମୌସୁମୀ ଅନୁଯାୟୀ ବର୍ଷା ହେଇପାରୁନି, ତେବେ ଏଇଟା କିଛି ନୂଆ କଥା ନୁହେଁ, ଏବେ ଆମେ ପ୍ରାୟ ବର୍ଷକୁ ବର୍ଷ ଏଇଭଳି ପରିସ୍ଥିତିର ସାମ୍ନା କରୁଛନ୍ତି।
1: ତେଣୁ
0: ସଜାଗ ରହିବାକୁ ହବ, ଆମେ ସମସ୍ତେ ସଚେତନ ରହିବା। ସଚେତନ ରହିବା କ'ଣ ଭାଇ, ଗଛ ଦୁଇଟା ଆମେ କାଟିବା ନାହିଁ।
1: ଗଛ କାଟିବା ପୂର୍ବରୁ ଆମକୁ ଆଖି ଆଗରେ ରଖିବା ପାଇଁ ହବ, ମୁଁ ଯେତିକି ଗଛ କାଟୁଛି ତା ପ୍ରତିବଦଳରେ ଆହୁରି 10ଟି ଗଛ ଲଗେଇକି ତାର ଯତ୍ନ ନେବି, ତାକୁ ବଡ କରିବି,
0: ବଡ କରିବି। ସେଇଭଳି ମନୋଭାବ ରଖିଲେ ଗଛ ସଂଖ୍ୟା ବଢିବ, ଆଉ ଆମର ଗୋଟେ ସବୁଜ ସୁନ୍ଦର ପୃଥିବୀ ହେଇପାରିବ,
1: ହେଇପାରିବ, ହେଇପାରିବ।
0: ସମସ୍ତଙ୍କୁ ଅଣ୍ଟା ଭିଡ଼ିବାକୁ ପଡିବ, ଖାଲି ଯେ ତୁମେ କହିଦେଲେ ହବ, ମୁଁ କହିଦେଲେ ହବ ତାହା ନୁହେଁ, ମିଳିତ ସହଯୋଗ ସମସ୍ତଙ୍କର ଆବଶ୍ୟକ।
1: ସଞ୍ଜୀବ ନାନି, ଏଇଠି ତୁମ ଗ୍ରୁପର ତିରିଲାମାନଙ୍କୁ ଟିକେ ବେଶୀ ଧନ୍ୟବାଦ ଦେବି, କାହିଁକି ନା ଦେଖାଦେଇଛି ଆମ ତିରଲାମାନେ ଯେଉଁଥିରେ ଆଗଭର ହେଉଛନ୍ତି, ସେମାନେ ନେତୃତ୍ୱ ନେଉଛନ୍ତି, ସେଇ କାମଟି ପ୍ରାୟ ଆମର 90% ସଫଳତା ପାଉଛି,
0: ସଫଳ ହେଉଛି। ଭାଇ ଆଉ ଟିକେ ଆଗରୁ ଯୋଉ କହୁଥିଲେ ବନ ମହୋତ୍ସବ ସପ୍ତାହ, ଏଇ ପରା ଜୁନ ମାସର ଶେଷ, ଜୁଲାଇ ମାସ ପ୍ରଥମ ସପ୍ତାହ ହେଉଛି ଆମର ବନ ମହୋତ୍ସବ ମାସ, ତାହେଲେ ଅଣ୍ଟା ଭିଡ଼ିବା ଆମେ ସମସ୍ତେ, ଆଉ ଏଇ ଆମର ଚାଷବାସ କାର୍ଯ୍ୟକ୍ରମ ମାଧ୍ୟମରେ କହିବା ସମସ୍ତେ ପ୍ରଚୁର ଗଛ ଲଗାନ୍ତୁ,
1: ତାହେଲେ ଯାଇକି ଆମ ପରିବେଶର ସନ୍ତୁଳନ ରହିବ, ଆଉ ଏଲନିନୋ ଯେମିତି ଆମକୁ ମଝିରେ ମଝିରେ ଡରଉଛି, ଏମିତି ପରିସ୍ଥିତି ମଧ୍ୟ ଦେଖା ଦେବନି ମ
0: ଭାଇ? କଥା ହଉଥିଲେ ତ ଏମିତି କଥା
1: ହଉଥିଲା,
0: ସେଇ ପ୍ରଭୁ ଜଗନ୍ନାଥ ସମସ୍ତଙ୍କର ନାଥ, ସେ ସମସ୍ତଙ୍କୁ ଭଲରେ ରଖନ୍ତୁ,
1: ଉପରବାଲା ସିଏ ଚାହିଁଲେ ରଖିବେ ନହେଲେ ତାରିବେ।
0: ତାହେଲେ କାର୍ଯ୍ୟକ୍ରମ ପ୍ରଥମରେ ଜଗନ୍ନାଥଙ୍କ ନାଁ ଟିକେ ନବା ଆଉ,
1: ହେଲା।

0: ଶିଳ୍ପୀମାନଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଏଥର ପେଟ ପାଟଣା କଥା, ଏଲ୍ ନିନୋର ପ୍ରଭାବରେ ବର୍ଷା ପାଣି ଯାହା ଆମକୁ କଲବଲ କରୁଛି, ଦୁଃଖ ଲାଗୁଛି, କିନ୍ତୁ ଚାଷୀ କୂଳ କିଛି ନା କିଛି ନିଶ୍ଚୟ ଚାଷ କରିବ।
1: ଚାଷୀ ପୁଅ ଚାଷ ତାର ଧର୍ମ, ସେ ତାର ଧର୍ମ କେବେ ଛାଡିବ ନାହିଁ।
0: ଚାଷୀ ଅନ୍ଧ ବର୍ଷା ହଉ କି ନ ହଉ,
1: ଯେକୌଣସି

0: ପରିସ୍ଥିତି ହେଲେ ମଧ୍ୟ ଚାଷୀ ଭାଇ ତାର ଚାଷ କରିବ। ଭାଇ, ଗୋଟିଏ ଯୁବକ ଚାକିରି ଖଣ୍ଡିଏ କରିଛି, ତା ସହିତ ସେ ଗୋପାଳନରେ ମନ ବଳେଇଛି। ଆଜି ନୁହେଁ, 16 ବର୍ଷ ବୟସରୁ ଗାଈ ଦିଟି ରଖିଥିଲା। ସେ ଗାଈ ବଢି ବଢି ଏବେ ତାକୁ 80 ଲିଟର କ୍ଷୀର ଦଉଛ।
1: ଏ ସଞ୍ଜୁ ନାନୀ, ଯୋଉ ଭାଇଙ୍କ କଥା କହୁଛ, ସେ ବି କଣ ଖଣ୍ଡେ ଚାକିରି କରିଛନ୍ତି, ତଥାପି ଯେତେବେଳେ ସେ ଟିକେ ବଳକା ସମୟ ପାଉଛନ୍ତି, କାହିଁକି ହାତ ଛନ୍ଦି ବସିବେ? ଗାଈ ଗୋରୁ ଦିଟା ରଖିବେ, ତାଙ୍କ ପାଖରୁ କ୍ଷୀର ଟିକେ ମିଳିକି ପରିବାର ଚଳାଚଳ ଆଉ ଟିକେ ସୁରୁଖୁରୁରେ ହେଇପାରିବ।
0: ସେତିକି ନୁହେଁ ଭାଇ, ଆଉ ସେ ଗାଈ ମାନଙ୍କ ଗୋବରରୁ ଯୋଉ ଖତ ହଉଛି, ସେ ଖତକୁ ପ୍ରୟୋଗ କରି ସେ କିଛି ଚାଷ ବି କରୁଛନ୍ତି।
1: ଓ ଶିକ୍ଷିତ ଭାଇ, ତାହେଲେ ଗାଈ ରଖିଲେ ଲାଭ କଣ? ସବୁ କିଛି ଜାଣିଛନ୍ତି,
0: ପାଠ 2 ଅକ୍ଷର ଯେହେତୁ ପଢିଛନ୍ତି, ତେଣୁ ସେ ଚାଷବାସ ବିଷୟରେ ଟିକେ ଜ୍ଞାନ ରଖିଛନ୍ତି। କିଛି ନହେଲେ ସେ ହର୍ଟିକଲଚର କୁ ଯାଇ, ଏଗ୍ରିକଲଚର ଅଫିସ କୁ ଯାଇ ପରାମର୍ଶ ନେଇ ସେ ତାଙ୍କର ଚାଷ କରୁଛନ୍ତି।
1: ତାଙ୍କ ବାବଦରେ ତ ଏତେ କଥା କହିଲଣି, ତାହେଲେ ତାଙ୍କ ସହିତ କଣ ଦିଟା କଥା ହେଇଛ, ନା କେବଳ ଖାଲି ତାଙ୍କ ପାଖକୁ ଯାଇକି ଯାହା ଅଭିଜ୍ଞତା ସେଇଟା କହୁଛ?
0: ଭାଇ, ତାଙ୍କ ସହିତ କଥା ହେଇଛି, ସେ କଣ କହୁଛନ୍ତି ଗୋପାଳନ ସମ୍ପର୍କରେ ତାଙ୍କ ପାଖରୁ ଟିକେ ଶୁଣିବା, ତାଙ୍କର ପରିଚୟ ତାଙ୍କ ମୁହଁରୁ ପାଇବା।
1: ହଉ ହେଲା, ଦେଖିବା ଭାଇଙ୍କ ସହିତ କଣ ଆଲୋଚନା କରିଛ, ଶୁଣେଇଲ।
2: ଭାଇ ଜୁହାର।
3: ମାନେ ଜୁହାର
2: ଭାଇ, ଆପଣଙ୍କର ପରିଚୟ ଆମ ଶ୍ରୋତା ମାନଙ୍କୁ ଦିଅନ୍ତୁ।
3: ଦେବାଶିଷ ନାୟକ ମୋର ନାମ, ମୋ ଘର ଶାଳପଡ଼ା ଇରିଗେସନ କଲୋନୀ, ଡିଷ୍ଟ୍ରିକ୍ଟ କେଉଁଝର, ଆନନ୍ଦପୁର। ମୁଁ ଶାଳପଡ଼ା ଆନନ୍ଦପୁର ITIରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟରତ ଅଛି।
2: ବହୁତ ବହୁତ ସ୍ୱାଗତ ଆମର ଚାଷବାସ କାର୍ଯ୍ୟକ୍ରମକୁ। ଭାଇ, କଣ କରନ୍ତି ଆପଣ, ଶ୍ରୋତା ମାନଙ୍କୁ କହିଦିଅନ୍ତୁ।
3: ମୁଁ ITIରେ ରହିକି ମଧ୍ୟ ଗୋପାଳନ ନିମନ୍ତେ ଆଶା ବଳାଇଛି, ଯାହାକି ଗୋପାଳନ ଏକ ଲାଭଜନକ ବ୍ୟବସାୟ। ଗାଈ ମାନଙ୍କଠୁ କ୍ଷୀର ଆଉ ତା ଦେହରେ ସବୁ କିଛି ଆମେ ଉପକୃତ ହେଇପାରୁଛୁ।
2: ଆପଣ ITIରେ କାର୍ଯ୍ୟରତ ଅଛନ୍ତି, ତା ସହିତ ଆପଣ ଗୋପାଳନରେ କହିଲେ ମନ ବଳେଇଛନ୍ତି। ଏଇ ଯୋଉ କହିଲେ ମନ ବଳେଇଛନ୍ତି, କେତେ ବର୍ଷ ହେଲା ଆପଣ ମନ ବଳେଇଛନ୍ତି ବା ଗୋପାଳନ କରୁଛନ୍ତି?
3: ମତେ ତ 30 ବର୍ଷ।
2: ଆଜ୍ଞା, ଆପଣଙ୍କୁ ମାତ୍ର 30 ବର୍ଷ?
3: ଆଜ୍ଞା।
2: ଆପଣ ଯୁବ ଗୋପାଳକ?
3: ଆଜ୍ଞା, ମତେ 30 ବର୍ଷ ହେଲେ ମଧ୍ୟ 10ମ କ୍ଲାସରୁ ମୁଁ ଗାଈ ରଖି ଆସୁଛି, ପାଠ ପଢା ସହିତ ମୁଁ ଗାଈ ରଖି ଆସୁଛି। ମୋର ସେଟା ଗୋଟେ ଇଚ୍ଛା ଆଉ ମତେ ଖୁସି ଲାଗେ, ତା ଭିତରେ ବି ମୁଁ ବ୍ୟବସାୟ କରିପାରୁଛି ଗୋପାଳନ କରିକି। ଆଉ ମୋର ଏବେ 20ଟା ଗାଈ ଅଛନ୍ତି।
2: 20ଟା ଗାଈ ଆପଣ ରଖିଛନ୍ତି? ଆପଣ ଖୁବ ପିଲା ବୟସରୁ ଗାଈ ରଖିଛନ୍ତି କହିଲେ, ଆଉ ଲାଭବାନ ହେଇପାରିଛନ୍ତି ନିଜସ୍ୱ ଇଚ୍ଛାରୁ ଆପଣ ଗାଈ ରଖିଛନ୍ତି, କାହିଁକି ନା ବହୁତ କମ ବୟସରୁ ରଖିଛନ୍ତି ବୋଲି କହିଲେ। ଆଗ୍ରହଟା କେମିତି ଆସିଲା ଯେ ପିଲାବେଳୁ ଯୋଉ ଗୋପାଳନ କରୁଛନ୍ତି, ମୁଁ ଗାଈ ମାନଙ୍କୁ ରଖିବି, ସେବା ଯତ୍ନ କରିବି, ଏଇ ଆଗ୍ରହଟା କେମିତି ଆସିଲା?
3: ଆକ୍ଚୁଆଲି ଆମର ଗାଈ ମୋ ମା ରଖୁଥିଲେ, ମୋ ମାଙ୍କୁ ଦେଖିକି ମୁଁ ଇନ୍ସପାୟାର ହେଇକି ମାଙ୍କ ଠୁ ମୁଁ କି ଗାଈ ରଖିବା। ଆଉ ଗୋପାଳନ ଖାଲି ଗୋପାଳନ କଲେ ହବନି, ସେ ତ ଆମର ଗୋ ମାତା ବି, ତେଣୁକରି ତାଙ୍କୁ ବି ରଖିଲେ ଆମର ଘରର ସବୁକିଛି ବିପଦ ବିପଦ ତାଙ୍କ ମୁଣ୍ଡରେ ବି ଯାଏ ଲୋକ କୁହନ୍ତି। ଆଉ ଏମିତି ଗୋଟେ ଖୁସିରେ ମୁଁ ରଖିକି ତା ଦେହରୁ କିଛି 2 ପଇସା ଇନକମ୍ କରିପାରୁଛି, ମୋର ITI ଦରମା ସହିତ ତାକୁ ବି ଆଡ୍ ହେଇପାରୁଛି, ଯାହାକି ଆମର ପରିବାର ପ୍ରତିପୋଷଣ ହେଇପାରୁଛି।
2: 20ଟି ଗାଈ ରଖିଛନ୍ତି, ଏଇ ଯୋଉ 20ଟି ଗାଈ ରଖିଛନ୍ତି, ଆପଣ କି ଗାଈ ରଖିଛନ୍ତି?
3: ମୁଁ ସମ୍ପୂର୍ଣ୍ଣ ଦେଶୀ ଗାଈ ରଖିଛି, ଯାହା ଦେଶୀ ଗାଈର କୌଣସି ପ୍ରକାରର କିଛି ବି ମାନେ ଅଧିକ କିଛି ତାଙ୍କୁ କରିବାକୁ ପଡିବନି, ଖର୍ଚ୍ଚାନ୍ତ ହବାକୁ ପଡିବ ନାହିଁ, ଯାହାଦ୍ୱାରା କି ଆମେ ତାଙ୍କଠୁ କମ ଖର୍ଚ୍ଚରେ ଆମେ ଅଧିକ ଲାଭବାନ ତାଙ୍କଠୁ ହେଇପାରିବ। ଦେଶୀ ଗାଈ ମାନଙ୍କୁ ବାସ୍ ଛାଡିଦେଲେ, ସେ ତାଙ୍କ ଚରି ବୁଲିକି ଆସିଲେ, କୁଣ୍ଡା ତରଣୀ ପେଜ ଖାଇଲେ, ତାଙ୍କଠୁ କ୍ଷୀର ଦେଲେ। ଆଉ ଜର୍ସି ଗାଈ ଆମକୁ ତାଙ୍କ ବହୁତ ପରିଶ୍ରମ କରିବାକୁ ପଡେ, ତ ତାଙ୍କୁ ତାଙ୍କ ପଛରେ ଗୋଟେ ଡକ୍ଟର, କିନ୍ତୁ ଏସବୁ ଦେଶୀ ଗାଈ ପଛରେ ହୋଇନଥାଏ।
2: ଯୋଉ ଗୋପାଳନ କରିଛନ୍ତି, 20ଟି ଗାଈ ଦେଶୀ ଗାଈ କହିଲେ ରଖିଛନ୍ତି, କେତେ ଲିଟର ସେମାନେ କ୍ଷୀର ଦଉଛନ୍ତି?
3: ପ୍ରତ୍ୟେକ ଗାଈ ଦିନକୁ 4 ଲିଟର ମାନେ ପ୍ରତ୍ୟେକ ଓଳିର 4 ଲିଟର, 2 ଓଳିକି 8 ଲିଟର କ୍ଷୀର ସେ ଦଉଛନ୍ତି। କ୍ଷୀର ଆମେ ଓମଫେଡ ମାଧ୍ୟମରେ ଓମଫେଡକୁ ଦେଇ ଦଉଛୁ, ଆଉ ବି ଘରୋଇ ଲୋକମାନେ ଆସିକି ଯାହାର କ୍ଷୀର ଦରକାର ସେ ଆମ ଘରକୁ ନେଇଯାଉଛନ୍ତି ନାଗୁଆ ହିସାବରେ।
2: ତାହେଲେ ଆପଣ ଟୋଟାଲ କେତେ ଲିଟର କ୍ଷୀର ଦିନକୁ ବିକିଲେ କହିଲେ?
3: ଆମେ 80 ଲିଟର କ୍ଷୀର ବିକୁଛୁ।
2: ଦେଖନ୍ତୁ, ଆଉ ଆପଣ କହିବାକୁ ଗଲେ ଜଣେ ସଫଳ କ୍ଷୀର ବ୍ୟବସାୟୀ ବି କହିପାରିବୁ, କାହିଁକି ନା 80 ଲିଟର କ୍ଷୀର ଯଦି ଆପଣ ଗୋଟେ ଦିନକୁ ବିକିଲେ କିଛି କମ କଥା ନୁହେଁ। ଲାଭବାନ ହଉଛନ୍ତି ତାହେଲେ?
3: ଆଜ୍ଞା, ମୁଁ ଖାଲି ଗାଈର କ୍ଷୀରରୁ ଲାଭ ନୁହଁ, ଗାଈର ଗୋବର ଖତରୁ ବି ଆମେ ମାସକୁ ମାସ ଆମର ଯୋଉ ହଉଛି ଖତ, ତାକୁ ଚାଷୀମାନେ ବି ନେଇଯାଉଛନ୍ତି, ଖତରୁ ବି ଲାଭବାନ ହେଇପାରୁଛୁ।
2: ଖତ ବିକ୍ରି କରୁଛନ୍ତି, ପୁଣି ସେ କେତେ ଟଙ୍କା ପାଉଛନ୍ତି ଆପଣ?
3: ଖତ ଟ୍ରିପ୍ଟା 1500 ଟଙ୍କା ବର୍ଷକୁ ବି ସେ ଖତ ବାହାରି ଯାଉଛି, ଆମର 5-7 ଟ୍ରିପ୍ ବର୍ଷକୁ ବାହାରି ଯାଉଛି, ସେ ବାବଦକୁ ବି ପଇସା ଆସୁଛି।
2: ଗାଈ ମାନଙ୍କୁ କଣ ଖାଇବା ପାଇଁ ଦଉଛନ୍ତି ଆପଣ ସବୁଦିନ?
3: ଗାଈ ମାନଙ୍କୁ ଆମେ ଏବେ କୁଣ୍ଡା ଚୋକଡ଼ ଦାନା ଘାସ କୁଟା ଏଭଳିଆ ଦେଖା ହଉଛି ତାଙ୍କୁ ସବୁ।
2: ଯେତେବେଳେ ଆମେ ଜୀବଟିଏ, ଗାଈଟିଏ, ଗୋରୁଟିଏ, ଛେଳିଟିଏ ଘରେ ରଖିଛନ୍ତି, ତାର ଯତ୍ନ ନବା ବି ଆମ ପାଇଁ ନିହାତି
3: ଦରକାର। ଆଜ୍ଞା, ଆମେ ଯେମିତି ଗାଈ ଗୋରୁ ସେମିତି, ତେଣୁକରି ତାଙ୍କୁ ବି ସେମିତି ରଖିଲେ ସେ ବି ଆମକୁ ସେମିତି ରଖିବେ।
2: ଗାଈ ଗୋରୁଙ୍କର ବିଭିନ୍ନ ପ୍ରକାର ରୋଗ ହେଇଥାଏ, ଫାଟୁଆ ରୋଗ କି ଅନ୍ୟାନ୍ୟ ରୋଗ, ସେଭଳିଆ ରୋଗ ଆପଣଙ୍କ ଗାଈକୁ ହେଲେ ଆପଣ କେମିତି ଯତ୍ନ ନିଅନ୍ତି?
3: ଆମ ଗାଈକି ବି ସେମିତି ରୋଗ ହୋଇଛି, ମୁଖ୍ୟତଃ ଫାଟୁଆ ଆଉ ଗଜବଜିଆ ହେଲେ ସେମାନେ ଚାଲି ପାରନ୍ତି ନାହିଁ କି ଆଉ ତାଙ୍କ ମୁହଁରେ ଯୋଉ ସବୁ କିଛି ଖାଇପାରନ୍ତି ନାହିଁ। ସେସବୁ ହେଲା ମାତ୍ରେ ତୁରନ୍ତ ଭ୍ୟାକ୍ସିନେସନ କରିବାକୁ ପଡେ। ଆମେ ପାଖରେ ଆମର ଘସିପୁରା ଡିଭିଜନ ଅଛନ୍ତି ଆମର ପଶୁ ଡାକ୍ତରଖାନାରେ, ସେଠିକି ଆମେ ଯାଉ ସାର ମାନଙ୍କର ତତ୍ତ୍ୱାବଧାନରେ ଆମେ ତାଙ୍କୁ ଡାକିକି ଆଣିକି ସେ ଗାଈ ମାନଙ୍କର ସବୁ ଟ୍ରିଟମେଣ୍ଟ କରାଉ।
2: ତାହେଲେ ଗାଈ ମାନଙ୍କର ଆପଣ ଯତ୍ନ ନଉଛନ୍ତି?
3: ଆଜ୍ଞା।
2: ଗାଈ ମାନଙ୍କର ଇନ୍ସୁରାନ୍ସ ଆପଣଙ୍କର ହେଇଛି ନା ନାହିଁ?
3: ହଁ, ସବୁ ଗାଈ ମାନଙ୍କର ଇନ୍ସୁରାନ୍ସ ଘସିପୁରା ଡାକ୍ତରଖାନା ସାର ମାନେ ଆସିକି ନିଜେ ଘରେ କରି ଦେଇକି ଯାଇଛନ୍ତି।
2: ଶ୍ରୋତା ମାନଙ୍କୁ କହିଦିଅନ୍ତୁ,
3: ଇନ୍ସୁରାନ୍ସ ହେଲେ ତାଙ୍କର ଯୋଉ ଏଠି ଯୋଉ ଯାହା ବି ସୁବିଧା ମିଳିବା କଥା ଘସିପୁରା ଯୋଉ ଆମର ପଶୁ ଡାକ୍ତରଖାନାରେ, ସେ ସବୁ ସୁବିଧା ଆମେ ଶୀଘ୍ର ପାଉ।
2: ଆଉ ହେଲା
3: ସରକାରୀ ତରଫରୁ ଶୀଘ୍ର ମିଳେ, ଆଉ ତାଙ୍କର କଣ ଭଲ ମନ୍ଦ ହେନେ ସେସବୁ ସରକାର ବୁଝନ୍ତି ପଶୁ ଡାକ୍ତରଖାନାରେ।
2: ସେଥିପାଇଁ ନିଶ୍ଚିତ ଭାବେ ଆମେ ଗାଈ ଗୋରୁ
3: ଇନ୍ସୁରାନ୍ସ କରିବା ଆଉ କିଛି ବି ଯଦି ଗାଈ ଗୋରୁ ହଜିଗଲା କି କଣ ହେଲା, ତାଙ୍କର ତ ସବୁ ନମ୍ବର ଥିବ ନା, ସେଠି ସବୁ ରଖିଛନ୍ତି, ସେଠି ଯାଇକି ଯୋଗାଯୋଗ କଲେ ମଧ୍ୟ ସେମାନେ ବି ଆମକୁ ସାହାଯ୍ୟ କରନ୍ତି।
2: ନିଶ୍ଚିତ ଭାବେ ସମସ୍ତେ ଇନ୍ସୁରାନ୍ସ କରେଇ ନେବା ଆବଶ୍ୟକ।
3: ନିହାତି
2: ଏଇ ଯୋଉ ଗୋବର କଥା ଆଉ ଟିକେ ଆଗରୁ ଆପଣ କହୁଥିଲେ, ଗୋବର ଆମର ବହୁତ ଭଲ ଗୋଟେ ପ୍ରାକୃତିକ ସାର।
3: ଆଜ୍ଞା, ପ୍ରାକୃତିକ ସାର ମଧ୍ୟ ତାକୁ ଜାଳେଣୀ ରୂପ ବି ଆମେ ବ୍ୟବହାର କରିପାରୁଛୁ।
2: ତ ଆପଣଙ୍କର ଚାଷ ହଉଛି କି ନାହିଁ ଘରେ? ଚାଷ ହଉଛି ଘରେ?
3: ହଁ, ନିହାତି ଭାବରେ ଆମର ସବୁ ଚାଷ ସବୁ ରକମର, ଆମର ଧାନ ଠାରୁ ଆରମ୍ଭ କରିକି ବାଇଗଣ ବିଲାତି ସବୁ ପ୍ରକାର ପୋଟଳ ଆରମ୍ଭ କରି ସବୁ ପ୍ରକାର ଚାଷ ବି ଆମେ ନିଜେ ଘରେ କରୁ। ମୋ ବିଲରେ ସେସବୁ ସେଠି ଆମର ନେଇକି ବି ବିଲରେ ସବୁ ପଡେ, ତା ବାଦ ଆମେ ଯାହା ଖତ ରେଷ୍ଟ ରହିଲା ଆମେ ତାକୁ ବିକ୍ରି କରିଦେଉ।
2: ଦେଖନ୍ତୁ ବହୁତ ଭଲ ଗୋଟେ ପ୍ରାକୃତିକ ଆମର ସାର ହଉଛି ଗୋବର, ତାକୁ ଦେଲେ ଆମର ମାଟିର ଉର୍ବର ଶକ୍ତି ବଢିବ। ଆଉ କୌଣସି ପ୍ରକାର କେମିକାଲ ଆଜିକାଲି ଦିଆଯାଉଛି ପନିପରିବାରେ ଫଳମୂଳରେ, ସେଗୁଡିକ ତ ବହୁତ ଦେହ ପାଇଁ ଖରାପ। ଆପଣ ଦେଖନ୍ତୁ ଏଠି କଥା କୋଉ କୋଉ କହିଲେ ଯେ ଗୋପାଳନ ସହିତ ଆପଣଙ୍କର ଧାନ ଚାଷ ଅଛି, ପରିବା ଚାଷ ଅଛି, ତାହେଲେ ବିଭିନ୍ନ ପ୍ରକାରର ଚାଷ ଆପଣ କରୁଛନ୍ତି।
3: ଆଜ୍ଞା,
2: କେମିତି କଣ ସମୟ ଆପଣ ଦଉଛନ୍ତି ଗୋପାଳନକୁ ଚାଷକୁ? କାହିଁକି ନା ଆପଣ ଦେଖନ୍ତୁ ଗୋଟେ ସଂସ୍ଥାରେ ଅଛନ୍ତି ମାନେ ସେଇଠି ଆପଣଙ୍କୁ ସମୟ ଦେବାକୁ ପଡୁଥିବ, ଟାଇମ ମ୍ୟାନେଜମେଣ୍ଟଟା କେମିତି କରନ୍ତି?
3: ମୋର ମ୍ୟାଡମ ସକାଳ 10:00 to 4:00 ପର୍ଯ୍ୟନ୍ତ ଅଫିସ ଥାଏ। ସକାଳ ଭୋର 4:00 ରାତିରେ ଉଠେ, ଗାଈ ମାନଙ୍କର ବ୍ୟବସ୍ଥା କରିକି ମୁଁ ତାଙ୍କ ଗାଈ ଖାଇବା ପିଇବା ଦେଇକି ତାକୁ ବାନ୍ଧି ବୁନ୍ଧାକି ପିଟାଇକି 9:00 ଭିତରେ ତାଙ୍କ କାମ ସବୁ ସାରିଦିଏ। ତାପରେ ମୋ ସଂସ୍ଥାକୁ ଆସେ, ମୁଁ ପୁଣି ତାଙ୍କ ପଛରେ ଲାଗେ। 4:00 ଅଫିସ ସରିଯାଇଥିବ, 4:00 ଭିତରେ ମୁଁ ପୁଣି ଅଫିସରୁ ଯାଇ ସେ ଗାଈ ମାନଙ୍କ ସହିତ ଲାଗି 10:00 ତାଙ୍କଠୁ ପୁଣି ସମୟ ସାରେ। ତାପରେ ମୋର କ୍ଷୀର ଫିର ସେମାନେ ଓମଫେଡର ଲୋକ ଆସନ୍ତି ସେଇ ଟାଇମରେ ନେଇ ଯାଆନ୍ତି। ଗୌଡ଼ ବି ଜଣେ ଆମର ଅଛନ୍ତି, ସେ ଗାଈ ଧୁଆନ୍ତି, କାରଣ ଏତେଟା ଗାଈକି ଜଣେ ଧୋଇବା ପସିବୁଲ ନୁହଁ। ମୁଁ ଗୌଡ଼ ବି ଜଣକୁ ରଖିଛି, ସେମାନେ ଆସିକି ନିଜେ ଗାଈ ବି ଧୋଇ ଦିଅନ୍ତି। ଏଇଭଳିଆ ଭାବରେ ମୁଁ ଗାଈର ଯତ୍ନ ନିଏ।
2: ନିଶ୍ଚିତ ଭାବେ ଆପଣ ସେ ଖଣ୍ଡମଣ୍ଡଳରେ ଗୋଟେ ଭଲ ଯୁବ ଗୋପାଳକ ଭାବରେ ପରିଚୟ ପାଇଥିବେ ମୁଁ ଯାହା ଭାବୁଛି।
3: ଆଜ୍ଞା,
2: ଆଉ ଗୋଟେ କଣ ନିଜକୁ ନେଇ ଅଧିକ ସ୍ୱପ୍ନ ଦେଖିଛନ୍ତି?
3: ସ୍ୱପ୍ନ ବି ଦେଖିଛି, ମୁଁ ବି ସମସ୍ତଙ୍କୁ କହେ ମୋ ଭଳିଆ ତୁମେ ବି ଗାଈ ରଖ, ବେଶୀ ନହେଲେ ବି ଗୋଟେ ଦିଟା ରଖ, ଏମିତି ବି ତାଙ୍କୁ କହିକି ବି ସେମାନଙ୍କର ଯାହାର ଆର୍ଥିକ ପରିସ୍ଥିତି କମ ଥାଏ ସେମାନେ ଗାଈ ବି କିଣିପାରନ୍ତି ନାହିଁ। ମୁଁ ବି ତାଙ୍କୁ ମୋ ନିଜର ଗାଈର ଯେତେବେଳେ ଛୁଆ ହୁଏ ମାଇ ଛୁଆ ତାଙ୍କୁ ସବୁ ଦିଏ, ତୁମେ ନେଇକି ରଖ। ଏମିତି ବି ବହୁତ ଲୋକଙ୍କୁ ଦେଇଛି, ସେମାନେ ବି ନେଇକି ରଖିକି ଲାଭବାନ ବି ହେଇପାରିଛନ୍ତି। ସେମାନେ ବି କହନ୍ତି ଯେ ଯାହା ହଉ ତୁମେ ଦେଇଥିଲ ବୋଲି ଆମର ବି ପରିବାର ପ୍ରତିପୋଷଣ ହଉଛି। ସେମାନେ ବି ତାଙ୍କଠୁ ବି ଏତେ କଥା ଶୁଣିଲେ ମତେ ନିଜକୁ ଗର୍ବ ଅନୁଭବ ଲାଗେ, ଆଉ କି ମୁଁ ଯାହା ହଉ କିଛି ତ ତାଙ୍କୁ ସାହାଯ୍ୟ କରିପାରୁଛି।
2: ଆପଣ ଭଲ ଉଦାହରଣଟିଏ ସୃଷ୍ଟି କରିପାରିଛନ୍ତି, ଏତେ କମ ବୟସରୁ ଆପଣ ଚାଷ କାମରେ ବି ମନ ବଳେଇଛନ୍ତି, ଗୋପାଳନରୁ ବି ମନ ବଳେଇଛନ୍ତି, ଜାଣିକି ବହୁତ ଖୁସି ଲାଗୁଛି। କାହିଁକି ନା ଏଇ ସମୟଟାରେ ଆପଣ ଯାହା ଚାହିଁବେ କରିପାରିବେ। ଏଇ ଯୋଉ ଆପଣ ଯୁବକ ଅବସ୍ଥାରେ ଅଛନ୍ତି, ଏବେ ଯଦି ଆଗ୍ରହ ଦେଇକି କରିବେ ତାହେଲେ ଆପଣଙ୍କର ଆଗକୁ ବହୁତ ଉନ୍ନତି ହବ। ତେବେ ଯୋଉ ଗାଈ ରଖିଛନ୍ତି କଣ ନିଜ ପାଇଁ ଗୋଟେ ଆଶା ରଖିଛନ୍ତି, ଏମିତି ଭବିଷ୍ୟତରେ ଆଉ ଗୋଟେ କଣ କରିବି?
3: ହଁ, ସେମିତି ରଖିଛି, ଗୋଟେ ବଡ ଫାର୍ମ କରିବି ଆଉ ରଖିଛି ଯେ, କିନ୍ତୁ ସେତେ ପର୍ଯ୍ୟନ୍ତ ତ ମତେ ଟିକେ ସମୟ ହେଇନି, କିନ୍ତୁ ଆଶା ରଖିଛି ଗୋପାଳନ କରିକି ମାନେ ଫାର୍ମ ଫାର୍ମ କରିକି ରଖିବା ପାଇଁ।
2: ଆଉ ଯୋଉ ଏବେ କହିଲେ ପରିବା ଚାଷ ବି କରୁଛନ୍ତି ବୋଲି, ତ ଏଇନା ଆପଣ କଣ ସବୁ ବାଡି ବଗିଚାରେ ଆପଣଙ୍କର ଲଗେଇଛନ୍ତି?
3: ଆମର ବାଡି ବଗିଚାରେ ପରିବା ଚାଷ, ବାଇଗଣ ବିଲାତି ପୋଟଳ ଜହ୍ନି କାଙ୍କଡ ଠାରୁ ଆରମ୍ଭ କରିକି ଶାଗ ଫାଗ ସବୁ ପ୍ରକାର ପରିବା ହଉଛି।
2: ଆଜ୍ଞା, ଏତେ ଗୁଡିଏ ପରିବା ଲଗେଇଛନ୍ତି, ଲୋକ ରଖିଛନ୍ତି ନା ନିଜେ ସବୁ ଦେଖୁଛନ୍ତି?
3: ନା ନା, ଲୋକ ନିହାତି ଭାବେ ତ ରଖିବାକୁ ପଡିବ, ତା ଭିତରେ ମୁଁ ଯାଇକି ନିଜେ ନିଜେ କରେ,
2: ନିଜେ ବି ସମୟ ଦିଅନ୍ତି। ସେଗୁଡିକରୁ ଲାଭ ମିଳେ?
3: ସେଗୁଡା ବି ଲାଭ ମିଳେ।
2: ଆଉ ଧାନ ଚାଷ ଯୋଉ କହିଲେ, ଖରାଟିଆ ଧାନ କରନ୍ତି ନା?
3: ଆମର ଧାନ ମୁଗ ବିରି ସବୁ ପ୍ରକାର ହୁଏ, ବର୍ଷା ଦିନିଆ ବି ଧାନ ହୁଏ, ଖରାଟିଆ ବି ଧାନ ହୁଏ, ସବୁ ଲୋକ ବି ଲଗେଇକି କରେ, କାରଣ ମତେ ତ ସମୟ ନାହିଁ।
2: ଯୋଉ ଧାନ କହିଲେ ଚାଷ, ତାପରେ ମୁଗ ବିରି କଥା କହିଲେ, ମୁଗ ବିରି କଣ କେମିତି ଚାଷ କରନ୍ତି, ତାକୁ ବର୍ଷରେ କେତେ ଥର ଲଗାଯାଏ, କେତେ ସମୟ ଲାଗେ ସେ ମୁଗ ବାହାରିବା ପାଇଁ?
3: 6 ମାସ ଲାଗିବ ନିହାତି ମୁଗ ଅମଳ କରିବା ପାଇଁ, ମୁଗ ବିରି ଆଉ ଧାନ ବି ସେମିତି ବର୍ଷକୁ ଥରେ ହୁଏ ସେଟା, କିନ୍ତୁ ବର୍ଷକ ଆମର ଖାଇକି ତାକୁ ବି ଧାନ ବି ଆମେ ବିକ୍ରି କରିଦେବୁ। ଧାନର ତାକୁ ବିକ୍ରି କଲା ପରେ ଆମର ଯେତିକି ଧାନ ଥାଏ ତାକୁ ଯେତେବେଳେ ଆମେ ଚାଉଳ କାଢିସାରୁ ସେଇ ଧାନରୁ ଆମେ ଗାଈ ମାନଙ୍କ ପାଇଁ କୁଣ୍ଡା ବି ଆମେ ରଖିକି ଗାଈ ମାନଙ୍କୁ ବି ଖାଇବାକୁ ଦେଇଥାଉ।
2: ଦେଖନ୍ତୁ ଧାନ ଚାଷ କଲେ ଆପଣ ଚାଉଳ ଖାଇଲେ, ଯାହା ବାକି ରହିଲା ଆପଣ ବିକ୍ରି କଲେ, ଆଉ ସେ ଯୋଉ କୁଣ୍ଡା ବାହାରିଲା ଧାନରୁ ସେ କୁଣ୍ଡାକୁ ଆପଣ ଗାଈକୁ ଖାଇବାକୁ ଦେଲେ, ଗାଈର ଯୋଉ ଗୋବର ହେଲା, ଗାଈ ଗୋବରକୁ ଆପଣ ଆପଣଙ୍କର କ୍ଷେତରେ ପକେଇଲେ, ଦେଖନ୍ତୁ ଗୋଟେ ଜିନିଷରୁ ଆଉ ଗୋଟେ ଜିନିଷ ଆମର କନେକ୍ଟ ହେଇଯାଉଛି ବା ଲାଭ ମିଳିପାରୁଛି, ସେଇଟା ହେଲା ବଡ କଥା। ଆଉ ଯୋଉ କହିଲେ ଆପଣ ମୁଗ ବିରି କଥା, ମୁଗ ବିରି ଅଧିକ ପରିଶ୍ରମ ନା ପରିବା ଚାଷ ନା ଧାନ ଚାଷ, କୋଉଟା ଅଧିକ ପରିଶ୍ରମ?
3: ପରିଶ୍ରମ ତ କହିଲେ ସବୁ କିଛି ପରିଶ୍ରମ, ଆମେ ଯଦି ତାକୁ କରିବା ତାହେଲେ ଆମେ ପରିଶ୍ରମ ବୋଲି କିଛି ନାହିଁ, କିନ୍ତୁ ଯଦି ଜଣେ ନ କରିବ ତାକୁ ତ ସବୁ ପରିଶ୍ରମ ଲାଗିବ, ଯାହା ହେଲେ ବି ସବୁ ପରିବା ପରିଶ୍ରମ ତ କରିବାକୁ ପଡିବ। ଆଉ
2: ଆପଣ ଯୋଉ ଚାଷ କରୁଛନ୍ତି, କିଏ ଆପଣଙ୍କୁ ଘର ଲୋକ ସାହାଯ୍ୟ କରନ୍ତି?
3: ଏତିକି ବାଟ ପର୍ଯ୍ୟନ୍ତ ମୁଁ ଯାଇଥାଏ କେବଳ ମୋ ମା ପାଇଁ, ମୋ ମା ମତେ ସବୁବେଳେ କହେ କି ଯୋଉଟା ବି କରୁଛୁ ତୁ କର, ସିଏ ମତେ ସବୁବେଳେ ସାଥ ଦେଇଥାଏ।
2: ତେବେ ଭାଇ ଆପଣ ତ ଜଣେ ସଫଳ ଯୁବ ବ୍ୟବସାୟୀ, ଚାଷୀ କହିଲେ କିଛି ଭୁଲ ହବନି, ଗୋପାଳନ କରୁଛନ୍ତି, ତା ସହିତ ଧାନ ଚାଷ କରୁଛନ୍ତି, ପନିପରିବା ଚାଷ କରୁଛନ୍ତି, ମୁଗ ବିରି ଚାଷ କରୁଛନ୍ତି। ଏଇଠି ଯୋଉ ଆଜି ଆମର ସବୁ ଶ୍ରୋତା ମାନେ ଶୁଣୁଛନ୍ତି, ସେମାନେ ନିଶ୍ଚିତ ଭାବେ ଜାଣିପାରୁଥିବେ ଯେ ଇଚ୍ଛା ଶକ୍ତି ଥିଲେ ସବୁ କରିହବ,
3: ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ,
2: ମନ ଭିତରେ ଆଗ୍ରହ ଥିଲେ, ଇଚ୍ଛା ଶକ୍ତି ଥିଲେ ସବୁ କରିହବ। ଯଦି ଜଣେ 30 ବର୍ଷର ଯୁବକ ଖଣ୍ଡେ ଚାକିରି କରିଥିବା ସହିତ ଏତେ ଗୁଡିଏ କାମ କରିପାରୁଛି, ତେବେ ଆମେ ମଧ୍ୟ କରିପାରିବୁ। ଆଜିର ଯୋଉ ଯୁବ ସମାଜ ଯୋଉ ଶୁଣୁଛନ୍ତି, ତାଙ୍କ ଭିତରେ ଗୋଟେ ଆଗ୍ରହ ଆସିବ, କାହିଁକି ନା ଆପଣ ଯଦି ପାଠ ସାଠ ପଢିକି ଚାଷ କରୁଛନ୍ତି ତେବେ ନିଶ୍ଚିତ ଚାଷଟା ଭଲ ଭାବରେ ହେଇପାରିବ ବୋଲି ମୁଁ ଭାବୁଛି, ନା କଣ?
3: ଆଜ୍ଞା, ଆମର ଯାହା ବି ମୋ ଚାଷ ଭିତରେ ଥାଏ ମାନେ ବୁଝିବା ପାଇଁ, ଆମର ଏଠି ଅଛି ଅଫିସ, ଏଗ୍ରିକଲଚର ଅଫିସ, ହର୍ଟିକଲଚର ଅଫିସ, ତାଙ୍କ ସହିତ ମୁଁ ପରାମର୍ଶ କ୍ରମେ ଏସବୁ କରେ। ସେଇ ସାର ମାନେ ବି ମତେ ସରକାର ତରଫରୁ ଯାହା ବି ସୁବିଧା ଅସୁବିଧା ସବୁ ସାହାଯ୍ୟ ବି କରନ୍ତି, ସରକାର ବି ମତେ ସବୁ ଚାଷ ବାବଦକୁ ସୁବିଧା ସୁଯୋଗ ଯୋଗାଇ ଦିଅନ୍ତି। ଆଉ ମୋର ବି ଆସନ୍ତି ସେମାନେ ବୁଲିବା ପାଇଁ କି କଣ କେମିତି ଚାଷ କଲା, ଭଲ ମନ୍ଦ କଲା, ସେମାନେ ବି ଦେଖିବା ପାଇଁ ବି ଆସନ୍ତି।
2: ଆପଣଙ୍କର ପ୍ରଶଂସା ନିଶ୍ଚୟ ସେମାନେ କରୁଥିବେ ନା?
3: ଆଜ୍ଞା ମ୍ୟାଡମ,
2: ସେଇ ପ୍ରଶଂସା ଆପଣଙ୍କୁ ଆହୁରି କାମ କରିବା ପାଇଁ ନିଜ ଭିତରେ ଆହୁରି ଆଗ୍ରହ ବଢଉଥିବ। ଏବେ ଯୋଉ ଆଜି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ଚାଷବାସ କାର୍ଯ୍ୟକ୍ରମ, ଆମର ଅଗଣିତ ଶ୍ରୋତା, ସେମାନଙ୍କୁ ଆପଣ ରେଡିଓ ମାଧ୍ୟମରେ ବା ଆମ କାର୍ଯ୍ୟକ୍ରମ ମାଧ୍ୟମରେ କଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
3: ଯେହେତୁ ଆମର ଭାରତ ଗୋଟେ କୃଷି ପ୍ରଧାନ ଦେଶ, ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ, ମୁଁ ଯେମିତି ଗାଈ ରଖିକି ଏତେ ପ୍ରକାର ଲାଭବାନ ହେଇପାରୁଛି, ତା ଭିତରେ ମୁଁ ଚାଷବାସ ସବୁ ପ୍ରକାର କରିପାରୁଛି, ତା ଭିତରେ ମୁଁ ଗୋଟେ ସଂସ୍ଥାରେ ବି ନିୟୋଜିତ ଅଛି, ଆପଣ ମାନେ ବି ସେମିତି ବେଶୀ ନହେଲେ ନାହିଁ 2-4ଟା ଗାଈ ରଖନ୍ତୁ, ତା ଦେହରେ ବି ଆପଣ ଲାଭବାନ ହୋଇପାରିବେ, ଆଉ ଚାଷବାସରେ ମନ ବଳାନ୍ତୁ। ଆମର ଯୋଉ ଏବେ ଦରଦାମ ବୃଦ୍ଧି ହଉଛି, ଆମେ ଯଦି ନିଜେ ବାଡି ବଗିଚାରେ ବି ଆମର ପନିପରିବା କିଛି ଲଗେଇ ପାରିଲେ ସେସବୁ ଆମେ ଦରଦାମ ନିୟନ୍ତ୍ରଣ ବି କିଛି କରିପାରିବା, ନିଜ ଖର୍ଚ୍ଚ ନିଜେ ବଞ୍ଚାଇ ପାରିବା। ଆଉ ବିଶେଷ କଥା, ଯୋଉ ବାହାରେ ଯୋଉ ସବୁ ପରିବା ମାର୍କେଟରେ ପରିବା ମିଳୁଛି ସେସବୁ ସାର ମାଧ୍ୟମରେ ହଉଛି, ଆମେ ଯଦି ଗାଈ ରଖିବା ତାହେଲେ ତାର ଗୋବର ଖତରୁ ଜୈବିକ ସାର ପ୍ରସ୍ତୁତ କରିକି ଖତ ପକେଇକି ବିନା ସାରରେ ପରିବା ଚାଷ କରିବା, ଆଉ ନିଜେ ସେତିକି ଖାଇବା, ସେତିକି ବହୁତ ଖୁସି ଲାଗିବ, ଆଉ ନିଜ ଜୀବନକୁ ବି ଆହୁରି ଅଧିକ ଦିନ ବଞ୍ଚାଇ ପାରିବା।
2: ଖୁସି ଲାଗିଲା ଜଣେ ସଫଳ ଯୁବ ଚାଷୀଙ୍କୁ ପାଖରେ ପାଇକି, ଆପଣ ଏତେ ଗୁଡିଏ ଚାଷ କରୁଛନ୍ତି ସମୟ ବାହାର କରିକି, ଆଉ ଆପଣ ଆପଣଙ୍କର ଆଖପାଖ ଅଞ୍ଚଳରେ ଜଣେ ସଫଳ ଯୁବ ବ୍ୟବସାୟୀର ବା ଚାଷୀର ପରିଚୟ ପାଇଛନ୍ତି, ଅନେକ ଲୋକମାନଙ୍କ ପାଇଁ ଉଦାହରଣ ହେଇପାରିଛନ୍ତି, ସେଇଟା ବଡ କଥା। ତେବେ ଯାହା ଆପଣ ନିଜକୁ ନେଇ ବା ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖିଛନ୍ତି, ସେସବୁ ସ୍ୱପ୍ନ ମା ତାରିଣୀ ଆପଣଙ୍କର ପୂରଣ କରନ୍ତୁ। ଅନେକ କିଛି ଆପଣ ଚାଷବାସ ସମ୍ପର୍କରେ କହିଥିବାରୁ, ଗୋପାଳନ ସମ୍ପର୍କରେ କହିଥିବାରୁ ଆପଣଙ୍କୁ ଆମ ଚାଷବାସ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ରହୁଛୁ, ନମସ୍କାର।
3: ନମସ୍କାର ନାନୀ, ଆପଣଙ୍କୁ ମଧ୍ୟ।
1: ଯାହା ହଉ ଯାହା ହଉ, ଦେବାଶିଷ ଭାଇ ଭାରି କାମିକା ପିଲା ହଉ।
0: ହଁ, ଭାରି କାମିକା ପିଲା ଭାଇ, ଦେଖିଲ ନିଜେ କହିଲେ 16 ବର୍ଷ ବୟସରୁ ସେ ଗାଈ ରଖିଛନ୍ତି, ତେଣୁ 16 ବର୍ଷ ବୟସରୁ ଗାଈ ରଖିଛନ୍ତି, ଆସି ତାଙ୍କୁ 30 ବର୍ଷ ହେଲାଣି, 80 ଲିଟର କ୍ଷୀର, କମ କଥା ଭାଇ?
1: ବର୍ତ୍ତମାନ ସମୟରେ ଦେଖ, ଖାଲି ଜଣଙ୍କର ଚାକିରିରେ ଯେ ଆମ ପରିବାରର ପ୍ରତିପୋଷଣ ହେଇପାରିବ ସେଇଟା ତ ସମ୍ଭବ ନୁହଁ, ଆଉ ତା ସହିତ ଯଦି ଚାଷୀ ପରିବାର ହେଇଛି, ଜମି ଦିଟା ଅଛି, ସେଇଟାକୁ ଆମେ ପଡିଆ ରଖିବା କାହିଁ, କାହିଁକି ଆଉ ଅବସର ସମୟରେ ହାତ ଛନ୍ଦି ବସିବା କାହିଁକି?
0: ଜଣେ ଯୁବକ ହେଇ ମଧ୍ୟ ସେ ଚାଷବାସ ପ୍ରତି ଗୋପାଳନ ପ୍ରତି ମନ ବଳେଇଛନ୍ତି ଆଉ ସଫଳ ହେଇଛନ୍ତି,
1: ସେଇଟା ହେଲା ବହୁତ ବଡ କଥା। ସେଥିପାଇଁ ଆଶା କରିବା ଆମ ଅଞ୍ଚଳରେ ମଧ୍ୟ ଯୋଉ ଶିକ୍ଷିତ ଭାଇ ଭଉଣୀ ମାନେ ମତେ କିଛି କାମ ମିଳୁନାହିଁ, ମୁଁ କିଛି କାମକୁ
0: ପାରୁନାହିଁ,
1: ଏମିତି ଚିନ୍ତା ନ କରିକି ନିଜ ଅଞ୍ଚଳରେ ନିଜର ସମ୍ବଳରେ ପ୍ରଥମେ ଯେକୌଣସି ବେପାର ସେ ଆରମ୍ଭ କରନ୍ତୁ। ସେ କୁକୁଡ଼ା ପାଳନ ହଉ, ମେଣ୍ଢା ପାଳନ ହଉ, ଗାଈ ପାଳନ ହଉ, କିମ୍ବା ପନିପରିବା ଚାଷ, ଯାହା କିଛି ଆରମ୍ଭ କରନ୍ତୁ, ଦେଖିବେ ସେଇଠୁ ଆପଣଙ୍କୁ ଅନେକ ପ୍ରକାର ଲାଭ ମିଳିବ। ତା ସହିତ ଅନେକ ପ୍ରକାର ଯୋଜନା ମଧ୍ୟ ଆପଣଙ୍କ ପାଖରେ ନିଶ୍ଚୟ ପହଞ୍ଚିବ, ଯାହାକୁ ଉପଯୋଗ କରିକି ଆପଣ ଭବିଷ୍ୟତରେ ସେ ଅଞ୍ଚଳରେ ମୁଣ୍ଡ ଟେକି ଚାଲିପାରିବେ।
0: ହଁ, ସରକାରୀ ସହାୟତା ରହିଛି, ଭାଇ ଭଉଣୀ ମାନେ ଖାଲି ଆଗ୍ରହ ପ୍ରକାଶ କଲେ ସେ ସହାୟତା ସେମାନେ ନେଇପାରିବେ। ମୂଳ ହେଉଛି ଆଗ୍ରହ।
1: ଆଗ୍ରହ
0: ତେବେ କାର୍ଯ୍ୟକ୍ରମ ଶେଷରେ ଭାଇ ଗୋଟିଏ କଥା, ଆଜି ହେଉଛି ଆମର ମୁସଲମାନ ଭାଇ ଭଉଣୀ ମାନଙ୍କର ମହରମ ପର୍ବ। ଏହି ଦିନ ଇମାମ ହୁସେନ ଶହୀଦ ହୋଇଥିଲେ। ଇମାମ ହୁସେନ ସତ୍ୟତା ପାଇଁ ପ୍ରସିଦ୍ଧ। ମହରମ ମୁସଲମାନ ଭାଇ ଭଉଣୀଙ୍କର ବା ମୁସଲମାନ ଧର୍ମର ଗୋଟିଏ ମୁଖ୍ୟ ପର୍ବ। ଇମାମ ହୁସେନଙ୍କ ବଳିଦାନକୁ ମନେ ପକାଇ ମହରମ ପର୍ବ ପାଳନ କରାଯାଏ। ଏହି ଦିନଟିକୁ ମଧ୍ୟ ଦୁଃଖ ଏବଂ ବଳିଦାନର ପ୍ରତୀକ ଭାବେ ପାଳନ କରାଯାଏ। ମହରମ ପର୍ବ ବା ଏହି ଦିନଟି ସତ୍ୟ, ସାହସ ଏବଂ ବଳିଦାନ ଶିଖାଇଥାଏ।
1: ତେବେ ସଞ୍ଜୁ ନାନୀ, କଥା ହଉଥିଲେ ତ ହଉଥିବା, ଏ ସମୟ ବା ପୁଣି ଇସାରା ଦେଲାଣି ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ସାରିବା ପାଇଁ।
0: ହଁ ଭାଇ, ସମୟ ହେଲାଣି, ହେଲେ କଥାବାର୍ତ୍ତାରେ ଏତେ ଆମେ ମଜି ଯାଇଛନ୍ତି ଯେ ସମୟ କଥା।
1: ହଁ, ଏତେ ଦିନ ପରେ ଭେଟ ଯେତେବେଳେ ହେଇଛି, ଦୁନିଆ ସାରାର ଖବର ଏଇଠି ଆଲୋଚନା ହେଇଯାଉଛି ଆଉ।
0: ହଁ, ତାହେଲେ ସମୟ ଯେତେବେଳେ ଇସାରା ଦେଲାଣି ଯିବାକୁ ହବ।
1: ହବ ହବ,
0: ତାହେଲେ ଉଠିବା ଯିବା ଏଥର।
1: ତେବେ ଶ୍ରୋତା ବନ୍ଧୁ, ମାଧିଆ ଭାଇ
0: ଆଉ ସଞ୍ଜୁ ଅପାର ଜୁହାର।

ଶୁଣୁଥିଲେ ଆମ ଚାଷବାସ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ି ରାତି 8ଟା। ଏଥର ଶୁଣନ୍ତୁ ପାରମ୍ପରିକ ଗୀତରେ ପଲ୍ଲୀ ଗୀତ। ପ୍ରାରମ୍ଭରେ ଗୀତଟିକୁ କଣ୍ଠଦାନ କରିଛନ୍ତି ଶ୍ୟାମାମଣି ଦେବୀ। ଗୀତ ରଚନା ବୀରେନ୍ଦ୍ର କୁମାର ଭୂୟାଁ।

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣୁଥିଲେ ପାରମ୍ପରିକ ଗୀତରେ ପଲ୍ଲୀଗୀତ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ି ରାତି 8:15 ହେବାକୁ ଯାଉଛି। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ଆଲୋଚନା। ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ, ଉପସ୍ଥାପନାରେ ଅଛନ୍ତି ତୁଷାର ସାମନ୍ତ।

0: सर्वे भवन्तु सुखिनः, सर्वे सन्तु निरामया, सर्वे भद्राणि पश्यन्तु, मा कश्चित् दुःखभाग भवेत्। केही दुःख कष्टरे न रुहन्तु, समस्ते निरोग रुहन्तु एवं समस्तंक घरे सुख शांति विराजमान करो। सुख शांतिरे रहिबा समस्तंकर इच्छा, किंतु सेथिपाई दरकार सामाजिक परिवेश आगे, तापरे अन्न वस्त्र कथा अलगा। किंतु छोट छोट कथा रे देखा होची आमर सामाजिक परिवेश केमिति टिके बिगड़ी जाइची। आउ जदि तार मूल कारण आमे खोजिबाकु जेबु ताहाले निशा ही समस्त अशांतिर मूल चाबिकाठी बोली समाज विज्ञानी माने मत प्रकाश करिछंती। तेणु निशा ठारु आमे जते दूरै रहिबा सेते आमु पाई मंगल एवं आम देखा देखी आमर भविष्यत पीढ़ी मध्य एक सुस्थ सुंदर समाज रे चिंता करि परिवे। आज एही परिप्रेक्षीरे रखिछु आलोचना टिए निशामुक्त समाज आलोचिका मंदाकिनी कर।
1: निशामुक्त समाज कौनसी क्षतिकारक जिनिष को बारंबार व्यवहार करी एहार अधीनस्थ होइजिबा को निशा कहुजाए। कौनसी मादक द्रव्य जमितिकि मद गंजेई तमाखु ड्रग्स किंबा कौनसी अभ्यास प्रति एपर निर्भरशीलता जहाँ छाड़ीबा बहुत कष्टकर ताकु आमे निशा बोली कहिथाउ। निशा आज समाज पाई एक गुरुतर समस्या। मद तमाखु गुटखा और विभिन्न मादक द्रव्यर सेवन द्वारा व्यक्तिर परिवार और समाज बहुत क्षतिग्रस्त होउछि। निशा मनिषर स्वास्थ्य को नष्ट करिबा सह तार आर्थिक मानसिक और सामाजिक जीवन को मध्य प्रभावित करुछि। निशाग्रस्त व्यक्ति निजर दायित्व ठीक भावरे पालन करिपारुनाही, एहा फलरे परिवाररे अशांति दारिद्र्य और कलह सृष्टि होउछि। युवपीढ़ी निशा कबलरे पड़िले देशर भविष्यत दुर्बल हो जाउछि। तेणु निशामुक्त समाज गठन करिबा आज समय सबुठारु बड़ आवश्यकता तथा आह्वान। निशामुक्त समाज गठन पाई सचेतनता वृद्धि करिबा आवश्यक। विद्यालय महाविद्यालय और सामाजिक संगठन माने एही विषय प्रचार करिबा उचित। परिवारर सदस्य माने मध्य किशोर और युवक मानंक उपरे निशार कुप्रभाव विषय जणै सचेतन करिबा आवश्यक। सरकारंक द्वारा कठोर आईन मध्य एहार प्रसार को अनेक मात्रा रे रोकि पारिबो। चलंतु जिबा निशार इतिहास को। निशार इतिहास मानव सभ्यता परि पुरातन। प्राचीन कालरु मनीष विभिन्न प्रकार निशाद्रव्य व्यवहार करि आसुछि। प्राचीन कालरे लोकमाने धार्मिक आचार औषधीय चिकित्सा एवं मनोरंजन पई विभिन्न प्रकार निशाद्रव्य व्यवहार करुथिले। प्राचीन समय रे फल धान्य और मोहुरु प्रस्तुत मध्य पानीय रूपे व्यवहृत होता। प्राय 6000 वर्ष पूर्व मेसोपोटामिया और मिसर रे मद्यपान प्रचलन थिला। प्राचीन भारत वैदिक जुगरे सोम नामक पानीय उल्लेख आम देखा पाऊ जहाँ धार्मिक कार्य व्यवहार कराउला। अफिमर व्यवहार प्राचीन सुमेरिय और मिसरिय सभ्यतार औषध भाव होता। चीन रे गंजेई और अन्यान्य उद्भिदजात निशाद्रव्य औषध और धार्मिक कार्य व्यवहृत होता। किंतु समय सहित एही द्रव्यगुड़िकर अत्यधिक व्यवहार आसक्ति और सामाजिक समस्यार कारण है। पंचदश और षोडश शताब्दी में तमाखु विश्वर विभिन्न देश को प्रसारित है। मध्ययुगरे अफिम भांग तमाखुर व्यवहार बहुत मात्रा रे बढ़ीगला। ऊनविंश और विंश शताब्दी में शिल्पायन और व्यावसायिक वृद्धि सहित मद्य सिगारेट और अन्यान्य मादक द्रव्यर व्यवहार अत्यधिक बढ़ीगला। वर्तमान समय रे मादक द्रव्यर अपव्यवहार एक गुरुतर सामाजिक और स्वास्थ्य समस्या भाव में परिगणित होउछि। निशार इतिहास मानव सभ्यता सहित जड़ित थिले मध्य एहार अपव्यवहार व्यक्ति परिवार और समाज पई क्षतिकारक। सेथिपाई निशा प्रति सचेतनता एवं नियंत्रण निहाति आवश्यक। निशा निवारणर इतिहास। निशार इतिहास जेपरी पुरुणा सेहीपर एहाकु निवारण करिवार प्रचेष्टा मध्य सेतिकी पुरुणा। निशा निवारणर प्रयास और आंदोलन विषय रे विभिन्न धर्मग्रंथरे वर्णित। विभिन्न धर्म और समाज संस्कारक और शासक मैंने निशाद्रव्यर कुप्रभाव विषय रे सचेतन करुथिले। प्राचीन भारत रे मद्यपान और अन्य निशाद्रव्यर अत्यधिक व्यवहार को निरुत्साहित कराउला। ऊनविंश शताब्दी में विश्वर विभिन्न देश में मद्यपान विरोधी आंदोलन आरंभ हो जाता। विंश शताब्दी में निशा शक्ति को एक सामाजिक और स्वास्थ्य समस्या भाव ग्रहण करा निशामुक्ति केन्द्र मान स्थापन होगा आरंभ होता। भारत सरकार निशाद्रव्यर अपव्यवहार रोकवाई विभिन्न आईन और सचेतनतामूलक कार्यक्रम आरंभ कर। वर्तमान समय सरकार स्वेच्छासेवी संगठन और समाज सहयोग निशा निवारण कार्यक्रम मान चली। ନିଶା ନିବାରଣର ଇତିହାସ ମାନବ ସମାଜକୁ ସୁସ୍ଥ ସୁନ୍ଦର ଓ ଦାୟିତ୍ୱବାନ କରିବାର ଏକ ନିରନ୍ତର ପ୍ରୟାସର ଇତିହାସ ଅଟେ। ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ଓ ଶିକ୍ଷା ଅତ୍ୟନ୍ତ ଆବଶ୍ୟକ। ଚାଲନ୍ତୁ ଯିବା ଏହାର କାରଣ ପାଖକୁ। ମାଦକାଶକ୍ତି କାହିଁକି? ମାଦକାଶକ୍ତି ମଣିଷର ସର୍ବନାଶ କରେ। ଏହାର ପ୍ରମୁଖ କାରଣଗୁଡ଼ିକ ହେଲା ସାଙ୍ଗସାଥିମାନଙ୍କର ପ୍ରଭାବ, ଖରାପ ସଙ୍ଗତିରେ ପଡ଼ି ନିଶା ଆରମ୍ଭ କରାଯାଏ। ଦ୍ୱିତୀୟରେ ହେଲା ମାନସିକ ଚିନ୍ତା ଓ ଚାପ, ଦୁଃଖ, ଚାପ ଓ ଏକାକୀପଣ କିମ୍ବା ହତାଶାରୁ ମୁକ୍ତି ପାଇବା ପାଇଁ ନିଶା ସେବନ ଆରମ୍ଭ କରାଯାଏ। ତୃତୀୟରେ ହେଲା କୌତୂହଳ, ନୂଆ ଅନୁଭବ ପାଇଁ ଥରେ ଚେଷ୍ଟା କରିବା ଓ ପରେ ଏହାକୁ ଅଭ୍ୟାସରେ ପରିଣତ କରିବା। ଚତୁର୍ଥରେ ପାରିବାରିକ ପରିବେଶ, ପରିବାରରେ ନିଶା ସେବନ ଅଭ୍ୟାସ ଥିଲେ ଅନ୍ୟ ସଦସ୍ୟମାନେ ମଧ୍ୟ ଏଥିରେ ପ୍ରଭାବିତ ହୁଅନ୍ତି। ପଞ୍ଚମରେ ଆମେ ଦେଖିବା ସାମାଜିକ ଓ ସାଂସ୍କୃତିକ ପ୍ରଭାବ। କିଛି ସାମାଜିକ ଓ ସାଂସ୍କୃତିକ ଉତ୍ସବ ଅବସରରେ ନିଶାକୁ ସାଧାରଣ ଭାବେ ଗ୍ରହଣ କରାଯାଏ। ବେକାରୀ ଓ ଦାରିଦ୍ର୍ୟ, ଅର୍ଥନୈତିକ ସମସ୍ୟା ଓ ନିରାଶା ନିଶା ପ୍ରତି ଆକର୍ଷିତ କରିପାରେ। ସଚେତନତାର ଅଭାବ, ନିଶାର କ୍ଷତିକାରକ ପ୍ରଭାବ ବିଷୟରେ ଅଜ୍ଞାନତା। କୌଣସି କୌଣସି ସମ୍ପ୍ରଦାୟରେ ନିଶା ସେବନକୁ ଏକ ପବିତ୍ର ବିଧି ଭାବରେ ଗ୍ରହଣ କରାଯାଏ। ନିଶା ବ୍ୟକ୍ତି, ପରିବାର ଓ ସମାଜ ପାଇଁ କ୍ଷତିକାରକ, ସଚେତନତା, ଭଲ ସଙ୍ଗତି ଓ ସୁସ୍ଥ ଜୀବନଶୈଳୀ ଅବଲମ୍ବନ ଦ୍ୱାରା ନିଶାକୁ ରୋକାଯାଇପାରେ। ନିଶାସକ୍ତ ହେବାର କ୍ଷତି, ଏହା ଶରୀରର ଅନେକ କ୍ଷତି କରେ। ଶାରୀରିକ ସ୍ୱାସ୍ଥ୍ୟକୁ ବିଗାଡ଼ି ଦିଏ, ମାନସିକ ସନ୍ତୁଳନକୁ ବିଗାଡ଼ି ଦିଏ, ପରିବାର ଓ ସମାଜ ଉପରେ ଖରାପ ପ୍ରଭାବ ପକାଏ, ଅର୍ଥନୈତିକ ସମସ୍ୟା ସୃଷ୍ଟି କରେ, ପାରିବାରିକ ସମସ୍ୟା ସୃଷ୍ଟି ହୁଏ ଯାହାଫଳରେ ପରିବାରଗୁଡ଼ିକ ଭାଙ୍ଗିଯାଏ। ସାମାଜିକ ଭାବରେ ମଣିଷ ବାସନ୍ଦ ଅବସ୍ଥା ଭୋଗ କରେ। ସରଳ ଭାବରେ କୌଣସି କ୍ଷତିକାରକ ଜିନିଷକୁ ଆମେ ବାରମ୍ବାର ବ୍ୟବହାର କରିବା ଦ୍ୱାରା ଆମର କ୍ଷତି ହିଁ ହୋଇଥାଏ। ତାପରେ ଚାଲନ୍ତୁ ଯିବା ନିଶାମୁକ୍ତ ସମାଜର ଆବଶ୍ୟକତା ପାଖକୁ। ସୁସ୍ଥ ସ୍ୱାସ୍ଥ୍ୟ, ନିଶାରୁ ମୁକ୍ତ ରହିଲେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହେ, ସୁଖୀ ପରିବାର। ନିଶା ଯୋଗୁଁ ପରିବାରରେ କଳହ ଓ ଆର୍ଥିକ ସମସ୍ୟା ସୃଷ୍ଟି ହୁଏ, ନିଶାମୁକ୍ତ ସମାଜ ପରିବାରକୁ ସୁଖୀ କରେ। ଅପରାଧ ହ୍ରାସ, ଅନେକ ଅପରାଧ ନିଶା ସହିତ ଜଡ଼ିତ ଥାଏ, ନିଶା କମିଗଲେ ଅପରାଧ ମଧ୍ୟ କମିଯାଏ। ଆର୍ଥିକ ଉନ୍ନତି, ନିଶା ପଛରେ ଅନାବଶ୍ୟକ ଖର୍ଚ୍ଚ ହୋଇଥାଏ, ତେଣୁ ନିଶା ନିବାରଣ ଦ୍ୱାରା ଖର୍ଚ୍ଚ କମି ଧନର ସଠିକ୍ ବ୍ୟବହାର ହୁଏ। ଯୁବପିଢ଼ିର ଉଜ୍ଜଳ ଭବିଷ୍ୟତ, ନିଶାରୁ ଦୂରରେ ରହି ଯୁବକ ଯୁବତୀମାନେ ଶିକ୍ଷା ଓ କର୍ମକ୍ଷେତ୍ରରେ ସଫଳ ହୋଇଥାନ୍ତି। ତାପରେ ଦେଖିବା ନିଶାମୁକ୍ତିର ବିଭିନ୍ନ ଉପାୟଗୁଡ଼ିକ। ସଚେତନତା ବୃଦ୍ଧି, ନିଶାର କ୍ଷତିକାରକ ପ୍ରଭାବ ସମ୍ପର୍କରେ ଲୋକମାନଙ୍କୁ ଜଣାଇବା, ପରିବାରର ସହଯୋଗ, ପରିବାରର ସଦସ୍ୟମାନେ ସ୍ନେହ, ଶ୍ରଦ୍ଧା, ପ୍ରେରଣା ଓ ମାନସିକ ସହାୟତା ଦେଲେ ବ୍ୟକ୍ତି ନିଶା କବଳରୁ ମୁକ୍ତ ହୋଇପାରିବେ। ଭଲ ସାଙ୍ଗ ଚୟନ, ଜଣେ ଭଲ ବନ୍ଧୁ ବ୍ୟକ୍ତିକୁ ଭଲ ବାଟକୁ ଆଣିବାରେ ସହାୟକ ହୁଅନ୍ତି। ସକାରାତ୍ମକ, ଶ୍ରଦ୍ଧାଶୀଳ, ନିଶା କବଳରେ ନଥିବା ସହୃଦୟ ବ୍ୟକ୍ତି ଜଣେ ଉପଯୁକ୍ତ ବନ୍ଧୁ ଓ ସହାୟକ ହୋଇପାରନ୍ତି। ଶିକ୍ଷା ଓ ପରାମର୍ଶ, ବିଦ୍ୟାଳୟ, ମହାବିଦ୍ୟାଳୟରେ ନିଶା ବିରୋଧୀ ଶିକ୍ଷା ତଥା କାଉନ୍ସେଲିଂର ବ୍ୟବସ୍ଥା ମଧ୍ୟ ରହିବା ଆବଶ୍ୟକ। ଚିକିତ୍ସା ଓ ପୁନର୍ବାସନ, ନିଶାଗ୍ରସ୍ତ ବ୍ୟକ୍ତିଙ୍କୁ ଡାକ୍ତରୀ ଚିକିତ୍ସା ଓ ପୁନର୍ବାସନ କେନ୍ଦ୍ରର ସହାୟତା ଦେବା ନିହାତି ଆବଶ୍ୟକ। ଖେଳକୁଦ ଓ ସୃଜନଶୀଳ କାର୍ଯ୍ୟକଳାପ, ଯୁବପିଢ଼ିଙ୍କୁ ଖେଳ, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟରେ ଯୋଗ ଦେବାକୁ ପ୍ରୋତ୍ସାହନ ସେହି ବ୍ୟକ୍ତିମାନଙ୍କୁ ପରାମର୍ଶ ଦେବା ଉଚିତ। ନିଶାମୁକ୍ତି ଦ୍ୱାରା ସମାଜର ଉପକାର, ନିଶାମୁକ୍ତି ଦ୍ୱାରା ବ୍ୟକ୍ତି, ପରିବାର, ସମାଜର ପ୍ରତ୍ୟେକ ଉପାଦାନ ଉପକୃତ ହୋଇଥାନ୍ତି। ସ୍ୱାସ୍ଥ୍ୟର ଉନ୍ନତି, ନିଶାସକ୍ତ ବ୍ୟକ୍ତି ସମାଜ ନିମନ୍ତେ ଅଭିଶାପ ସଦୃଶ, ତେଣୁ ଯେତେବେଳେ ସେ ନିଶାଠାରୁ ମୁକ୍ତି ପାଏ ସମାଜ ପାଇଁ ସେ ଅପରିହାର୍ଯ୍ୟ ହୋଇଥାଏ। ସୁସ୍ଥ ଶରୀର ମନ ସହ ସେ ସମାଜର ଉପକାର ପାଇଁ ଆଗଭର ହୁଏ। ଆର୍ଥିକ ସଞ୍ଚୟ, ନିଶା ପାଇଁ ବ୍ୟକ୍ତି କରୁଥିବା ଅନାବଶ୍ୟକ ଖର୍ଚ୍ଚ ବନ୍ଦ ହୋଇ ଧନର ସଞ୍ଚୟ ହୋଇଥାଏ। ତୃତୀୟରେ ପରିବାରର ସୁଖ ଶାନ୍ତି ବୃଦ୍ଧି ହୋଇଥାଏ। ନିଶାମୁକ୍ତି ଦ୍ୱାରା ବ୍ୟକ୍ତିର କାର୍ଯ୍ୟଦକ୍ଷତା ବଢ଼େ, ପଢ଼ାଶୁଣା ଓ ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳେ, ନିଶାଜନିତ ଅପରାଧ ଓ ଦୁର୍ଘଟଣା କମିଯାଏ, ଏକ ସୁସ୍ଥ, ଶୃଙ୍ଖଳିତ ଓ ଉନ୍ନତ ସମାଜ ଗଠନ ହୋଇଥାଏ। ନିଶାମୁକ୍ତି ବ୍ୟକ୍ତିର ଜୀବନକୁ ସୁଖମୟ କରିବା ସହିତ ପରିବାର ଓ ସମାଜର ସମ୍ପୂର୍ଣ୍ଣ ଉନ୍ନତିରେ ସହାୟକ ହୋଇଥାଏ। କିନ୍ତୁ ଯେତେବେଳେ ଆମେ ବାସ୍ତବ ଚିତ୍ରକୁ ଯାଆନ୍ତି, ବହୁ ଭୟଙ୍କର ଚିତ୍ର ଆମ ଆଖି ଆଗକୁ ଆସେ। ଜାତୀୟ ସ୍ତରରେ ତମାଖୁର ବ୍ୟବହାର ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଓଡ଼ିଶାରେ ଏହି ଚିତ୍ର ଖୁବ୍ ନୈରାଶ୍ୟଜନକ। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁଯାୟୀ ଭାରତରେ 15 ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ତମାଖୁ ସେବନର ହାର ପୁରୁଷଙ୍କ କ୍ଷେତ୍ରରେ 38% ଓ ମହିଳାଙ୍କ କ୍ଷେତ୍ରରେ 8.9% ରହିଛି। ଏହି ଜାତୀୟ ସୂଚକାଙ୍କ ତୁଳନାରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ସଙ୍ଗୀନ। ଓଡ଼ିଶାରେ ପ୍ରାୟ ଶତକଡ଼ା 51.6% ପୁରୁଷ କୌଣସି ନା କୌଣସି ଆକାରରେ ତମାଖୁ ସେବନ କରନ୍ତି, ଅର୍ଥାତ୍ ପ୍ରତି 2 ଜଣ ପୁରୁଷରେ ଜଣେ ନିଶାସକ୍ତ। ସେହିପରି ରାଜ୍ୟରେ ମହିଳାଙ୍କ ତମାଖୁ ସେବନର ହାର ହେଉଛି 26%, ଯାହା ଜାତୀୟ ହାର ତୁଳନାରେ 3 ଗୁଣ ଅଧିକ। ଗ୍ଲୋବାଲ୍ ଆଡଲ୍ଟ ଟବାକୋ ସର୍ଭେର ତଥ୍ୟ ଅନୁସାରେ ରାଜ୍ୟରେ ଧୂମପାନ, ସିଗାରେଟ୍ ବା ବିଡ଼ି ସାମାନ୍ୟ କମିଥିବା ବେଳେ ଧୂଆଁବିହୀନ ତମାଖୁ ବା ଚୋବେଇବା ନିଶା ଯଥା ଗୁଟ୍ଖା, ଖଇନି, ଜର୍ଦ୍ଦା ଏକ ବଡ଼ ସଙ୍କଟ ଭାବରେ ଉଭା ହୋଇଛି। ଓଡ଼ିଶାରେ ପ୍ରାୟ 42.9% ବୟସ୍କ ବ୍ୟକ୍ତି ଧୂଆଁବିହୀନ ତମାଖୁ ବ୍ୟବହାର କରନ୍ତି, ଯାହା ଜାତୀୟ ସ୍ତର ମାତ୍ର 21.4% ତୁଳନାରେ 2 ଗୁଣ ଅଧିକ। ଆମ ରାଜ୍ୟରେ ଏହି ସଙ୍କଟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଥିବା ସାମାଜିକ ତଥା ଅର୍ଥନୈତିକ ବ୍ୟବଧାନକୁ ସ୍ପଷ୍ଟ ଭାବରେ ଦେଖାଇଥାଏ। ଗ୍ରାମାଞ୍ଚଳ ଓ ଜନଜାତି ବହୁଳ ଅଞ୍ଚଳରେ ତମାଖୁ ସେବନ ଦୈନନ୍ଦିନ ସାମାଜିକ ଜୀବନର ଏକ ଅଂଶ ପାଲଟିଯାଇଛି, ଯେଉଁଥିପାଇଁ ଗ୍ରାମାଞ୍ଚଳରେ 54.1% ପୁରୁଷ ଏବଂ 28.1% ମହିଳା ଏହି ନିଶାର ଶିକାର ହୋଇଛନ୍ତି। ଗ୍ରାମାଞ୍ଚଳରେ ଶସ୍ତା ଓ ଅନିୟନ୍ତ୍ରିତ ଧୂଆଁବିହୀନ ତମାଖୁର ସହଜ ଉପଲବ୍ଧତା, ଦୀର୍ଘକାଳୀନ ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ଅଜ୍ଞତା ଓ ନିଶାମୁକ୍ତି କେନ୍ଦ୍ରଗୁଡ଼ିକର ଅନୁପସ୍ଥିତି ଯୋଗୁଁ ସ୍ଥିତି ବଡ଼ ବିପଦଜନକ ରହିଛି। ସହରାଞ୍ଚଳରେ କାର୍ଯ୍ୟାଳୟ ନିୟମାବଳୀ, ବିଭିନ୍ନ ସଚେତନତା ବାର୍ତ୍ତା ଯୋଗୁଁ ଏହି ସ୍ଥିତି ସାମାନ୍ୟ ସୁବିଧାଜନକ ଅଙ୍କରେ ରହିଛି। ଶାରୀରିକ କଷ୍ଟ ବ୍ୟତୀତ ତମାଖୁ ପରିବାରଗୁଡ଼ିକ ଉପରେ ଏକ ଭୟଙ୍କର ଆର୍ଥିକ ବୋଝ ମଧ୍ୟ ଲଦି ଦେଇଥାଏ, ଯାହା ପରିବାରର ଆର୍ଥିକ ମାନଦଣ୍ଡକୁ ଦୋହଲେଇ ଦେଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଜାତୀୟ ଟାସ୍କଫୋର୍ସର ଅଧ୍ୟୟନ ଅନୁସାରେ ତମାଖୁଜନିତ ରୋଗ ଯୋଗୁଁ ଭାରତୀୟ ଅର୍ଥନୀତି ପ୍ରତିବର୍ଷ 1,773 ବିଲିୟନ୍ ଟଙ୍କାରୁ ଅଧିକ କ୍ଷତି ସହୁଛି, ଯାହା ଦେଶର ମୋଟ GDPର ପ୍ରାୟ 1.04%। ଓଡ଼ିଶାରେ ଏକ ସାଧାରଣ ପରିବାର ପାଇଁ ଏହି ଆର୍ଥିକ କ୍ଷତି ଏକ ଅତି ଭୟଙ୍କର ବ୍ୟକ୍ତିଗତ ମରଣ ଯନ୍ତା ଭାବରେ ଦେଖାଯାଉଛି। ମୁଖଗହ୍ୱର କର୍କଟ, ହୃଦ୍ରୋଗ ଏବଂ ବ୍ରେନ୍ ଷ୍ଟ୍ରୋକ୍ ପରି ସାଂଘାତିକ ରୋଗ ପାଇଁ ଦୀର୍ଘକାଳୀନ ଚିକିତ୍ସା, କେମୋଥେରାପି ଏବଂ ମହଙ୍ଗା ଔଷଧର ଆବଶ୍ୟକତା ପଡ଼ିଥାଏ, ଫଳରେ ସରକାରଙ୍କ ସାହାଯ୍ୟ ବ୍ୟତୀତ ପରିବାରଗୁଡ଼ିକ ଉପରେ ଅତ୍ୟଧିକ ଆର୍ଥିକ ବୋଝ ପଡ଼େ ଏବଂ ଏହି ଆର୍ଥିକ କ୍ଷତିକୁ ଯଦି ଦେଖାଯାଏ, ଏହାର 22% ପ୍ରତ୍ୟକ୍ଷ ଚିକିତ୍ସା ଖର୍ଚ୍ଚ ଏବଂ ବାକି 78% ପରୋକ୍ଷ ଆର୍ଥିକ କ୍ଷତି, ଯାହା ଅକାଳ ମୃତ୍ୟୁ ଏବଂ ବିକଳାଙ୍ଗତା ଯୋଗୁଁ ହୋଇଥାଏ। ଯେହେତୁ ତମାଖୁଜନିତ ରୋଗଗୁଡ଼ିକ ମୁଖ୍ୟତଃ 35-69 ବର୍ଷ ବୟସ ମଧ୍ୟରେ ମଣିଷର କର୍ମକ୍ଷମ ବୟସରେ ହିଁ ଆକ୍ରମଣ କରିଥାଏ, ତେଣୁ ପରିବାରଗୁଡ଼ିକ ସେମାନଙ୍କର ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ପିଢ଼ି ପରେ ପିଢ଼ି ଦାରିଦ୍ର୍ୟ ଅସହାୟତା ମଧ୍ୟକୁ ଠେଲି ହୋଇଯାଏ। ଏହା ବ୍ୟତୀତ ନିଶାର ଏକ ବଡ଼ ସୁଯୋଗ ମୂଲ୍ୟ କ୍ଷତି ମଧ୍ୟ ରହିଛି। ଯେପରିକି ଏକ ସର୍ଭେରୁ ଜଣାପଡ଼ିଛି ଯେ ଜଣେ ବ୍ୟକ୍ତି ତମାଖୁ ପଛରେ ମାସିକ ହାରାହାରି 123 ଟଙ୍କାରୁ 367 ଟଙ୍କା ଖର୍ଚ୍ଚ କରିଥାଏ। ନିମ୍ନ ମଧ୍ୟବିତ୍ତ କିମ୍ବା ଗ୍ରାମୀଣ ପରିବାରଗୁଡ଼ିକରେ ଏହି ଅର୍ଥ ପୁଷ୍ଟିକର ଖାଦ୍ୟ, ଶିଶୁମାନଙ୍କର ଗୁଣାତ୍ମକ ଶିକ୍ଷା, ସ୍ୱଚ୍ଛ ପାନୀୟ ଜଳ ଏହିପରି ଅତ୍ୟାବଶ୍ୟକ ଆବଶ୍ୟକତାଠାରୁ ଦୂରେଇ ଯାଇ ନିଶା ପଛରେ ଉଡ଼ିଯାଏ, ଯାହାର ଅର୍ଥ ହେଉଛି ଏହି ପରିବାରଗୁଡ଼ିକ ନିଜ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଇ ବିଷ କିଣୁଛନ୍ତି। ନିଶାଦ୍ରବ୍ୟ ରଖିଲେ ଦଣ୍ଡର ପ୍ରାବଧାନ। ଭାରତରେ ନିଶାଦ୍ରବ୍ୟ ରଖିବା, ବିକ୍ରି କରିବା କିମ୍ବା ପରିବହନ କରିବା ଉପରେ NDPS ଆକ୍ଟ 1985 ଲାଗୁ ହୋଇଥାଏ। ନିଶାମୁକ୍ତି ପରି ଜଟିଳ ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଆଇନଗତ ତଥା ତୃଣମୂଳ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। 2003 ମସିହାର ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଆଇନ ଏହାର ମୂଳଦୁଆ, ଯାହା ସାର୍ବଜନୀନ ସ୍ଥାନରେ ଧୂମପାନକୁ ନିଷେଧ କରେ, ପ୍ରତ୍ୟକ୍ଷ ବିଜ୍ଞାପନ ଉପରେ କଟକଣା ଲଗାଏ, ଶିକ୍ଷାନୁଷ୍ଠାନର 100 ଗଜ ମଧ୍ୟରେ ତମାଖୁ ବିକ୍ରିକୁ ବେଆଇନ ଘୋଷଣା କରେ ଏବଂ ପ୍ୟାକେଟ୍ ଉପରେ 85% ସଚେତନତା ଚିତ୍ର ରହିବା ବାଧ୍ୟତାମୂଳକ କରେ। ଏହାସହ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ରାଜ୍ୟସ୍ତରୀୟ ମନିଟରିଂ ସେଲ୍ ଗଠନ ପାଇଁ ପାଣ୍ଠି ଯୋଗାଇ ଦେଉଛି। ଆମ ରାଜ୍ୟ ଓଡ଼ିଶାର ଏହି କ୍ଷେତ୍ରରେ ପ୍ରଶଂସନୀୟ ପ୍ରଚେଷ୍ଟା ପାଇଁ ରାଜ୍ୟ ତମାଖୁ ନିୟନ୍ତ୍ରଣ ସେଲ୍ ଓଡ଼ିଶାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତିଷ୍ଠିତ ୱାର୍ଲଡ ନୋ ଟବାକୁ ଡେ ଆୱାର୍ଡରେ ସମ୍ମାନିତ କରିଛନ୍ତି। ତଥାପି ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ଏହି ପରିସଂଖ୍ୟାନ ଅନୁସାରେ ଓଡ଼ିଶାରେ ତମାଖୁମୁକ୍ତି ପାଇଁ କେବଳ ସାଧାରଣ ପାରମ୍ପରିକ ତମାଖୁମୁକ୍ତି ଅଭିଯାନ ଯଥେଷ୍ଟ ନୁହେଁ। ଆମର ଅସଲ ଯୁଦ୍ଧକ୍ଷେତ୍ର ହେଉଛି ଗ୍ରାମୀଣ ଇଲାକା ଓ ଜନଜାତି ବହୁଳ ଅଞ୍ଚଳ। ତେଣୁ ସେହି ସ୍ତରରେ ହିଁ ଜନସ୍ୱାସ୍ଥ୍ୟ ନୀତିକୁ ଅଧିକ ତୃଣମୂଳ ସ୍ତରୀୟ କରିବାକୁ ହେବ। ପଞ୍ଚାୟତ ସ୍ତରୀୟ ନିଶାମୁକ୍ତି କେନ୍ଦ୍ର ସ୍ଥାପନ କରିବାକୁ ହେବ। ଏହାଛଡ଼ା ଧୂମବିହୀନ ତମାଖୁ ଉପରେ ସର୍ବାଧିକ ଟିକସ ବୃଦ୍ଧି କରିବାକୁ ହେବ। ନିଶା ସେବନ ଏକ ବ୍ୟାଧି। ଏହାର ମୂଳୋତ୍ପାଟନ ପାଇଁ ସମାଜର ପ୍ରତ୍ୟେକ ବ୍ୟକ୍ତି ସହୃଦୟତାର ସହ ସଚେଷ୍ଟ ରହିବା ଆବଶ୍ୟକ। ତାହେଲେ ଯାଇ ଆମେ ଏକ ସୁସ୍ଥ ସୁନ୍ଦର ନିରୋଗ ପରିବାର ରାଜ୍ୟ ଓ ଦେଶର କଳ୍ପନା କରିପାରିବା।
0: ଶ୍ରୋତା ବନ୍ଧୁ ଶୁଣୁଥିଲେ ଆଲୋଚନା ନିଶାମୁକ୍ତ ସମାଜ। ଆଲୋଚିକା ଥିଲେ ମନ୍ଦାକିନୀ କର।

କୋଲାଇଟିସ୍ ନାମକ ଏକ ରୋଗ ହେଉଥିବାର ଯଥେଷ୍ଟ ପ୍ରମାଣ ମିଳିଲାଣି। ଅଧିକ ଧୂମପାନରୁ ବର୍ଜରସ୍ ନାମକ ଏକ ଶିରା ରୋଗ ହୁଏ। ମଧୁମେହ ରୋଗୀ ଅଧିକ ଧୂମପାନ କଲେ ପାଦରେ ଗ୍ୟାଙ୍ଗ୍ରିନ୍ ହୁଏ। ଚିକିତ୍ସା ନକଲେ ରୋଗୀର ମୃତ୍ୟୁ ହୁଏ, ନହେଲେ ହାଡ଼ ବା ଗୋଡ଼ କଟାଯାଏ। ଧୂମପାନ ଏକ ଘାତକ, ଏହାଠାରୁ ଦୂରରେ ରୁହନ୍ତୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଶୁଣୁଥିଲେ ଲୋକଗୀତରେ ଘୋଡ଼ା ନାଚ, ପରିବେଷଣ କଲେ କ୍ଷୀରୋଦ ଚନ୍ଦ୍ର ଦାସ ଏବଂ ସାଥୀ କଳାକାର। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ରାତି 10:30। ଏଥର ଶୁଣନ୍ତୁ ଆକାଶବାଣୀର ଲୋକପ୍ରିୟ ଗୀତର କାର୍ଯ୍ୟକ୍ରମ ଚିରନ୍ତନୀ।

0: ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କୁ ଯାଇ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏଥର ଗୀତଟିକୁ କଣ୍ଠଦାନ କରିଛନ୍ତି।

ଗୀତଟି ଶୁଣୁଥିଲେ ଶୈଳଭାମା ମହାପାତ୍ରଙ୍କ କଣ୍ଠରେ। ପରବର୍ତ୍ତୀ ଗୀତଟିକୁ ଉଦତ କଣ୍ଠରେ ଗାଇଛନ୍ତି ଶୈଳଭାମା ମହାପାତ୍ର ଏବଂ କରୁଣାକର ସେଠୀ।

ଶୁଣୁଥିଲେ ଆକାଶବାଣୀର ଲୋକପ୍ରିୟ ଗୀତର କାର୍ଯ୍ୟକ୍ରମ ଚିରନ୍ତନୀ, ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ରାତି 10:00 ବାଜି, କ୍ଷମା କରିବେ, ରାତି 11:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।